ଆକାଶବାଣୀ ବାରିପଦା, ଆଜି ବୁଧବାର 1948 ଶତାବ୍ଦୀର ଆଷାଢ଼ 24 ଦିନ, ତଦନୁସାରେ ଇଂରାଜୀ 2026 ମସିହା ଜୁଲାଇ ମାସର 15 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା।

ଏବଂ ଅଭିନନ୍ଦନ ଜଣାଇ ସ୍ୱାଗତ କରୁଛୁ ଆମର ଆଜିର ପ୍ରଥମ ତଥା ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଛୁକେ। ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 5:57।

କଣାମାଠିଆରେ ପାଣି ଭରିବା ଯାହା ନିଜକୁ ସଂଶୋଧନ ନ କରି କେବଳ ଅନୁତାପ କରିବା ସେୟା। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଗଡ଼ରେ ସମୟ ବର୍ତ୍ତମାନ ସକାଳ 6:00। ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ହିନ୍ଦୀରେ ସମ୍ବାଦରେ ଲେଖରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମ ଆରମ୍ଭରେ କଣ୍ଠଶିଳ୍ପୀ ଭିକାରୀ ପଳ ଗାଇଛନ୍ତି ସ୍ନେହଲତା ମହାନ୍ତିଙ୍କ ରଚନାରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତଟି ଗାଇଛନ୍ତି କଣ୍ଠଶିଳ୍ପୀ ପ୍ରଭାମୟୀ ଦାସ। ଗାଇଛନ୍ତି ଡକ୍ଟର ଯଶବନ୍ତ ନାରାୟଣ ଦାସଙ୍କ ରଚନାରୁ।

ଏଠି ଶେଷ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନାକୁ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଅନୁଚିନ୍ତା। ନିବେଦନ କରିଛନ୍ତି ଶଙ୍କର୍ଷଣ ମଙ୍ଗରାଜ।

ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ଗୋଟିଏ ମାତ୍ର ଯୋଗସୂତ୍ର ବା ଡୋରି ରହିଥାଏ। ସେହି ଡୋରିରେ ଉଭୟେ ବନ୍ଧା ହୋଇ ରହିଥାନ୍ତି, କେହି କାହାକୁ ଦଣ୍ଡକ ପାଇଁ ଛାଡ଼ିପାରନ୍ତି ନାହିଁ। ସେହି ଡୋରି ହେଉଛି ଭାବର ଡୋରି। ଭାବର ଡୋରି ଦେଖି ହୁଏନି କି ଦେଖାଇ ହୁଏନି, ମାତ୍ର ତାହା ଭକ୍ତକୁ ଯେଉଁଭଳି ବାନ୍ଧି ରଖିଥାଏ ଭଗବାନଙ୍କୁ ମଧ୍ୟ ଠିକ୍ ସେହିଭଳି ବାନ୍ଧି ରଖିଥାଏ। ନୀଳକନ୍ଦରରେ ଇନ୍ଦ୍ରନୀଳମଣି ବିଗ୍ରହ ନୀଳମାଧବ ପୂଜା ପାଉଥାନ୍ତି, ପୂଜା କରୁଥାନ୍ତି ଭକ୍ତ ସବରରାଜ ବିଶ୍ୱାବସୁ। ପ୍ରତିଦିନ ନାନା ପ୍ରକାର ବନଫୁଲରେ ମହାପ୍ରଭୁଙ୍କୁ ସଜେଇ ଦିଅନ୍ତି, ବୃକ୍ଷର ବକଳ ପିନ୍ଧେଇ ଦିଅନ୍ତି, ଶିରରେ ମୟୂର ପୁଚ୍ଛ, ଗଳାରେ କାଇଁଚ ମାଳି ଦେଇ ଅତି ବିନୀତ ଭାବରେ କହନ୍ତି, ମହାପ୍ରଭୁ ବନଭୂମିର ଶବର ମୁଁ, କାହୁଁ ପାଇବି ଅଷ୍ଟରତ୍ନର ଅଳଙ୍କାର, କେଉଁଠୁ ଆଣିବି ପାଟ ପୀତାମ୍ବରୀ ବସ୍ତ୍ର। ମହାପ୍ରଭୁ ରଙ୍ଗ ଅଧରରେ ମନ୍ଦ ହାସ୍ୟରେଖା ଖେଳାଇ କହନ୍ତି, ଆରେ ପାଗଳା, ତୁ ଯାହା ଦେଉଛୁ ତାହା ତ୍ରିଲୋକରେ ଦୁର୍ଲଭ, ଆଉ ଅଧିକ କ'ଣ ବା ଦେଇଥାନ୍ତୁ। ନିଜ ହାତରେ ମୋତେ ସ୍ନାନ ଶୌଚ କରେଇଲୁ, ବସଣଭୂଷଣ ପିନ୍ଧେଇଲୁ, କିନ୍ତୁ ମୋର ଗୋଟିଏ ଅନୁରୋଧ ବାପା, ବିଶ୍ୱାବସୁ କରପତ୍ର ଯୋଡ଼ି ଉଭା ହୋଇଥାନ୍ତି ଆଜ୍ଞାଙ୍କୁ ଅପେକ୍ଷା କରି। ମହାପ୍ରଭୁ କହିଲେ, ଦେହଟା ଆଜି ଭଲ ଲାଗୁନି, ଗୋଟିଏ ଭଲ ଫଳ ଆଣିପାରିବୁ ବାପ। ବିଶ୍ୱାବସୁ ଅତି ବିନୀତ ଭାବରେ କହିଲେ, ମହାପ୍ରଭୁ ନିମିଷେ ମାତ୍ର ସମୟ ଦିଅନ୍ତୁ, ସବୁଠାରୁ ସୁମିଷ୍ଟ ଫଳ ତୋଳି ଆଣିବି। ମହାପ୍ରଭୁ କହିଲେ, ତଥାସ୍ତୁ। କ୍ଷଣକ ମଧ୍ୟରେ ଫଳ ଧରି ପହଞ୍ଚିଲେ ଭକ୍ତ ବିଶ୍ୱାବସୁ। ମହାପ୍ରଭୁ କହିଲେ, ଏହା କି ଫଳ ବିଶ୍ୱାବସୁ, ଅତି ସୁନ୍ଦର ଦେଖାଯାଉଛି ତ। ବିଶ୍ୱାବସୁ ଅତି ବିନୀତ ଭାବେ କହିଲେ, ପ୍ରଭୁ ଏହା ସତ୍ୟ ଫଳ ଆମ୍ବ। ମହାପ୍ରଭୁ ପଚାରୁଛନ୍ତି, ଆମ୍ବ ଏହା ଏ ଯୁଗରେ ଏଇ ବନଭୂମିରେ ମିଳିପାରୁଛି? ବିଶ୍ୱାବସୁ କହିଲେ, ଆପଣଙ୍କ ପାଇଁ ଖୋଜି ଖୋଜି ଆଣିଛି ମହାପ୍ରଭୁ, ଏହାକୁ ପାଟିରେ ଲଗାଇଲେ ଅରୁଚି ଛାଡ଼ିଯିବ, ଶରୀର ପୁଲକିତ ହୋଇ ଉଠିବ। ମହାପ୍ରଭୁ କହିଲେ, ଆଚ୍ଛା ଏମିତି କଥା, ମାତ୍ର ଏହାର ସ୍ୱାଦୁ କ'ଣ? ସଙ୍ଗେ ସଙ୍ଗେ ଭକ୍ତ ବିଶ୍ୱାବସୁ ସ୍ୱାଦୁ ପରୀକ୍ଷା କରିବା ପାଇଁ ଗୋଟିଏ ଆମ୍ବର ଡେମ୍ଫ ଛିଣ୍ଡେଇ ରସ ଶୋଷି ନେଇ କହିଲେ, ମହାପ୍ରଭୁ ଅମୃତଠୁ ବଳି ମିଠା, ସ୍ୱାଦୁଯୁକ୍ତ, ଆପଣଙ୍କ ପୂଜା ଉପଯୋଗୀ ଫଳ। ମହାପ୍ରଭୁ କହିଲେ, ଦିଅ ଆଣ, ଆଉ ବିଳମ୍ବ କାହିଁକି। ବିଶ୍ୱାବସୁ ଅଇଁଠା ଆମ୍ବଟି ରଖିଦେଇ ଭଲ ଆମ୍ବ ବଢ଼େଇ ଦେଲେ, ମାତ୍ର ମହାପ୍ରଭୁ କହିଲେ, ତୁମେ ଯାହାକୁ ଚାଖି କରିଦେବ ତାହା ହିଁ ମୁଁ ଗ୍ରହଣ କରିବି, ନଚେତ୍ କେମିତି ଜାଣିବି କେଉଁଟା ମିଠା କେଉଁଟା ଖଟା ବୋଲି। ଅତି ସଙ୍କୋଚ ଭାବରେ ବିଶ୍ୱାବସୁ କହିଲେ, ମହାପ୍ରଭୁ ଏ ତ ମୋର ଉଚ୍ଚିଷ୍ଟ। ଅଧରରେ ମନ୍ଦ ମନ୍ଦ ହାସ୍ୟରେଖା ଖେଳାଇ ମହାପ୍ରଭୁ କହିଲେ, ଅମଣିଆଙ୍କୁ ଉଚ୍ଚିଷ୍ଟ କହୁଛ ବିଶ୍ୱାବସୁ, ମୁଁ ଗ୍ରହଣ କଲାପରେ ତାହା ତ ମହାପ୍ରସାଦ ହୋଇଯିବ, ଯିଏ ଯେତେବେଳେ ଯାହା ହାତରୁ ମହାପ୍ରସାଦ ଗ୍ରହଣ କରିପାରିବେ କୌଣସି ବାରଣ ରହିବ ନାହିଁ, ମହାପ୍ରସାଦରେ ଉଚ୍ଚିଷ୍ଟର ପ୍ରଶ୍ନ ନାହିଁ। ଆଉ ଇଏ ତ ଭକ୍ତ ପ୍ରଦତ୍ତ ଅମଣିଆ, ଏଥିରେ ଉଚ୍ଚିଷ୍ଟ କଥା ଉଠୁଛି କାହିଁକି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 96ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନାରେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ମୈତ୍ରେୟ ବିଦୁରଙ୍କୁ କହିଲେ ଯେ ବ୍ରହ୍ମା ନାନାବିଧ ସୃଷ୍ଟି କରିସାରିଲା ପରେ ମଧ୍ୟ ସନ୍ତୁଷ୍ଟ ହେଲେ ନାହିଁ। ଅବଶେଷରେ ଆପଣାର ମନରୁ ଚତୁଃସନକ ଓ ନାରଦଙ୍କୁ ସୃଷ୍ଟି କଲେ। ସେମାନେ ସଂସାର କରିବାକୁ ରାଜି ନହେବାରୁ ବ୍ରହ୍ମା ଆପଣା ଶରୀରରୁ ଦୁଇଟି ନାରୀ ଓ ପୁରୁଷ ସୃଷ୍ଟି କଲେ। ନାରୀର ନାମ ସତରୂପା ଓ ପୁରୁଷର ନାମ ସ୍ୱୟଂଭୁବ ମନୁ। ସେମାନଙ୍କ ମିଳନରୁ ଜନ୍ମ ନେଲେ ତିନୋଟି କନ୍ୟା ଓ ଦୁଇଟି ପୁତ୍ର। ଦକ୍ଷିଣା ଯଜ୍ଞନାରାୟଣଙ୍କୁ, ଦେବହୂତି କର୍ଦ୍ଦମ ଋଷିଙ୍କୁ ଓ ଅନସୂୟା ଅତ୍ରିଙ୍କୁ ବିବାହ କଲେ। ଅନସୂୟା ଓ ଅତ୍ରିଙ୍କୁ ପରୀକ୍ଷା କରିବା ପାଇଁ ବ୍ରହ୍ମା, ବିଷ୍ଣୁ ଓ ଶିବ ସେମାନଙ୍କ ଆଶ୍ରମରେ ପହଞ୍ଚିଲେ।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 96ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଇନ୍ଦ୍ରାଣୀ ମିଶ୍ର, ସାଗରିକା ମହାନ୍ତି, ଶ୍ରୀକାନ୍ତ ଦାସ ଏବଂ ଆଶା ମୁକୁଲ ବାରିକ। ବେଦାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଉଛି ପାର୍ବତୀ, ଆଶା, ଲକ୍ଷ୍ମଣ, ମାରୁତି ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ସଅଳ ଅମଳ ହେଉଥିବା କିସମରୁ 8 କିଲୋଗ୍ରାମ ଏବଂ ବିଳମ୍ବରେ ହେଉଥିବା କିସମରୁ 6 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 2 ଗ୍ରାମ କାର୍ବେଡ଼ନାଜିମ୍ କିମ୍ବା 3 ଗ୍ରାମ କାର୍ବୋସିନ୍ ଓ ଥିରାମର ମିଳିତ ଫିମ୍ପିନାଶକ ବିହନରେ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିସାରିବା ପରେ ଏହା ଶୁଖିଲା ପରେ ବୁଣିବାର ପ୍ରାୟ 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର 20 ଗ୍ରାମ ପ୍ରତି 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ରାସାୟନିକ ବିହନ ବିଶୋଧନ ଏବଂ ରାଇଜୋବିୟମ୍ ଜୀବାଣୁ କଲଚର ଦ୍ୱାରା ବିହନ ଶୋଧନ ମଧ୍ୟରେ ଅତି କମ୍ରେ 7 ଦିନର ବ୍ୟବଧାନ ରହିବା ଉଚିତ। ବିହନକୁ 3-5 ସେଣ୍ଟିମିଟର ଗଭୀରରେ ପୋତି ମାଟି ଘୋଡ଼ାଇ ଦିଅନ୍ତୁ। ଆଖୁ ଫସଲରେ ଅଗବିନ୍ଧା ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ଫିପ୍ରୋନିଲ୍ ନାମକ କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋଫେନୋଫସ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ପତ୍ର ସିଞ୍ଚନ କରନ୍ତୁ। ଚିନାବାଦାମର ଉପଯୁକ୍ତ କିସମଗୁଡ଼ିକ ହେଉଛି ଦେବୀ, କାଦ୍ରି 6, କାଦ୍ରି 9, ଟିଜି 37A, ଟିଏଜି 51, ଟିଏଜି 38, ଟିଏଜି 24, ସ୍ମୃତି, ସିଓ 7 ଓ ଧରଣୀ ଆଦି ଚୟନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ବିଶୋଧିତ ବିହନକୁ ରାଜବିୟମ୍ ବୀଜାଣୁ କଲଚର ଉପଚାର କରି ବୁଣନ୍ତୁ। ବର୍ତ୍ତମାନ ଅମୃତଭଣ୍ଡା ଲଗାଇବାର ଉତ୍କୃଷ୍ଟ ସମୟ। ହନିଡ୍ୟୁ, କୁର୍ଗ ହନିଡ୍ୟୁ, CO1, CO2, ପୁଷା ଡେଲିସିୟସ୍, ପୁଷା ମାଜେଷ୍ଟିକ୍, ପୁଷା ଜାଇଣ୍ଟ ଆଦି କିସମ ଲଗାନ୍ତୁ। 2.5:2.5 ଦୂରତାରେ 0.5:0.5 ଗାତ କରି ଗଛ ଲଗାନ୍ତୁ। ବଳିଷ୍ଠ ଓ ନିରୋଗ ତଳି କିମ୍ବା ଟିସୁ କଲଚର ତଳି ଲଗାନ୍ତୁ। ବାଇଗଣ ଫସଲରେ ଏକର ପ୍ରତି ଯବକ୍ଷାରଜାନ 50 କିଲୋଗ୍ରାମ, ଫସ୍ଫରସ 30 କିଲୋଗ୍ରାମ ଓ ପଟାସ 50 କିଲୋଗ୍ରାମ ତିନିଥରରେ ଦେଲେ ଭଲ। ଲଗାଇବା ସମୟରେ ସମୁଦାୟ ଫସ୍ଫରସ ସାର 20 କିଲୋଗ୍ରାମ, ଯବକ୍ଷାରଜାନ 20 କିଲୋଗ୍ରାମ, ପଟାସ ସାର ଦିଅନ୍ତୁ। ଚାରା ଲଗାଇବାର 30 ଦିନ ପରେ ଆଉ ଥରେ 50 ଦିନରେ ବାକି ସାରକୁ ଭାଗ କରି ଦିଅନ୍ତୁ। ଚାରା ଲଗାଇବାର 40 ଦିନ ପରେ ମିଶ୍ରିତ ଅନୁସାରେ 1 ଲିଟର ପାଣିରେ 3 ଗ୍ରାମ ଦେଲେ ଭଲ ଅମଳ ମିଳେ। ବର୍ଷାଦିନିଆ ଭେଣ୍ଡି ଚାଷ ପାଇଁ ଏକର ପ୍ରତି 4 କିଲୋଗ୍ରାମ ଉନ୍ନତ ବିହନ କିସମ କିମ୍ବା 1.5

0: 5 କିଲୋଗ୍ରାମ ସଙ୍କର ବା ହାଇବ୍ରିଡ୍ ବିହନ ଆବଶ୍ୟକ ହୁଏ। ବିହନ ବୁଣିବା ପୂର୍ବରୁ ପ୍ରତି 1 କିଲୋଗ୍ରାମ ବିହନରେ 3 ଗ୍ରାମ ଥିରାମ ସହିତ 7 ଗ୍ରାମ ଇମିଡାକ୍ଲୋପ୍ରିଡ୍ 70% WP କୀଟନାଶକ ମିଶାଇ ବିହନ ବିଶୋଧନ କଲେ ଫସଲରେ ରୋଗ ଓ ଶୋଷକ ପୋକର ପ୍ରାଦୁର୍ଭାବ କମିଯାଏ। ଏହି ମାସ ହେଉଛି କାଜୁ ଗଛ ଲଗାଇବାର ଉପଯୁକ୍ତ ସମୟ। ଉନ୍ନତ କିସମ ଯଥା ବଳଭଦ୍ର, ଓୟୁଏଟି କଳିଙ୍ଗ କାଜୁ 1, ଜଗନ୍ନାଥ, ବିପିପି 4 এবং 8, ভুবনেশ্বর 1, ভিআরআই 2, হাইব্রিড 2-17 লগাঁতু। 45:45 সেমিটর আকারর গাত খোলি উপকূল অঞ্চলরে 7.5 মিটর অনুপাত 7.5 মিটর এবং আভ্যন্তরীণ অঞ্চলরে 6 মিটর অনুপাত 6 মিটর এবং অনুর্বর জমিরে 4 মিটর অনুপাত 4 মিটর দূরে চারা রোপণ করন্তু। প্রতি একরে প্রায় 70-80টি চারা রোপণ করন্তু।
1: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି, ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସକାଳ 7:25ରେ ପ୍ରଚାର କରିବୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। 8:15 ଏବଂ 8:45ରେ ଶୁଣିପାରିବେ କାର୍ଯ୍ୟକ୍ରମ ହେଲୋ ବାରିପଦା। ଦିନ 12:00 ଚହଲା କାର୍ଯ୍ୟକ୍ରମରେ ଆଜି ଶୁଣିପାରିବେ ଖଞ୍ଜଣି ଭଜନ, ପରିବେଷଣ କରିଛନ୍ତି ଶିଳ୍ପୀ କେଦାର ଚନ୍ଦ୍ର ମାଝୀ ଏବଂ ସାଥୀ। ଆମର ଆଜିର ଦ୍ୱିତୀୟ ତଥା ସାନ୍ଧ୍ୟ ଅଧିବେଶନରେ ସନ୍ଧ୍ୟା 6:00 ଭକ୍ତି ସଙ୍ଗୀତ, 6:15ରେ ପ୍ରଚାର କରିବୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ରାତି 7:00 ପ୍ରଚାରିତ ହେବ ଆଦିବାସୀ ସଙୀତ କାର୍ଯ୍ୟକ୍ରମରେ ସାନ୍ତାଳୀ ଗୀତ, 7:30ରେ ଚାଷବାସ। ରାତି 8:15ରେ ଆପଣମାନଙ୍କ ଅନୁରୋଧରେ ଓଡ଼ିଆ କଥା ଚିତ୍ରର ଗୀତ, 8:30ରେ ଶୁଣିପାରିବେ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ରାତି 8:40ରେ ରହିଛି ଗୀତ ଅତୀତ, 10:30ରେ ଏକକ ହିନ୍ଦୀ କଥା ଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର କରାଯିବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇସାରିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାର ଜଣାପଡ଼ିଛି। ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହାସହ ଟ୍ରାଫିକ୍ କଟକଣା ଲାଗୁ କରାଯାଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ନେତ୍ରୋତ୍ସବରେ ମହାପ୍ରଭୁ ଗତକାଲି ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେବା ପରେ ପ୍ରତିପଦା ତିଥିରେ ଆଜି ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେବ। ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ପୂଜାପଣ୍ଡାମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ବିଜେ କରାଇବେ। ଏହାପରେ ତିନି ରଥକୁ ଟଣାଯାଇ ସିଂହଦ୍ୱାର ସମ୍ମୁଖରେ ଲଗାଯିବ। ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରାକୁ ଦୃଷ୍ଟିରେ ରଖି ଆଜି ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଙ୍କ ରଥଯାତ୍ରା ଓ ବାହୁଡ଼ାଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲା ଏବଂ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ପୁଲିସ୍ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ୍ ହୁଣ୍ଡି, ସମର୍ପଣ ୱେବ୍ ପୋର୍ଟାଲ୍ ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ। ପୁରୀ ଶ୍ରୀଜଗନ୍ନାଥ ପ୍ରଶାସନ କାର୍ଯ୍ୟାଳୟଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସାତଟି ବିଭାଗର ତେରଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସାତଟି ପ୍ରସ୍ତାବ ପାଇଁ 32,067 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ଏଥିରେ ସେତୁବନ୍ଧ ଯୋଜନାର 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରଣ, 1,750 ନୂତନ ସେତୁର ନିର୍ମାଣ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ହସ୍ତାନ୍ତରିତ ରାସ୍ତାଗୁଡ଼ିକର ଉନ୍ନତିକରଣ ଯୋଜନାକୁ ଅନୁମୋଦନ ମିଳିଛି, ରାଜ୍ୟର ନଦୀବନ୍ଧ ଓ ସେତୁର ଉପରମୁଣ୍ଡରେ ମୌସୁମୀ ଜଳକୁ ସଂରକ୍ଷିତ ରଖିବା ଉଦ୍ଦେଶ୍ୟରେ ବ୍ରିଜ୍ କମ୍

0: ଏହାର ଯୋଜନାକୁ 2026-27 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ଦୁର୍ଗମ ତଥା ମାଓବାଦୀ ପ୍ରଭାବିତ ଅଞ୍ଚଳର ଅସଂଯୁକ୍ତ ଗ୍ରାମଗୁଡ଼ିକରେ ସଡ଼କ ଯୋଗାଯୋଗ ବ୍ୟବସ୍ଥା ବିକଶିତ କରିବାକୁ ଏମ୍ଏମ୍ଏସ୍ୱାଇ ଦୁର୍ଗମ ଅଞ୍ଚଳ ଅସଂଯୋଜିତ ଗ୍ରାମଗୁଡ଼ିକର ସଂଯୋଗୀକରଣ ଯୋଜନାର ଶୁଭାରମ୍ଭ ମଧ୍ୟ କରାଯାଇଛି। ଓଡ଼ିଶା କୃଷି ବିପଣନ ଆଇନ 1956 ରଦ୍ଦ କରିବା ସହ ନୂତନ କୃଷି ଓ ସମ୍ପଦ ବିପଣନ ଆଇନ ପ୍ରଣୟନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷି ଉଦ୍ୟୋଗୀଙ୍କୁ ପୁଞ୍ଜି ବିନିଯୋଗ ରିହାତି ପ୍ରଦାନ ବ୍ୟବସ୍ଥାକୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 17 ତାରିଖରେ ଅମୃତ ଭାରତ ଷ୍ଟେସନ ଯୋଜନାରେ ନିର୍ମାଣ କରାଯାଇଥିବା ଦେଶରେ 75 ରେଳ ଷ୍ଟେସନକୁ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଏଥିରେ ଓଡ଼ିଶାର 5 ରେଳ ଷ୍ଟେସନ ସାମିଲ ଥିବା ପୂର୍ବତଟ ରେଳବାଇ ସୂତ୍ରରୁ ସୂଚନା ମିଳିଛି। ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର ଏବଂ ପାରାଳାଖେମୁଣ୍ଡି ଷ୍ଟେସନର ଉଦ୍ଘାଟନ ହେବ। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବେ। କଟକ ସହରରେ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର ଲୋକାର୍ପିତ ହୋଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଅତ୍ୟାଧୁନିକ ସ୍ମାର୍ଟ ପାଠାଗାରର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଡକ୍ଟର ମହାପାତ୍ର କହିଛନ୍ତି, ଜ୍ଞାନ, ଗବେଷଣା ଓ ପଠନ ସଂସ୍କୃତି ବିକାଶ ଦିଗରେ ଏହି ପାଠାଗାର ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ଅବସରରେ ମନ୍ତ୍ରୀ ଗୁରୁଡ଼ିଝାଟିଆଠାରେ ହେବାକୁ ଥିବା ଏକ ଗୋଶାଳାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସମ୍ଭାବ୍ୟ କୋଭିଡ୍ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଜନସାଧାରଣଙ୍କୁ କୌଣସି ଗୁଜବ କିମ୍ବା ଅପପ୍ରଚାରରେ ଭୟଭୀତ ନ ହୋଇ ସଚେତନ ରହିବା ସହ ଆବଶ୍ୟକ ନିୟମାବଳୀ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ନଗଦ ଟଙ୍କା ଜମା କରି ଚାଷୀମାନେ ଲ୍ୟାମ୍ପସ୍ରୁ ସାର କ୍ରୟ କରିପାରିବେ। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଏନେଇ ସମସ୍ତ ଲ୍ୟାମ୍ପସ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର 65 ବିଧାନସଭା ନିର୍ବାଚନ ମଣ୍ଡଳୀରେ 36 ଜଣ ନୂତନ ବୁଥସ୍ତରୀୟ ଅଧିକାରୀ ଓ ବିଏଲ୍ଓ ସୁପରଭାଇଜରମାନଙ୍କୁ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉତ୍ତର ବଙ୍ଗୋପସାଗରରେ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଡକ୍ଟର ଦିଲୀପ ରାଉତରାୟ ଆଜି ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି। ସକାଳର ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକି ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଆପଣମାନେ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ ଆଜି ରହିଛି ଆଲୋଚନା, ଦୀର୍ଘକାଳୀନ ଶଯ୍ୟାଶାୟୀ ରୋଗୀଙ୍କ ସେବା ଶୁଶ୍ରୂଷା, ଆଲୋଚିକା ଡାକ୍ତର ନିବେଦିତା ପାଣି।
2: ଆମ ସମସ୍ତଙ୍କ ଘରେ ପରିବାରରେ କେହି ନା କେହି କେତେବେଳେ ରୋଗରେ ପୀଡ଼ିତ ହୋଇଥାନ୍ତି। ଦିନେ ବା ଦୁଇ ଦିନ ରୋଗରେ ପଡ଼ିବା ଅଲଗା କଥା, ମାତ୍ର ଯଦି କେହି ଦୀର୍ଘ ସମୟ ପାଇଁ ରୋଗରେ ପଡ଼ିଥାନ୍ତି, ଶଯ୍ୟାଶାୟୀ ହୋଇଯାଆନ୍ତି, ତେବେ ତାଙ୍କର ସେବା ଶୁଶ୍ରୂଷା ସମୟରେ ଆମକୁ ଅନେକ ସତର୍କତା ଅବଲମ୍ବନ କରିବା ଉଚିତ। ଶଯ୍ୟାଶାୟୀ ରୋଗୀ ଚେତାପୂର୍ଣ୍ଣ ଅଥବା ଚେତାଶୂନ୍ୟ ଅବସ୍ଥାରେ ଥାଇପାରେ। ଏଭଳି ରୋଗୀକୁ ସମ୍ପୂର୍ଣ୍ଣ ସେବା ଯତ୍ନ ପ୍ରଦାନ କରିବା ନିହାତି ଜରୁରୀ। ଶଯ୍ୟାଶାୟୀ ରୋଗୀର ପ୍ରମୁଖ ସମସ୍ୟାଗୁଡ଼ିକ ହେଲା ଯଥା ଆଖିଡୋଳାର ଗୋଲାକାର ସ୍ୱଚ୍ଛ ପଟଳର କ୍ଷତ ବା ଘା, ଚାପଜନିତ ଚର୍ମ ଉପରେ ଯନ୍ତ୍ରଣାଦାୟୀ ଘା, ପୁଷ୍ଟିହୀନତା, ଶରୀରର ଲବଣର ଅସମତା। ଚେତାଶୂନ୍ୟ ଶଯ୍ୟାଶାୟୀ ରୋଗୀର ଯତ୍ନ ମଧ୍ୟରେ ଶ୍ୱାସନଳୀକୁ କଫ, ଛେପ, ଖଙ୍କାରରୁ ମୁକ୍ତ ରଖିବା ଉଚିତ, ଶରୀରକୁ ସଠିକ୍ ମାତ୍ରା ଜଳୀୟ ଅଂଶଦ ପ୍ରଦାନ କରିବା ଉଚିତ, ମଳମୂତ୍ର ତ୍ୟାଗକୁ ନିୟମିତ ଏବଂ ନିୟନ୍ତ୍ରିତ କରିବା ଉଚିତ। ଶରୀର ଚାଳନା ମନ୍ଥରତା ଯୋଗୁଁ ମାଂସପେଶୀଗୁଡ଼ିକ ଶୁକୁଡ଼ିଯାଏ, ଧମନୀରେ ରକ୍ତ ମଧ୍ୟ ଜମାଟ ବାନ୍ଧିଯାଏ, ତେଣୁ ଚର୍ମକୁ ସତେଜ ଓ ଚାପମୁକ୍ତ ରଖିବା ଦରକାର। ଆମେ ପ୍ରଥମେ ଜାଣିବା ଦାନ୍ତ, ମାଢ଼ି, ଜିଭ ଏବଂ ଓଠର ଯତ୍ନ। ଚେତାପୂର୍ଣ୍ଣ ରୋଗୀକୁ ତାର ମୁଖଗହ୍ୱରର ଯତ୍ନ ପାଇଁ ସହଯୋଗ ପ୍ରଦାନ କରିବା, ସେଥିପାଇଁ ଲୁଣ ପାଣି, ସୋଡିୟମ ବାଇକାର୍ବୋନେଟ୍, ଲେମ୍ବୁ ରସ କିମ୍ବା ନିମ୍ବପତ୍ର ଫୁଟାପାଣି ଇତ୍ୟାଦିରେ ମୁଖଗହ୍ୱରକୁ ପରିଷ୍କାର ଓ ଜୀବାଣୁମୁକ୍ତ କରିବା। ଶଯ୍ୟାଶାୟୀ ରୋଗୀର ଶରୀରର ଶୋଧନ ପ୍ରକ୍ରିୟାର ସାଧାରଣ ବିଧି ହେଲା ରୋଗୀକୁ ଏକାନ୍ତତା ପ୍ରଦାନ କରିବା। ଶରୀର ଶୋଧକ ପଶ୍ଚାତ ଚର୍ମ ଉପରୁ ସାବୁନକୁ ଭଲ ଭାବରେ ପୋଛି ଧୋଇ ଛଡ଼ାଇବା। ହାତ ଓ ଗୋଡ଼ ନଖକୁ ସଫା କରିବା। ଶରୀରର ଶୋଧନ କ୍ରିୟା ପ୍ରଥମେ ଶରୀରର ଉପର ଭାଗ ଯଥା ମସ୍ତକ ମୁଖ ଛାତି ଇତ୍ୟାଦିରୁ ଆରମ୍ଭ କରି ଧୀରେ ଧୀରେ ନିମ୍ନ ଆଡ଼କୁ କରିବାକୁ ହୁଏ। ପାଣିର ଉତ୍ତାପ ରୋଗୀକୁ ସୁହାଇବା ଭଳି ଦରକାର। ଚର୍ମ ନ ଶୁଖିବା ପାଇଁ ତୈଳଯୁକ୍ତ ପାରାଫିନ ଇତ୍ୟାଦି ବ୍ୟବହାର କରିବା ଉଚିତ। ତାପରେ ହେଲା ପିଠି ପଛର ଆମେମାନେ କିପରି ଯତ୍ନ ନେବା। ପ୍ରତି 2 ଘଣ୍ଟାରେ ଥରେ ପିଠି ପଛରେ ଯତ୍ନ ନେବା ଆବଶ୍ୟକ। ପିଠିକୁ ସାବୁନ ଓ ପାଣିରେ ଆମେ ଧୋଇଦେବା, ନରମ କନାରେ ପୋଛି କରି ପାଉଡର ପକାଇ ହାଲକା ମାଲିସ କରିବା ଉଚିତ। ନିୟମିତ ମାଲିସ ଓ ପିଠିକୁ ହାଲକା ଭାବରେ ଥାପୁଡ଼ାଇବା ଉଚିତ। ଏହାଦ୍ୱାରା ରକ୍ତ ସଞ୍ଚାଳନ ହୋଇଥାଏ। ମୁଣ୍ଡ ଏବଂ କେଶର ଶୋଧନ କପାଳ ଓ ମସ୍ତକକୁ ମାଲିସ ଓ ପାନିଆରେ କୁଣ୍ଡାଇବା ଉଚିତ। ରୋଗୀ ଯେଉଁ ଶୋଇବା ଖଟରେ ଥାଏ ସେହି ବେଡସିଟ୍ ଏବଂ ତକିଆ ଖୋଳକୁ ତୌଲିଆ ଏବଂ ରବର ଚାଦର ବା ମାକିନ୍ଟୋସ୍ରେ ଘୋଡ଼ାଇ ରଖିବା ଦରକାର। ଆଖିର ଆମେ କିପରି ଭାବେ ଯତ୍ନ ନେବା? ପ୍ରତି ଆଖିକୁ ଭିତର ଆଡୁ ବାହାରୁ ଅଲଗା ଅଲଗା ତୁଳାରେ ପୋଛିଦେବା ଆବଶ୍ୟକ। ଆଖି ପରେ କିଏ ଆସିଲା? ନାକ ଏବଂ କାନ। ନାକ ମଧ୍ୟରେ ଅଧିକ ବକଳା ଥିଲେ ଓଦା ବା ନରମ କନା ବା ତୁଳା ଦ୍ୱାରା ସଫା କରିବା। କାନାର ସାମ୍ନାପଟ ଓ ପଛପଟରେ ଜମିଯାଇଥିବା ତୈଳାକ୍ତ ମଇଳାକୁ ଓଦା ତୁଳାରେ ପୋଛିଦେବା। ଶରୀରର ମୂଳଦ୍ୱାର ଏବଂ ଯୌନାଙ୍ଗ ମଧ୍ୟବର୍ତ୍ତୀ ସ୍ଥାନ ଏହା ନିହାତି ରୂପେ ଆମେମାନେ ଭଲରେ ସଫା ରଖିବା ଦରକାର। ପ୍ରଥମେ ପରିସ୍ରା ଦ୍ୱାରା ସଫା କରିବା ଏବଂ ତାପରେ ମଳଦ୍ୱାର ସଫା କରିବା ଉଚିତ। ପ୍ରତିଥର ପରିସ୍ରା ଓ ମଳତ୍ୟାଗ ପରେ ଏହାକୁ ପରିଷ୍କାର କରିବା ଏବଂ ଯିଏ ସେବା ପ୍ରଦାନ କରେ ସେ ନିଜ ହାତକୁ ଭଲ ଭାବରେ ସାବୁନ ପାଣିରେ ଧୋଇବା ଦରକାର। ଶଯ୍ୟାଶାୟୀ ରୋଗୀର ନିୟମିତ ବ୍ୟାୟାମ ବା ଶରୀର ସଞ୍ଚାଳନା କରାଇବା ଉଚିତ। ମୂତ୍ରାଶୟର ଯତ୍ନ, ସଠିକ ନିରୂପିତ ଆକାରର ଫଲିସ କ୍ୟାଥେଟରର ବ୍ୟବହାର ଏବଂ ପ୍ରତି ମାସରେ ଏହାକୁ ବଦଳାଇବା ଦରକାର। ପରିସ୍ରା ଥଳିକୁ ଅଣ୍ଟା ତଳକୁ ରଖିବା ଦରକାର ଏବଂ ଠିପି ମଧ୍ୟ ବନ୍ଦ ରଖିବା ଉଚିତ। ସନ୍ତୁଳିତ ସୁଷମ ଖାଦ୍ୟ ଓ ଆବଶ୍ୟକ ମାତ୍ରାର ଜଳୀୟ ଅଂଶ ଖାଦ୍ୟପେୟରେ ନିହାତି ଭାବରେ ଦରକାର। କୋଷ୍ଠକାଠିନ୍ୟ ପ୍ରତିରୋଧକ ପାଇଁ ନିୟମିତ ବ୍ୟାୟାମ ଶରୀର ସଞ୍ଚାଳନ କରିବା ଉଚିତ। ସଠିକ ମାତ୍ରାରେ ପାଟି ବାଟେ ପାନୀୟ ପ୍ରଦାନ ଓ ଖାଦ୍ୟତନ୍ତୁ ଦେବା ଉଚିତ। ବେଳେବେଳେ ଏହି ରୋଗୀମାନଙ୍କର ତରଳ ଝାଡ଼ା ମଧ୍ୟ ହୋଇଥାଏ, ତେଣୁ ସେହି ପ୍ରକାର ରୋଗୀକୁ ପୂର୍ଣ୍ଣ ମାତ୍ରାରେ ଜଳୀୟ ଅଂଶ ଦେବା ଉଚିତ ଏବଂ ଡାଇରିଆର ଔଷଧ ପ୍ରଦାନ କରିବା ଉଚିତ। ଏହି ସମସ୍ତ ପ୍ରକାର ଚିକିତ୍ସା ସେବା ପ୍ରଦାନ କଲେ ଶଯ୍ୟାଶାୟୀ ରୋଗୀର ଅବସ୍ଥାରେ ଧୀରେ ଧୀରେ ଉନ୍ନତି ଘଟିବାର ଆଶା ସଞ୍ଚାରିତ ହୁଏ। ତେଣୁ ଯଦି ଆପଣଙ୍କ ଘରେ କେହି ଦୀର୍ଘକାଳୀନ ଶଯ୍ୟାଶାୟୀ ରୋଗୀ ଥାଆନ୍ତି ତେବେ ଆପଣ ସତର୍କ ହୋଇ ତାଙ୍କର ସେବା କରିପାରିବେ।
1: ଶୁଣୁଥିଲେ ଆମର ସ୍ୱାସ୍ଥ୍ୟ, ରହିଥିଲା ଆଲୋଚନା ଦୀର୍ଘକାଳୀନ ଶଯ୍ୟାଶାୟୀରେ ରୋଗୀଙ୍କ ସେବା ଶୁଶ୍ରୂଷା। ଆଲୋଚିକା ଥିଲେ ଡାକ୍ତର ନିବେଦିତା ପାଣି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
3: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତ ବ୍ରିଟେନ ମଧ୍ୟରେ ଆଜିଠାରୁ କାର୍ଯ୍ୟକାରୀ ହେବ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା। ହାଇଦ୍ରାବାଦଠାରେ ଆଜିଠାରୁ ଆରମ୍ଭ ହେଉଛି 12 ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ବୈଠକ। ଜଳବାୟୁ ପରିବର୍ତ୍ତନ, ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ୟୁରୋପ କମିଶନରଙ୍କ ସହ ଆଲୋଚନା କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ବିଜୟୀ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫାଇନାଲକୁ ଉନ୍ନୀତ ହେଲା ସ୍ପେନ୍। ଭାରତ ବ୍ରିଟେନ ମଧ୍ୟରେ ଆଜିଠାରୁ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଚୁକ୍ତି ଫଳରେ ଭାରତରୁ ରପ୍ତାନୀ ହେବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ 90% ପର୍ଯ୍ୟନ୍ତ ରପ୍ତାନୀ ଶୁଳ୍କ ହ୍ରାସ ପାଇବ। ବିଶେଷ ଭାବେ ବୟନଶିଳ୍ପ, ଚମଡ଼ାଜାତ ଦ୍ରବ୍ୟ, ଜୋତା, ଔଷଧ ଉତ୍ପାଦ ଏବଂ ଇଞ୍ଜିନିୟରିଂ କ୍ଷେତ୍ରକୁ ସୁଫଳ ମିଳିବ। 2021 ମେ ମାସରୁ ଏହି ଐତିହାସିକ ବୁଝାମଣା ଲାଗି ମଞ୍ଚ ପ୍ରସ୍ତୁତ ହୋଇଥିଲା। 2030 ମସିହା ପର୍ଯ୍ୟନ୍ତ ଏହି ବୁଝାମଣା ଅଧୀନରେ ଭାରତ ୟୁକେ ବାଣିଜ୍ୟ କାରବାରକୁ 100 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ ଏହି ଚୁକ୍ତିନାମା ଭାରତର ବାଣିଜ୍ୟ ଯାତ୍ରାପଥରେ ଏକ ନିର୍ଣ୍ଣାୟକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ବର୍ଷ୍ଣନା କରିଛନ୍ତି। ଦୁଇଟି ପ୍ରମୁଖ ଅର୍ଥନୈତିକ ରାଷ୍ଟ୍ର ମଧ୍ୟରେ ଭବିଷ୍ୟତ ଆଧାରିତ ଆର୍ଥିକ ସହଭାଗିତା ସ୍ଥାପନ କରିବାରେ ଏହା ସହାୟକ ହେବ। ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ଏକ ନୂତନ ପର୍ଯ୍ୟାୟ ଆରମ୍ଭ ହେବ ବୋଲି ଶ୍ରୀ ଅଗ୍ର ଅଗ୍ରୱାଲ ଆଶା ବ୍ୟକ୍ତ କରିଛନ୍ତି। ଜନକଲ୍ୟାଣକୁ ଦୃଷ୍ଟିରେ ରଖି ଏହି ଚୁକ୍ତିନାମାକୁ ପ୍ରସ୍ତୁତ କରାଯାଇଛି। ଭାରତୀୟ ରପ୍ତାନୀକାରୀ ବିଭିନ୍ନ କ୍ଷେତ୍ରରେ ବ୍ରିଟେନ୍ର ଶୁଳ୍କ ଛାଡ଼ ସୁବିଧାରୁ ଲାଭ ପାଇବେ। ଭାରତରୁ ରପ୍ତାନୀ ହେବାକୁ ଥିବା ଖାଦ୍ୟ ସାମଗ୍ରୀ ଉତ୍ପାଦ ଉପରେ 70% ପର୍ଯ୍ୟନ୍ତ ଶୁଳ୍କ ହ୍ରାସ ହେବାକୁ ଥିବାବେଳେ ସାମୁଦ୍ରିକ ଉତ୍ପାଦ ଉପରେ 21%ରୁ ଅଧିକ, ଇଞ୍ଜିନିୟରିଂ

ମୋଟରିଂ ଏବଂ ଅଟୋ ଯନ୍ତ୍ରାଂଶ ଉପରେ 18%, ଚମଡ଼ା ଏବଂ ଜୋତା ଉତ୍ପାଦ ଉପରେ 16% ପର୍ଯ୍ୟନ୍ତ ଏବଂ ବୟନ ଉତ୍ପାଦ ଉପରେ 12% ଶୁଳ୍କ ହ୍ରାସ ପାଇ ଶୂନ୍ୟ ହେବ। ଏହି ବୁଝାମଣା ଦେଶର କୃଷକ, ମତ୍ସ୍ୟଜୀବୀ ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ରର ବ୍ୟବସାୟକୁ ସହଜ ଓ ସୁଦୃଢ଼ କରିବା ସହ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଭାରତର ସମନ୍ୱୟକୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି। ହାଇଦ୍ରାବାଦଠାରେ ଆଜିଠାରୁ ଦ୍ୱାଦଶ ବ୍ରିକ୍ସ ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ବୈଠକ ଆରମ୍ଭ ହେଉଛି। ଏହି ଦୁଇଦିନିଆ ବୈଠକରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରୁଛନ୍ତି। ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ବୈଠକରେ ଅଧ୍ୟକ୍ଷତା କରିବେ। ସାମାଜିକ ସୁରକ୍ଷାକୁ ପ୍ରୋହାହନ ପ୍ରଦାନ କରିବା, ଶ୍ରମ କ୍ଷେତ୍ରକୁ ଅଧିକ ସୁବ୍ୟବସ୍ଥିତ ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଭଳି ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଏହି ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ବୈଠକ ପୂର୍ବରୁ ନିଯୁକ୍ତି କାର୍ଯ୍ୟଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଚିଠା ଘୋଷଣାନାମା ଉପରେ ମଧ୍ୟ ଏଥିରେ ଆଲୋଚନା କରାଯିବ। ଶ୍ରମ ନୀତି, ଦକ୍ଷତା ବିକାଶ, ଶ୍ରମିକ କଲ୍ୟାଣ ଏବଂ ସମାବେଶୀମୂଳକ ନିଯୁକ୍ତି କ୍ଷେତ୍ରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଏହି ବୈଠକର ଅନ୍ୟତମ ଉଦ୍ଦେଶ୍ୟ। ଭାରତ ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ପ୍ରଥମ ପର୍ଯ୍ୟାୟ ଆଲୋଚନା ସଫଳତାର ସହ ଶେଷ ହୋଇଛି। ଗତ ସପ୍ତାହରେ ଏହି ଆଲୋଚନା ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଉଭୟ ପକ୍ଷ ମଧ୍ୟରେ ଏହି ଆଲୋଚନା ସକାରାତ୍ମକ ରହିଛି। ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ସେମାନଙ୍କର ସହମତି ପ୍ରକାଶ କରିଥିବା ମନ୍ତ୍ରଣାଳୟ କହିଛି। ଦ୍ୱିପାକ୍ଷିକ ବାଣିଜ୍ୟ ନିବେଶ ସମ୍ପର୍କକୁ ଏହା ଅଧିକ ବ୍ୟାପକ କରିବ। ଭାରତ ମାଳଦ୍ୱୀପର ଦ୍ୱିତୀୟ ସର୍ବବୃହତ ବାଣିଜ୍ୟ ଅଂଶୀଦାର। ଦୁଇ ଦେଶ ମଧ୍ୟରେ ଗତ ଆର୍ଥିକ ବର୍ଷରେ ବାଣିଜ୍ୟ କାରବାର 771 ଆମେରିକୀୟ ଡଲାରରୁ ଅଧିକ ରହିଥିଲା। 2024-25 ଆର୍ଥିକ ବର୍ଷ ତୁଳନାରେ ଏହା 13.54% ଅଧିକ। ପ୍ରସ୍ତାବିତ ଦ୍ୱିପାକ୍ଷିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବଜାର ପ୍ରବେଶକୁ ଅଧିକ ବ୍ୟାପକ କରିବା ସହ ସହଜ ନିବେଶ ଏବଂ ଦ୍ୱିପାକ୍ଷିକ ଆର୍ଥିକ ସହଯୋଗକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରଣାଳୟ କହିଛି। ଏକ ନିରପେକ୍ଷ, ପାରସ୍ପରିକ ଉପଯୋଗୀ ନୀତି ଆଧାରିତ, ସନ୍ତୁଳିତ ଏବଂ ବ୍ୟାପକ ଚୁକ୍ତିନାମା ପ୍ରସ୍ତୁତ ନେଇ ଉଭୟ ଦେଶ କାର୍ଯ୍ୟ କରୁଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ପୁରୀ ଶ୍ରୀକ୍ଷେତ୍ରରେ ଆସନ୍ତାକାଲି ଶ୍ରୀଜୀଉଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗତ ସନ୍ଧ୍ୟାରେ ଠାକୁରଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଛି। ସନ୍ଧ୍ୟା 5:00 ପାରମାଣିକ ଟିକଟଧାରୀ ଦର୍ଶନ ଆରମ୍ଭ ହୋଇଥିଲା। ସନ୍ଧ୍ୟା 5:30 ପରେ ସର୍ବସାଧାରଣଙ୍କ ପାଇଁ ସାହାଣ ମେଳା ଦର୍ଶନ ଆରମ୍ଭ ହୋଇ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଆଜି ପ୍ରତିପଦା ତିଥି ପଡ଼ୁଥିବାରୁ ଶ୍ରୀଜୀଉଙ୍କର ଉଭାଯାତ୍ରା ଅନୁଷ୍ଠିତ ହେବ। ଆସନ୍ତାକାଲିର ରଥଯାତ୍ରାକୁ ଦୃଷ୍ଟିରେ ରଖି ଆଜି ଠାକୁରଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ ସ୍ପେନ୍ ଗସ୍ତ ଶେଷ କରି ବେଲଜିୟମ୍ର ରାଜଧାନୀ ବ୍ରସେଲ୍ସଠାରେ ପହଞ୍ଚିଛନ୍ତି। ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ନିରନ୍ତରତା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ୟୁରୋପ ସହିତ ଭାରତର ଆର୍ଥିକ ସହଭାଗିତାକୁ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଶ୍ରୀ ଗୋଏଲଙ୍କ ସହ ଏକ ଉଚ୍ଚସ୍ତରୀୟ ଭାରତୀୟ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ଗସ୍ତରେ ଯାଇଛନ୍ତି। ବେଲଜିୟମ୍ର ଉପପ୍ରଧାନମନ୍ତ୍ରୀ ତଥା ନିଯୁକ୍ତି, ଅର୍ଥମନ୍ତ୍ରୀ ଏବଂ କୃଷିମନ୍ତ୍ରୀ ଡେଭିଡ୍ ଡେ କ୍ଲାରିନ୍ଭାଲ୍ଙ୍କ ସହ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି। ଉଭୟ ନେତା ଭାରତ ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ପରିବର୍ତ୍ତନକାରୀ ସମ୍ଭାବନା ଉପରେ ମତ ବିନିମୟ କରିଛନ୍ତି। ଜଳବାୟୁ ପରିବର୍ତ୍ତନ, ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ୟୁରୋପ କମିଶନର ୱପ୍କେ ହାଇକ୍ସ୍ତ୍ରାଙ୍କ ସହ ସାକ୍ଷାତ ଆଲୋଚନା ଶ୍ରୀ ଗୋଏଲ କରିଛନ୍ତି। ବ୍ରସେଲ୍ସଠାରେ ଶ୍ରୀ ଗୋଏଲ କୃଷି ଓ ଖାଦ୍ୟ କ୍ଷେତ୍ର ପାଇଁ ୟୁରୋପୀୟ କମିଶନର କ୍ରିଷ୍ଟୋଫ୍ ହାନସନ୍ଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଥିବା ଜଣାପଡ଼ିଛି। ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଆର୍ଥିକ ଅଭିବୃଦ୍ଧିକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପରମାଣୁ ଶକ୍ତି କାର୍ଯ୍ୟକ୍ରମ କ୍ଷେତ୍ରକୁ ନିରନ୍ତର ଭାବେ ବ୍ୟାପକ କରାଯାଉଛି ବୋଲି ସରକାର କହିଛନ୍ତି। ଏବେ 7 ସ୍ଥାନରେ 8.78 ମେଗାୱାଟ୍ ଶକ୍ତି କ୍ଷେତ୍ର ସ୍ଥାପନ ସହିତ 24 ପରମାଣୁ ଶକ୍ତି ରିଆକ୍ଟର ପରିଚାଳନା କରାଯାଉଛି। 8000 ମେଗାୱାଟ୍ର ମିଳିତ କ୍ଷମତା ଆଧାରିତ ଆଉ 10 ରିଆକ୍ଟର ୟୁନିଟ୍ ନିର୍ମାଣାଧୀନ ରହିଛି। ସେଗୁଡ଼ିକ ମଧ୍ୟରେ ଚାପଯୁକ୍ତ ଭାରି ଜଳ, ଉଷ୍ମଜଳ ଏବଂ ହାଲୁକା ଜଳ ରିଆକ୍ଟର ଅନ୍ତର୍ଭୁକ୍ତ। ଗତ ସପ୍ତାହରେ ମେଲବୋର୍ଣ୍ଣରେ ଅନୁଷ୍ଠିତ ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଦ୍ୱିପାକ୍ଷିକ ବେସାମରିକ ପରମାଣୁ ସହଯୋଗ ଚୁକ୍ତିନାମା ଏକ ଉଲ୍ଲେଖନୀୟ ନିଷ୍କର୍ଷ ଥିଲା ବୋଲି ସରକାର କହିଛନ୍ତି। ଏହାଦ୍ୱାରା ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ଅଷ୍ଟ୍ରେଲିଆରୁ ଭାରତକୁ ଦୀର୍ଘକାଳୀନ ୟୁରାନିୟମ୍ ରପ୍ତାନୀ ପାଇଁ ମାର୍ଗ ଉନ୍ମୁକ୍ତ ହୋଇଛି। ଏହି ପରମାଣୁ ଶକ୍ତି ରିଆକ୍ଟରଗୁଡ଼ିକ ପାଇଁ ପ୍ରାଥମିକ ନିର

ଅନ୍ତର ଇନ୍ଧନ ଯୋଗାଣକୁ ଅଷ୍ଟ୍ରେଲିଆ ଚୁକ୍ତିନାମା ଆଧାରରେ ସୁନିଶ୍ଚିତ କରିବ ବୋଲି ସରକାର ସୂଚନା ଦେଇଛନ୍ତି। ଦେଶର ସେବା କ୍ଷେତ୍ରର ଗୁଣବତ୍ତାକୁ ଉନ୍ନତ କରିବା ଏବଂ ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ପରୀକ୍ଷଣ ସେବା ଉତ୍ପାଦନ ସେବା ସୂଚକାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ପରିସଂଖ୍ୟାନ ଏବଂ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ କହିଛି। ପ୍ରଥମଥର ପାଇଁ ସରକାର ପାଇଲଟ ସେବା ସୂଚକାଙ୍କ ଆଇଏସ୍ପି ପ୍ରକାଶ କରିଛନ୍ତି।

0: ସଂଖ୍ୟା ଏବଂ ବ୍ୟାପକତା ପରେ ସେବା ଉତ୍ପାଦନର ସାମଗ୍ରିକ ସୂଚକାଙ୍କ ପ୍ରକାଶ କରାଯିବ। 19 ଉପକ୍ଷେତ୍ର ମଧ୍ୟରୁ 14 ପୂର୍ବ ବର୍ଷ ଏପ୍ରିଲ ମାସ ସୁଦ୍ଧା ହୋଇଥିବା ଅଭିବୃଦ୍ଧି ତୁଳନାରେ ଚଳିତ ଥର ଅଧିକ ହୋଇଛି। ଏହି କ୍ଷେତ୍ରଗୁଡ଼ିକରେ 2 ବିଶିଷ୍ଟ ଅଭିବୃଦ୍ଧି ରେକର୍ଡ କରାଯାଇଛି। ତେବେ ଅନ୍ୟ ସମସ୍ତ କ୍ଷେତ୍ର ମଧ୍ୟ ସକାରାତ୍ମକ ଅଭିବୃଦ୍ଧି ହାସଲ କରିଥିବା ମନ୍ତ୍ରଣାଳୟ କହିଛି। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଗତକାଲି ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ଇଂଲଣ୍ଡକୁ 6 ପରାସ୍ତ କରିଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। 48 ଓଭରରେ ସମସ୍ତ ୱିକେଟ୍ ହରାଇ 258 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜୋ ରୁଟ୍ ସର୍ବାଧିକ ଅପରାଜିତ 76 ରନ୍ ସଂଗ୍ରହ କରିଥିଲେ। ଭାରତର ଅକ୍ଷର ପଟେଲ 4 ୱିକେଟ୍ ଅକ୍ତିଆର କରିଥିଲେ। 269 ରନ୍ର ବିଜୟ ଲକ୍ଷ୍ୟକୁ ଭାରତ 46 ଓଭର 4 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଅଧିନାୟକ ଶୁଭମନ ଗିଲ୍ 80 ରନ୍ର ପାଳି ଖେଳିଥିଲେ। ଅକ୍ଷର ପଟେଲଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏଥିସହ ସିରିଜ୍ରେ ଭାରତ 1-0 ଆଗୁଆ ହୋଇଛି। ଆସନ୍ତାକାଲି କାର୍ଡିଫ୍ର ସୋଫିଆ ଗାର୍ଡେନ୍ସଠାରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲ୍ ପର୍ଯ୍ୟାୟକୁ ପ୍ରଥମ ଦଳ ଭାବେ ସ୍ପେନ୍ ଉନ୍ନୀତ ହୋଇଛି। ଟେକ୍ସାସ୍ର ଡଲା ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ରେ ସ୍ପେନ୍ ଫ୍ରାନ୍ସକୁ 2-0 ଗୋଲ୍ରେ ପରାସ୍ତ କରିଛି। ଆଜି ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଭାରତ ବ୍ରିଟେନ୍ ମଧ୍ୟରେ ଆଜିଠାରୁ କାର୍ଯ୍ୟକାରୀ ହେବ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା। ହାଇଦ୍ରାବାଦଠାରେ ଆଜିଠାରୁ ଆରମ୍ଭ ହେଉଛି 12 ବ୍ରିକ୍ ସଦସ୍ୟ ରାଷ୍ଟ୍ରର ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ବୈଠକ। ଜଳବାୟୁ ପରିବର୍ତ୍ତନ, ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ୟୁରୋପ କମିଶନରଙ୍କ ସହ ଆଲୋଚନା କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ବିଜୟୀ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫାଇନାଲ୍କୁ ଉନ୍ନୀତ ହେଲା ସ୍ପେନ୍। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ଆରମ୍ଭ କରୁଛୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। ଉପସ୍ଥାପନା ଭାଦୁଚରଣ ହାସ୍ତା।

ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ହେଲୋ ବାରିପଦା। ଉପସ୍ଥାପନା ଅଶୋକ କୁମାର ଦତ୍ତ।

ଜଗତର ନାଥ ଜଗନ୍ନାଥ ପ୍ରେମ, ଭକ୍ତି ଓ ଜ୍ଞାନର ଏକ ସମ୍ମିଳିତ ବିଗ୍ରହ, ତେଣୁ ତାଙ୍କର ପ୍ରତି ଲୀଳାରେ ବିଭିନ୍ନ ଭାବ ପ୍ରକଟିତ ହୋଇଥାଏ। ରଥଯାତ୍ରାକାଳୀନ ପହଣ୍ଡି ବି ଯେ ସେହିପରି ତାଙ୍କର ଏକ ଅପୂର୍ବ ଲୀଳା।

ରଥଯାତ୍ରା ଦିନ ପ୍ରାତଃକାଳରୁ ଆଳତୀ ଅବକାଶ ବଢ଼ିବା ପରେ ତିନି ବାଡ଼ରେ ଦୈନନ୍ଦିନ ବେଶ ସମାପନ ହୁଏ। ଏହି ସମୟ ମଧ୍ୟରେ ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ପ୍ରଭୃତି ଶେଷ ହେବା ମଧ୍ୟରେ ଚାହାଣି ମଣ୍ଡପରେ ତିନି ରଥର ପ୍ରତିଷ୍ଠା ହୋମ କାର୍ଯ୍ୟ ସମାପନ କରାଯାଇଥାଏ। ଠାକୁରଙ୍କର ଭୋଗ ଲାଗି ହେଲା ପରେ ଜଳସିଞ୍ଚନ କରାଯାଇ ତିନି ବାଡ଼ରେ ମଙ୍ଗଳାର୍ପଣ ସମ୍ପନ୍ନ ହୁଏ। ତାପରେ ତିନି ବାଡ଼ରେ ଡୋର ଲାଗି ପୁଷ୍ପାଞ୍ଜଳି ଆଦି ନୀତିମାନ ବଢ଼ିବା ପରେ ମଣିମା ମଣିମା ଡାକ ମଧ୍ୟରେ ରୁନ୍ଧା ଫିଟାଯାଏ ଏବଂ ଆରମ୍ଭ ହୁଏ ଠାକୁରମାନଙ୍କର ପହଣ୍ଡି ବିଜେ।

0: ପହଣ୍ଡି ବିଜେ ବାସ୍ତବିକ ଏକ ଆକର୍ଷଣୀୟ ଦୃଶ୍ୟ। ଏହି ଦୃଶ୍ୟ ଦର୍ଶନ ପାଇଁ ସିଂହଦ୍ୱାର ଆଉ ବଡ଼ଦାଣ୍ଡରେ ବିପୁଳ ସଂଖ୍ୟାରେ ଭକ୍ତ ସମବେତ ହୋଇଥାନ୍ତି। ତେବେ ଏହି ପହଣ୍ଡି ବିଜେ ଦୃଶ୍ୟର ଦୃଷ୍ଟିଭଙ୍ଗୀରୁ ଯେତିକି ମନମୁଗ୍ଧକର, ନୀତି ଦୃଷ୍ଟିରୁ ସେତିକି ପରମ୍ପରା ସିଦ୍ଧ। ତେଣୁ ଆଜିର ଆଲୋଚନାରେ ବିଷୟ ହେଉଛି ଶ୍ରୀ ବିଗ୍ରହମାନଙ୍କ ପହଣ୍ଡି ବିଜେ ପରମ୍ପରା। ଆଲୋଚନା କରୁଛନ୍ତି ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର।
1: ପ୍ରଭୁ ଜଗନ୍ନାଥଙ୍କର ବର୍ଷରେ ବାର ମାସରେ ତେର ପର୍ବ ପାଳନ କରାଯାଏ। ପ୍ରଭୁ ଜଗନ୍ନାଥଙ୍କର ପ୍ରତିନିଧି ହିସାବରେ ମଦନମୋହନ ବଳଭଦ୍ରଙ୍କ ପ୍ରତିନିଧି ହିସାବରେ ରାମକୃଷ୍ଣ ଏବଂ ଦୋଳଯାତ୍ରା ସମୟରେ ଦୋଳଗୋବିନ୍ଦ, ଏଇମାନେ ସବୁ

ଠାକୁରଙ୍କର ଯେଉଁ ପ୍ରତିନିଧି ଅଛନ୍ତି ସେ ବର୍ଷ ସମା ବିଭିନ୍ନ ଯାନିଯାତ୍ରାରେ ବାହାରକୁ ବାହାରନ୍ତି। କେବଳ ଏଇ ଘୋଷ ଯାତ୍ରାରେ ଦ୍ୱାଦଶ ଯାତ୍ରାରେ ମୁଖ୍ୟ ଯାତ୍ରା ହେଉଛି ସ୍ନାନଯାତ୍ରା ରଥଯାତ୍ରା। ଏଇ ରଥଯାତ୍ରା ସମୟରେ ସ୍ୱୟଂ ପ୍ରଭୁ ଜଗନ୍ନାଥ ପହଣ୍ଡି ବିଜେ କରନ୍ତି। ପ୍ରଥମ ପହଣ୍ଡି ବିଜେ କରନ୍ତି ଦେବସ୍ନାନ ପୂର୍ଣ୍ଣିମା ଦିନ। ପ୍ରଭୁ ରତ୍ନସିଂହାସନରୁ ଆମର ଚାରମାର ବନ୍ଧାଯାଇ ପ୍ରଭୁ ଜଗନ୍ନାଥ ପ୍ରଥମେ ପ୍ରଭୁ ସୁଦର୍ଶନ ସାତ ପାହାଚରେ ପହଞ୍ଚନ୍ତି। ସେଠି ତାଙ୍କର ତାହା ଲାଗେ। ତାପରେ ପ୍ରଭୁ ସୁଦର୍ଶନ ବିଜେ କରନ୍ତି ସବୁ ଦୈତାପତି ଏବଂ ଅନ୍ୟାନ୍ୟ ସେବାୟତମାନଙ୍କ ସହିତ ସ୍ନାନ ମଣ୍ଡପକୁ ବିଦେ କରନ୍ତି। ତାପରେ ପ୍ରଭୁ ବଳଭଦ୍ର ଆସି ମଧ୍ୟ ସେହି ସାତ ପାହାଚରେ ତାଙ୍କ ମସ୍ତକରେ ମଧ୍ୟ ଟାୟା ଲାଗି ହୁଏ। ସିଏ ମଧ୍ୟ ଆମର ସ୍ନାନବେଦୀକୁ ପହଣ୍ଡି ହୁଅନ୍ତି। ତାପରେ ମା ସୁଭଦ୍ରା, ତାପରେ ପ୍ରଭୁ ଜଗନ୍ନାଥ ଏହିପରି ପହଣ୍ଡିକି ଯେତେବେଳେ ପ୍ରଭୁ ଜଗନ୍ନାଥ ଘରୁ ବାହାରକୁ ବାହାରନ୍ତି ତାକୁ ଧାଡ଼ି ପହଣ୍ଡି କୁହାଯାଏ। ଏହି ଧାଡ଼ି ପହଣ୍ଡି ଆମର ସ୍ନାନ ପୂର୍ଣ୍ଣିମା ଦିନ କରାଯାଏ ଏବଂ ଶ୍ରୀଗୁଣ୍ଡିଚା ଦିନ କରାଯାଏ ଏବଂ ବାହୁଡ଼ା ଦିନ କରାଯାଏ। ଏକୁ ଧାଡ଼ି ପହଣ୍ଡି କୁହାଯାଏ। କ'ଣ ଏକ ସମୟରେ ତାପରକୁ ତାପର ସମସ୍ତ ଚାରିଜଣ ଯାକ ପ୍ରଭୁ ପହଣ୍ଡି ହେଇକରି ଯାଆନ୍ତି। ଏହି ପହଣ୍ଡିକି ଧାଡ଼ି ପହଣ୍ଡି କୁହାଯାଏ। ଏ ହେଉଛି ପହଣ୍ଡି ବିଧିର ପରମ୍ପରା।

ଆମର ମୁଖ୍ୟତଃ ପ୍ରଥମ ହେଲା ସ୍ନାନ ପୂର୍ଣ୍ଣିମାରେ ପହଣ୍ଡି କରାଯାଏ, ଯେଉଁ ସ୍ନାନ ବେଦିକୁ ଆସନ୍ତି ତାକୁ ଧାଡ଼ି ପହଣ୍ଡି କହନ୍ତି, ଏବଂ ଯେତେବେଳେ ଫେରିକିରି ଘରକୁ ଯାଆନ୍ତି ଅଣସର ଘରକୁ ତାକୁ କହନ୍ତି ଗୋଟି ପହଣ୍ଡି। ଏବଂ ଆମର ଯେଉଁ ଶ୍ରୀଗୁଣ୍ଡିଚା ଦିନ ମଧ୍ୟ ସେହିପରି ଯେତେବେଳେ ଅଣସର ଘରୁ ପ୍ରଭୁ ରଥ ଉପରକୁ ବିରାଜମାନ କରନ୍ତି ତାକୁ ମଧ୍ୟ ଧାଡ଼ି ପହଣ୍ଡି କୁହାଯାଏ, ଏବଂ ଯେତେବେଳେ ରଥରୁ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ତାକୁ ଗୋଟି ପହଣ୍ଡି କୁହାଯାଏ। ସେମିତି ବାହୁଡ଼ା ଦିନ ମଧ୍ୟ ପ୍ରଭୁ ଜଗନ୍ନାଥ ଧାଡ଼ି ପହଣ୍ଡି ହେଇକିରି ରଥାରୂଢ଼ ହୁଅନ୍ତି, ଏବଂ ଯେତେବେଳେ ଶ୍ରୀମନ୍ଦିରକୁ ଯାଆନ୍ତି ତାକୁ ମଧ୍ୟ ଗୋଟି ପହଣ୍ଡି କୁହାଯାଏ। ଏହି ପ୍ରକାର ଭାବରେ ପହଣ୍ଡି ପ୍ରଭୁ ଜଗନ୍ନାଥଙ୍କୁ କରାଯାଏ। ଏବଂ ପହଣ୍ଡିରେ ମୁଖ୍ୟତଃ ସେବା ହେଉଛି ଦୈତାପତିମାନଙ୍କର, ଶ୍ରୀରଙ୍ଗର ଯାହା ଦାୟିତ୍ୱ ଯେହେତୁ ପ୍ରଭୁ ଜଗନ୍ନାଥ ଦୈତାପତିମାନଙ୍କୁ ଦେଇଛନ୍ତି, ଏବଂ ଅନ୍ୟାନ୍ୟ ସେବାୟତମାନେ ପଣ୍ଡା ପୁଷ୍ପାଳକ ସେମାନେ ଡୋରରେ ରହନ୍ତି, ଏବଂ ଅନ୍ୟାନ୍ୟ ସେବାୟତ ଆଜିକାଲି ମଧ୍ୟ ପହଣ୍ଡିରେ ରହୁଛନ୍ତି।

0: ପହଣ୍ଡିବି ଯେ ସମୟରେ ସାତ ପାହାଚ ନିକଟରେ ଠାକୁରମାନଙ୍କର ଟାହିଆ ଲାଗି ହୋଇଥାଏ। ଟାହିଆ ଲାଗି ପରେ କ୍ରମାନ୍ୱୟରେ ସୁଦର୍ଶନ ସୁଭଦ୍ରାଙ୍କ ରଥରେ, ବଳଭଦ୍ର ତାଳଧ୍ୱଜ ରଥରେ, ସୁଭଦ୍ରା ଦେବୀ ଦଳନ ରଥରେ ଆଉ ଜଗନ୍ନାଥ ନନ୍ଦିଘୋଷ ରଥରେ ବିଜେ ହୁଅନ୍ତି। ଠାକୁରମାନେ ରଥକୁ ବିଜେ କରିବା ପରେ ତିନି ଠାକୁରଙ୍କର ଚକା ଅପସର ଅଣାଯାଏ ଏବଂ ଚକା ଅପସର ଲାଗି ହୋଇ ରୁନ୍ଧା ବଢ଼େ। ତାପରେ ମଦନ ମୋହନ ଆଉ ରାମକୃଷ୍ଣଙ୍କୁ ରଥରେ ବିଜେ କରାଯାଏ।
1: ପହଣ୍ଡି ପ୍ରଥମ ଆରମ୍ଭ ହେବା ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କୁ ମଙ୍ଗଳାରୋପଣ କରାଯାଏ। ମଙ୍ଗଳାରୋପଣ ବିଧି ପରେ ଡୋର ଲାଗି କରାଯାଏ, ମାନେ ପ୍ରଭୁଙ୍କୁ ଯେଉଁ ଅଣ୍ଟାରେ ଏବଂ ମସ୍ତକରେ ଡୋର ଲାଗି କରାଯାଏ ଏବଂ ଏହି ଡୋର ଲାଗି କରିବା ପରେ ପ୍ରଭୁ ଜଗନ୍ନାଥଙ୍କର ସେବାୟତମାନେ ପ୍ରଭୁଙ୍କୁ ଆଗପଟେ ଡୋର ଅଣ୍ଟାରେ ଭିଡ଼ନ୍ତି ଏବଂ ପଛପଟେ ମୁଣ୍ଡରେ ଯେଉଁ ଲାଗିଥାଏ ସେ ଡୋରକୁ ଭିଡ଼ିକିରି ଆଣନ୍ତି। ପ୍ରଭୁ ଯେମିତି ମଣିଷ କାଳିଆ ହାତୀ ଝୁଲି ଝୁଲିକିରି ଆସିଲା ପରି ପ୍ରଭୁ ଦେଖାଯାଆନ୍ତି। ତାଙ୍କ ମସ୍ତକରେ ଯେଉଁ ଟାହ୍ୟାଟି ଲାଗିଥାଏ ସେ ଏଡ଼େ ସୁନ୍ଦର ଦେଖାଯାଏ, ଆପଣ ଭାବିବେ ପ୍ରଭୁ ନିଜକୁ ନିଜେ ମଣିଷକୁ ଡାକିଲା, ଭକ୍ତକୁ ଡାକିବା ପରି ସେ ମୁଣ୍ଡକୁ ହଲାନ୍ତି। ସେଇ ପହଣ୍ଡି ବିଜେ ସମୟରେ ସେଇ ମସ୍ତକର ଟାହ୍ୟା ଯେତେବେଳେ ଆସିକିରି ପ୍ରଭୁ ଜଗନ୍ନାଥ ସିଂହଦ୍ୱାର ନିକଟରେ ପହଞ୍ଚି ଯାଆନ୍ତି, ସିଂହଦ୍ୱାର ପୁରା ଭରିପୁର ଯାଏ ସେ ଟାୟା ଏବଂ ପ୍ରଭୁଙ୍କୁ ଭରିପୁର ଯାଏ ଏବଂ ସେ ଯେତେବେଳେ ରଥା ଉପରକୁ ଠାକୁର ତାପରେ ପହଣ୍ଡିକିରି ଉଠନ୍ତି ସେ ଟାହିଆରେ, ଆପଣ ଯେତେ ଦୂରରେ ଥିଲେ ମଧ୍ୟ ଆପଣ ଜାଣିପାରିବେ ଯେ ହଁ ପ୍ରଭୁ ଜଗନ୍ନାଥ ଆସୁଛନ୍ତି, ବଳଭଦ୍ର ଆସୁଛନ୍ତି। ଆପଣ ସେ ଟାହିଆରୁ ଦେଖିକିରି ବହୁତ ଦୂରରେ

ଭକ୍ତ ଥିଲେ ମଧ୍ୟ ସେ ପହଣ୍ଡି ସମୟରେ ପ୍ରଭୁ ଯେଉଁ ସୁନ୍ଦର ଦେଖାଯାଆନ୍ତି, ତାର କେବଳ ଯିଏ ଆଖିରେ ଦେଖିଛି ଏବଂ ଯିଏ ପହଣ୍ଡି କରିଛି ସିଏ ତାର ଅନୁଭୂତି ନିଶ୍ଚୟ ଭାବରେ ଜାଣିପାରିବ।

ଏ ପହଣ୍ଡିର ବିଶେଷ ଲକ୍ଷଣ ହେଉଛି ଯେତେବେଳେ ପ୍ରଭୁ ଜଗନ୍ନାଥ ଅଟକି ଯାଆନ୍ତି ସେ ସମୟରେ ଆମର ଖୁଣ୍ଟିଆ ସେବକ ଦୁଇଟି ବେତ ଧରି ମଣିମାନ ଦେଇ ଯେତେବେଳେ ଡାକିକିରି ପ୍ରଭୁଙ୍କୁ ଡାକେ ଫେର ପ୍ରଭୁ ଚାଲନ୍ତି ଏବଂ ଦୈତାପତିମାନେ ଆ ଭାଇ ଚାଲ ଭାଇ କହିକିରି ତାକୁ ଯେତେବେଳେ ସମ୍ବର୍ଦ୍ଧନା କରନ୍ତି ସେ ଫେର ଚାଲିଯାଏ ଫେର କିଛି ବାଟ ଗଲା ପରେ ଯେତେବେଳେ ଥକିକି ରହିଯାଆନ୍ତି ଫେର ଏଇ ଖୁଣ୍ଟିଆ ସେବକ ଏବଂ ଦୈତାପତିମାନେ ତାକୁ ଡାକି ଡାକିକିରି ପ୍ରଭୁଙ୍କୁ ଚଲେଇ ଚଲେଇକିରି ନିଅନ୍ତି ଏବଂ ସେ ଯେଉଁ ଠୁକୁରୁ ଠୁକୁରୁ ପିଲାଟି ଚାଲିଲା ପରେ ଯେମିତି କୃଷ୍ଣ ଭଗବାନ ନିଶ୍ଚୟ ଚାଲିଥିଲେ ସେ ପ୍ରଭୁ ଯେତେବେଳେ ଠୁକୁରୁ ଠୁକୁରୁ ଏଇ ପହଣ୍ଡି ହେଇକିରି ଯାଆନ୍ତି ସମସ୍ତ ଭକ୍ତ ବିହୋଳ ହୋଇ ପାଗଳ ହୋଇଯାଆନ୍ତି ଏବଂ ସମସ୍ତେ ତାଙ୍କ ପାଖକୁ ଦୌଡ଼ିବାକୁ ଚାହାନ୍ତି।

ପହଣ୍ଡି ବିଜେ ସମୟରେ ଶ୍ରୀମନ୍ଦିରର ସିଂହଦ୍ୱାର ଏକ ଅପରୂପ ଶୋଭା ଧାରଣ କରେ। ସେବାୟତମାନଙ୍କର ମଣିମା ମଣିମା ଡାକ, ଘଣ୍ଟୁଆମାନଙ୍କର ଘଣ୍ଟ ବାଦନ, ଭକ୍ତମାନଙ୍କର ପୁଷ୍ପ ବର୍ଷଣ, ଠାକୁରମାନଙ୍କ ମସ୍ତକରେ ଟାହିଆର ଅପୂର୍ବ ଦୋଳନ ଏବଂ ହରିବୋଲ ହୁଳହୁଳିର ମଧୁର ଧ୍ୱନି ସମୁଦାୟ ପରିବେଶକୁ ରସାପ୍ଲୁତ କରି ଭକ୍ତ ହୃଦୟରେ ଯେଉଁ ମହାଭାବ ଉଦ୍ରେକ କରେ ତାହା ବର୍ଣ୍ଣନାତୀତ।

ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମାନସରେ ପୁରୀ ମନ୍ଦିରରେ ଥିବା ବାଇଶି ପାହାଚ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିନେଇଛି। ସେହି ପଥର ପାହାଚଗୁଡ଼ିକୁ ଚଢ଼ି ମନ୍ଦିରକୁ ଯିବାବେଳେ ଠାକୁରଙ୍କ ପ୍ରତି ସତେ ବା ଆର୍ଦ୍ର ହେବାକୁ ଆରମ୍ଭ କରେ ଭକ୍ତମାନଙ୍କ ମନ। ମନ୍ଦିର ଯାତ୍ରାବେଳେ ଭକ୍ତମାନେ ବାଇଶି ପାହାଚ ହାତରେ ସ୍ପର୍ଶ କରି ମଥାରେ ଲଗାନ୍ତି। ସିଂହଦ୍ୱାର ସଂଲଗ୍ନରେ ଥିବା ମୁଖଶାଳାକୁ ଅତିକ୍ରମ କଲେ ଆଗରେ ପଡ଼େ ଗୋଟାଏ ସୋପାନ ଶ୍ରେଣୀ, ଲମ୍ବା ଅନୁସ କିନ୍ତୁ ମସୃଣ। ଏଗୁଡ଼ିକ ମୁଖଶାଳାର ପଶ୍ଚାତ ଭାଗରୁ ଆରମ୍ଭ ହୋଇ ଉପରକୁ ଉପରକୁ ଉଠି ସ୍ପର୍ଶ କରିଛି କୁର୍ମବେଢ଼ା ଦ୍ୱାର। ମୁଖଶାଳା ଓ କୁର୍ମବେଢ଼ା ମଧ୍ୟରେ ରହିଛି ମାତ୍ର 20 ଗୋଟି ପାହାଚ। ତେବେ ସୋପାନ ଶ୍ରେଣୀର ଶେଷ ଆଡ଼କୁ ଡାହାଣ ପଟେ ଉତ୍ତର ଦିଗରେ ଆନନ୍ଦ ବଜାର ପ୍ରବେଶ ପଥରେ ରହିଛି ଆଉ 2 ପାହାଚ। ଏ 2 ପାହାଚ ଆରମ୍ଭ ହୋଇଛି ଅଷ୍ଟାଦଶତମ ସୋପାନରୁ ଏବଂ ପ୍ରସରିଛି ଉତ୍ତରକୁ ଆନନ୍ଦ ବଜାର ଦ୍ୱାରା ଯାଏ। 22 ଯାକ ପାହାଚର ଆୟତନ ଏକ ପ୍ରକାରର ନୁହେଁ। ସମସ୍ତ ସୋପାନ ଅବଶ୍ୟ ବଉଳମାଳା ଓ କୁଣ୍ଡା ପଥରରେ ନିର୍ମିତ ଏବଂ ଅଧିକାଂଶର ପ୍ରସ୍ତ 5 ଫୁଟ। ପାହାଚଗୁଡ଼ିକର ଉଚ୍ଚତା ମାତ୍ର 6-7 ଇଞ୍ଚ ଏବଂ ଲମ୍ବା ପ୍ରାୟ 40 ଫୁଟ। ସୋପାନ ଶ୍ରେଣୀର ଉତ୍ତର ଓ ଦକ୍ଷିଣ ପଟେ ମଧ୍ୟ ରହିଛି ପାଚେରୀ। 22 ପାହାଚ ଦେଇ ମନ୍ଦିରକୁ ଉଠିଲା ବେଳେ ତୃତୀୟ ପାହାଚର ଦକ୍ଷିଣ ପାର୍ଶ୍ୱରେ ରହିଛି ଗୋଟାଏ ଅନୁଚ ମନ୍ଦିର, ଯାହା କାଶୀ ବିଶ୍ୱନାଥ ଦେବାଳୟ ରୂପେ ପରିଚିତ। ଏହି ଉପାସନା ପୀଠକୁ ଲାଗି ଅନ୍ୟ ଏକ ଅନୁଚ ମନ୍ଦିର ରହିଛି। ଏଠାରେ ରାମ ଓ ସୀତା ପୂଜା ପାଆନ୍ତି। କେତେକ ବିଦ୍ୱାନମାନେ 22 ପାହାଚର ମହତ୍ତ୍ୱ ପ୍ରତିପାଦିତ କରିବା ପାଇଁ ଯାଇ କିଛି ତତ୍ତ୍ୱ ବଖାଣନ୍ତି। ସେମାନଙ୍କ ମତରେ ଦେବତାଙ୍କୁ ପାଇବା ପଥରେ ମାନବ 22 ପ୍ରକାରର ଦୋଷ ଦୁର୍ବଳତା ଅତିକ୍ରମ କରିବାକୁ ହୁଏ, ଏଣୁ ଶ୍ରୀମନ୍ଦିରରେ ରହିଛି ଏହି 22 ଗୋଟି ପାହାଚ। ତେବେ ତତ୍ତ୍ୱର ତାତ୍ପର୍ଯ୍ୟ ଯାହା ହେଉ ନା କାହିଁକି, 22 ପାହାଚର ପବିତ୍ରତାକୁ କେହି ଅସ୍ୱୀକାର କରନ୍ତି ନାହିଁ। ଏହି 22 ପାହାଚକୁ ମଧ୍ୟ ପିତୃଲୋକର କ୍ଷେତ୍ର ବୋଲି

ଗ୍ରହଣ କରାଯାଏ। ଏଣୁ ଆଶ୍ୱିନ ମାସ ପ୍ରଥମାର୍ଥରେ ଏଠାରେ ଯାତ୍ରୀମାନେ ମହାଳୟା ଶ୍ରାଦ୍ଧ କରନ୍ତି। ଶ୍ରାଦ୍ଧ ସାରି ଦଶମ ପାହାଚର ଏକ ଚତୁଷ୍ମଣି କ୍ଷେତ୍ରରେ ପିଣ୍ଡ ଅର୍ପଣ କରାଯାଏ।

ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ବିଷୟ ରହିଥିଲା ବିଗ୍ରହମାନଙ୍କର ପହଣ୍ଡି ବିଜେ ସମ୍ପର୍କରେ। ଆଲୋଚକ ଥିଲେ ରାମଚନ୍ଦ୍ର ଦାସ ମହାପାତ୍ର, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ।

କେତେବେଳେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ? ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ। ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମ, ଉପସ୍ଥାପନା ଅଶୋକ କୁମାର ଦତ୍ତ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ କରୁଛୁ ଆକାଶବାଣୀ ବାରିପଦାର ଏହି ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ବାରିପଦା ପରିସରକୁ। ବିଳମ୍ବ ନ କରି ଆସନ୍ତୁ କଥା ହେବା ଆଉ ଶ୍ରୋତାଙ୍କ ଅନୁରୋଧର ଗୀତ ଶୁଣିବା। ହେଲୋ
1: ସାର୍ ନମସ୍କାର, ମୁଁ ପୁରେନ୍ଦ୍ର ସିଂ କହୁଛି ସାନକୁଚିଆମରାରୁ।
0: ପୁରେନ୍ଦ୍ର ଭାଇ, ସାନକୁଚିଆମରାରେ କେମିତି ଅଛନ୍ତି ଆପଣ?
1: ମୁଁ ଭଲ ଅଛି ସାର୍, ଆପଣ କେମିତି ଅଛନ୍ତି?
0: ମୁଁ ମଧ୍ୟ ଭଲ ଅଛି। ଆପଣ ମୁଗ ତୋଳୁଥିଲେ କହୁଥିଲେ, ମୁଗ ଏବେ ତ ତୋଳାତୋଳି ସରି ଯାଇଥିବ ନା? ଆହୁରି ହଉଛି ମୁଗ?
1: ନା ସାର୍, ତୋଳା ସରି ଯାଇଛି, ବର୍ତ୍ତମାନ ଖତ ବୋହୁଥିଲି ସାର୍।
0: ଖତ ଦେଇ ସାରିଲା ପରେ ତାପରେ କଣ କରିବେ? ହଳ କେମିତି କରନ୍ତି? ସେମାନେ କହିଲେ ହଳ କରିଦେବେ ନାଇଁ କି? ପୁରେନ୍ଦ୍ର ଭାଇ, ଆପଣ ତେବେ କୁହନ୍ତୁ କଣ ଶୁଣେଇବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
1: ଆଜି ଶୁଣିବାକୁ ଚାହୁଁଛି ଓଡ଼ିଆ ବେବି ଫିଲ୍ମର ଗୀତ ସାର୍।
0: ବେବି ଚଳଚ୍ଚିତ୍ରର ଗୀତଟି କଣ? ପୁରେନ୍ଦ୍ର ଭାଇ, ତେବେ ଆପଣ ଏ ଯୋଉ ବେବି ଚଳଚ୍ଚିତ୍ରର ଗୀତ କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଆପଣଙ୍କୁ ଆକାଶବାଣୀ ବାରିପଦା ଶୁଣୁଥିବା ସବୁ ଶ୍ରୋତା ଭାଇ ଆଉ ଭଉଣୀ ମାନଙ୍କୁ।
0: କାହାରି ନାମ ନବା ପାଇଁ ଚାହାନ୍ତି କି?
1: ଆଜ୍ଞା, ରାସମଣି ସିଂ, ମହେନ୍ଦ୍ର ସିଂ, ଦିଗ୍ରୟ ମୁର୍ମୁ, ଅଜିତ ମୁର୍ମୁ, ଆଉ ସୁନାମଣି ହେମ୍ରମ, ମାଳତୀ ହେମ୍ରମ, ଏତିକି ସାର।
0: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣଉଛୁ। ଧନ୍ୟବାଦ।
1: ଆଜ୍ଞା ନମସ୍କାର।
0: ନମସ୍କାର।

0: ହ୍ୟାଲୋ
1: ଦୀନବନ୍ଧୁ ମିଶ୍ର ସୁଲେଇ ଗାଁ କିଙ୍ଗା ବିଲ ଦାସୁଆ ଜିଲ୍ଲାରୁ କହୁଛି।
0: ଦଳଗୋବିନ୍ଦ ଭାଇ କେମିତି ଅଛନ୍ତି ଆପଣ? କଣ ଚାଲିଛି ଏବେ, କଣ କେମିତି ପରିବେଶ ଆପଣଙ୍କର କୁହନ୍ତୁ।
1: ଆଜି ଆଜ୍ଞା ସକାଳେ ବର୍ଷା ହେଲା ଆଜ୍ଞା, ଟିକେ ଭଲ ଅଛି। ଏବେ ଟିକେ ପରିବେଶ ଟିକେ ଥଣ୍ଡା ଅଛି।
0: ଆଚ୍ଛା ଆଚ୍ଛା, ବହୁତ ବଢିଆ କଥା। ଆପଣଙ୍କର ଯୋଉ ଦୈନନ୍ଦିନ କାର୍ଯ୍ୟ ସବୁ ଠିକ୍ ଠାକ୍ ଚାଲିଛି?
1: ଆଜ୍ଞା, ପୂଜା ପସନ୍ଦ କରୁଛି ଆଜ୍ଞା, ସବୁ ଠିକ୍ ଠାକ୍ ଚାଲିଛି ଆଉ ବାଟ କରୁଛି ଆଉ।
0: ଆଚ୍ଛା କୁହନ୍ତୁ, ତେବେ କଣ ଶୁଣେଇବା ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
1: ଚାହାତି ମେରା ସାଥି, ଦୁନିଆ ମେ ରହନା ହେ ତୋ କାମ କର ପ୍ୟାରେ।
0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି ଗୀତଟି?
1: ଗୀତଟି ଆଜ୍ଞା ଦୀପାଞ୍ଜଳି ମିଶ୍ର ମୋର ବିଶେଷ, ତାପରେ ବିହାରୀ ଲାଲ ଭୋଇ ମୋର ଦାଦା, ମୋର ଭାଇ ପ୍ରଶାନ୍ତ କୁମାର ଦାସ, ଲିଲି ଦାସ, ମୁରଲୀ ପ୍ରସାଦ କର, ସୁବଲ ସାହୁ ପଣ୍ଡିର।

0: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣଉଛୁ ଦୋଳଗୋବିନ୍ଦ ଭାଇ, ଧନ୍ୟବାଦ।
1: ଧନ୍ୟବାଦ ଆଜ୍ଞା।

0: ଖରା ବି ଏବେ ବହୁତ ହେଉଛି।
1: ସଙ୍ଗୀତ ଯେହେତୁ ଆପଣ ସାଧନା ଜାରି ରଖିଛନ୍ତି, ସଙ୍ଗୀତକୁ କେମିତି ନେଇକି ଆଗକୁ ଆଗେଇ ପାରିବେ ବୋଲି ଭାବୁଛନ୍ତି?
0: ଏ ସଙ୍ଗୀତକୁ ତ ମୁଁ କେବେଠୁ ନେଇ ସାରିଛି, ଏ ସଙ୍ଗୀତ ମୋର ଜୀବନ ସହିତ ସମାନ ଅଛି, ୟାକୁ ନେଇକି ମୁଁ ସାହାରା ନିଜର ଭାବିଛି ଆଗକୁ ବି ନେବି।
1: ଆଚ୍ଛା, ମାନେ କେବଳ ସଙ୍ଗୀତ ନା ତା ସହିତ ଆଉ କ'ଣ ଅଛି? ଯେମିତିକି ଜଣେ ଶିକ୍ଷକ ହଉ, ଡାକ୍ତର ହଉ, ବା ଜଣେ ପୋଲିସ ବିଭାଗରେ ବା ଯେକୌଣସି ବିଭାଗରେ ରହି ମଧ୍ୟ ସେମାନେ ସଙ୍ଗୀତ ସାଧନ କରିଥାନ୍ତି, ସେଭଳିଆ ଆପଣଙ୍କର ସଙ୍ଗୀତ ରହିଲା ମୁଖ୍ୟ ନା କୋଉଟାକୁ ମୁଖ୍ୟ ବୋଲି ଆପଣ କରୁଛନ୍ତି?
0: ମାନେ ମୋର ହବି ଥିଲା କି ମ୍ୟୁଜିକ୍ ଟିଚର ହିସାବରେ କାମ କରିବା ପାଇଁ ମୋର ହବି ଥିଲା,
1: ଆଚ୍ଛା,
0: ସେସବୁକୁ ନେଇକି ଏବେ ବି ଚେଷ୍ଟା ଜାରି ରଖିଛି।
1: ଠିକ ଅଛି, ତେବେ ଝୁମରି ଭଉଣୀ କଣ ଶୁଣିବା ପାଇଁ ଚାହାନ୍ତି ହେଲୋ ବାରିପଦା କାର୍ଯ୍ୟକ୍ରମରୁ? ଏଥର
0: ଆଜି ସାର୍ ତୁମ ସୁନା ଚଢ଼େଇର
1: ଗୀତଟି କଣ?
0: ଏ

କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି? ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।

0: ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମକୁ ଆଜି ଏଇଠି ଶେଷ କରୁଛୁ। ପ୍ରଯୋଜନା ନାଗଭୂଷଣ ମାଝୀ, ଉପସ୍ଥାପନା ଅଶୋକ କୁମାର ଦତ୍ତ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: चित्रलोक कार्यक्रम में वक्त है एक अंतराल का।

ଏଇଠି ଶେଷ କରୁଛୁ ଚହଲା କାର୍ଯ୍ୟକ୍ରମକୁ। ଆଜି ଏଥିରେ ଶୁଣୁଥିଲେ ଖଞ୍ଜଣି ଭଜନ ପରିବେଷଣ କରିଥିଲେ ଶିଳ୍ପୀ କେଦାର ଚନ୍ଦ୍ର ମାଝୀ ଏବଂ ସାଥୀ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ନମସ୍କାର ଭଉଣୀ, ଆପଣମାନଙ୍କୁ ସ୍ୱାଗତ କରୁଛୁ ଆଜିର ନାରୀ ମହଲ ପରିସରକୁ। ଭଉଣୀ, ଆମ ଚାରିପଟେ ଅଛନ୍ତି ଅସଂଖ୍ୟ ଯୁବକ ଯୁବତୀ। ସେମାନେ କେବଳ ଚାକିରି ପଛରେ ନ ଧାଇଁ ଦକ୍ଷତା ବିକାଶ ମାଧ୍ୟମରେ ରୋଜଗାର ପାଇବା ସହ ନିଜେ ଉଦ୍ୟୋଗୀଟିଏ ହୋଇପାରିବେ। ସେଥିପାଇଁ ନୂତନ ଜ୍ଞାନକୌଶଳ ଓ ଦକ୍ଷତା ଅର୍ଜନ କରିବା ନିହାତି ଜରୁରୀ, ଯାହାଦ୍ୱାରା କି ସେମାନେ ସ୍ୱାବଲମ୍ବୀ ହୋଇପାରିବେ ଏବଂ ଦେଶର ଉନ୍ନତିରେ ସକ୍ରିୟ।

0: ଭୂମିକା ଗ୍ରହଣ କରିପାରିବେ। ତେବେ ଭଉଣୀ, ଆଜି ହେଉଛି ଜୁଲାଇ ମାସ 15 ତାରିଖ। ଆଜି ଦିନଟିକୁ ଯୁବ ଦକ୍ଷତା ଦିବସ ଭାବରେ ପାଳନ କରାଯାଉଛି। ଏହି ଦିବସ ପାଳନ ଅବସରରେ ଆଜି ଆମ ସହିତ ଅଛନ୍ତି ଆଇଟିଆଇ ଭୁବନେଶ୍ୱରର ସହ ପ୍ରଶିକ୍ଷଣ ଅଧିକାରୀ ବିଜୟ କୁମାର ମଲ୍ଲ। ତାଙ୍କୁ ପ୍ରଥମେ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଦେଖନ୍ତୁ, ଆଜି ତ ଆମର ପାଳନ କରାଯାଉଛି ଯୁବ ଦକ୍ଷତା ଦିବସ। ଏହି ଦିନ ପାଳନର ମୁଖ୍ୟ ଉଦ୍ଦେଶ୍ୟ କ'ଣ, ସେ ବିଷୟ ଟିକେ ଆମର ଭଉଣୀମାନଙ୍କୁ କୁହନ୍ତୁ।
1: ଦେଖନ୍ତୁ, ସ୍କିଲ ଆମ ଭିତରେ ଅଛି, ଖାଲି ସ୍କିଲ କି ଆମେ ଚିହ୍ନିବା, ଅନ୍ୟମାନଙ୍କୁ ଚିହ୍ନିବାର ପ୍ରକାଶ ଅଛି। ଆପଣ ଦେଖିଥିବେ ଏବେ ସବୁ AI ଯୁଗ ହେଲାଣି। ଆମେ ଆଗରୁ ଯେତେବେଳେ ମନ୍ଦିର ତିଆରି ହେଇଥିଲା, ଯେତେବେଳେ ଆମର ପୂର୍ବ 100 ବର୍ଷ, 500 ବର୍ଷ, 1000 ବର୍ଷ, ସେତେବେଳେ ଟେକ୍ନୋଲୋଜି ନଥିଲା, ସେତେବେଳେ ଘୋଡ଼ା ହାତୀକି ଧରିକି ବହୁତ ସମୟ ଲାଗୁଥିଲା। କିନ୍ତୁ ଏବେ ଟେକ୍ନୋଲୋଜି ଆସିବା ଦ୍ୱାରା, ସ୍କିଲ ହେବା ଦ୍ୱାରା, ଆମକୁ ଯେଉଁଟା ବର୍ଷେ ଲାଗୁଥିଲା ତାକୁ ବହୁତ କିଛି ଘଣ୍ଟା ଭିତରେ ମଧ୍ୟ କାମ ସରାଯାଇପାରୁଛି। ଆଉ ଉଦ୍ଦେଶ୍ୟ, ସ୍କିଲ ଉଦ୍ଦେଶ୍ୟ ହେଉଛି କେମିତି ଆମକୁ ଆମର ଯେଉଁ ଯୁବପିଢ଼ି ଅଛନ୍ତି ତାଙ୍କୁ ସ୍କିଲ କରିକି ଆମର ବିଶ୍ୱରେ ତାହାଙ୍କୁ କର୍ମନିଯୁକ୍ତି ଦେଇପାରିବା।
0: ଆଉ ସେମାନେ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ ମଧ୍ୟ।
1: ମେରୁଦଣ୍ଡ ଆମେ ଯଦି ଆମ ଯୁବକମାନେ ଆମେ ଚାକିରି ପାଇଯିବେ, ସେମାନେ ଆଉ ଏ କ୍ରାଇମ ବାଟକୁ ପାଦ ଦେବେନି। ତ ଆଉ ବାହାର କଣ୍ଟ୍ରି ମାନଙ୍କରେ ଏଇ ଯୋଉ ଟ୍ରେନ ସ୍କିଲ୍ସ ଏମ୍ପ୍ଲୟିର ବହୁତ ଆବଶ୍ୟକତା ଅଛି। ଆମେ ସେମାନେ ଏଇମାନେ ହେଉଛନ୍ତି ର ମେଟେରିଆଲ। ରାଜ୍ୟ ସରକାରଙ୍କର ବହୁତ ସୁବିଧା ଅଛି ଯେ ଓଡ଼ିଶାକୁ ଆଗକୁ ନେବା ପାଇଁ,
0: ଏବଂ ତାଙ୍କ ପାଖରେ ଦକ୍ଷତା ମଧ୍ୟ ରହିଛି, କାମ କରିବାର ଆଗ୍ରହ ମଧ୍ୟ ରହିଛି।
1: ୱାର୍ଲଡ ସ୍କିଲ୍ସ କମ୍ପିଟିସନ କଥା ଦେଖିବା, ଯଦି ଆମ ଓଡ଼ିଶା ଲାଷ୍ଟ 3-4 ଥର ହେଲାଣି ଟପ୍ରେ ରହିଛି।
0: ଏ ବର୍ଷର ଥିମ୍ କ'ଣ ରହିଛି?
1: ଏ ବର୍ଷର ଯୋଉ ଆଜିର ଯୋଉ ସ୍କିମ୍ ୱାର୍ଲଡ ୟୁଥ ସ୍କିଲ୍ ର ଯୋଉ ଥିମ୍ ରହିଛି, ସ୍କିଲ୍ ଫର୍ ଏ ସେୟାର ଫ୍ୟୁଚର, ଆଗକୁ ବଢ଼ିବା, ଫ୍ୟୁଚରକୁ ଆମକୁ ଦେଖେଇକି ଆମେ ଯାହା ଦରକାର ସେଇ ହିସାବରେ ଆମେ ଆଗକୁ ବଢ଼ିବା, ଆମେ କେମିତି ବଢ଼ିବା, କ'ଣ ଟେକ୍ନୋଲୋଜି ଆସୁଛି। ମୁଁ ଗୋଟେ ଏକ୍ସାମ୍ପଲ ଦଉଛି, ଆମେ ଦେଖନ୍ତୁ ଏବେ ଇଭି ଆସିଗଲାଣି ଗାଡି, ଇଭି ଆଉ ସୋଲାର, ସୌରଶକ୍ତି ଯୋଜନାରେ ସରକାର ଘରେ ଘରେ ଲଗେଇବା ପାଇଁ କହୁଛନ୍ତି, ତାପରେ ଇଭି ଗାଡି ଆସିଗଲା, ତା ପାଇଁ ଆମକୁ କର୍ମନିଯୁକ୍ତି ଦରକାର। ଯଦି ଓଡ଼ିଶାର ପିଲା, ସେ ଝିଅ ହେଇଥାନ୍ତୁ ପୁଅ ହେଇଥାନ୍ତୁ, ଟ୍ରେନ୍ ହେଇଥିବେ, ଯୋଉ ଇଭି ଗାଡି ଆସୁଛି ସେ ଗାଡିରେ ସେଥିରେ ଟେକ୍ନିସିଆନ ରହିପାରିବେ, ଇଞ୍ଜିନିୟର ରହିପାରିବେ, ସୋଲାର ଯୋଉ ଘରେ ଲାଗୁଛି ସେଥିରେ ସୋଲାର ଟେକ୍ନିସିଆନ ଭାବରେ କାମ କରିପାରିବେ ଓଡ଼ିଶା ରହି। ଆଉ ବାହାରକୁ ଯିବାକୁ ପଡ଼ିବନି, ଆମ ଗୁଜୁରାଟ କି ଦିଲ୍ଲୀ ଗୁଡ଼ଗାଓଁକୁ ଯିବାକୁ ପଡ଼ିବନି। ଏଇଠି ଆମର ବହୁତ କର୍ମନିଯୁକ୍ତି ବାହାରୁଛି। ଯେତେବେଳେ ସ୍କିଲ ହେଇଯିବେ ସେମାନେ, ଡିପ୍ଲୋମା ପଢ଼ନ୍ତୁ କିମ୍ବା ୱାର୍ଲଡ ସ୍କିଲରେ ପଢ଼ନ୍ତୁ କିମ୍ବା ବିଭିନ୍ନ ଯୋଉ ପାର୍ଟନରସିପରେ ପ୍ରାଇଭେଟ ଅର୍ଗାନାଇଜେସନ ଚାଲିଛି ଟ୍ରେନିଂ ସେଣ୍ଟର, ସେଠି ବି ଟ୍ରେନିଂ ନେଇପାରିବେ।
0: ଆଜିର ପ୍ରତିଯୋଗିତାମୂଳକ ଯୁଗରେ କେବଳ ଶିକ୍ଷା ଯଥେଷ୍ଟ ନା, ସ୍କିଲ ମଧ୍ୟ ସମାନ ପରିମାଣରେ ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ଆପଣ ଭାବୁଛନ୍ତି?
1: ଏବେ ଯୋଉ ଭୋକେସନାଲ ଆଉ ଟେକ୍ନିକାଲ ଏଜୁକେସନ ବହୁତ ଇମ୍ପୋର୍ଟାଣ୍ଟ ହେଇଯାଇଛି। ବିଭିନ୍ନ ଦେଶ ଭୋକେସନାଲ ବା ଟେକ୍ନିକାଲ ଏଜୁକେସନକୁ ଆମର 5ମ-6ଠ ବେଳକୁ ସେମାନେ ସ୍ପେଶାଲାଇଜେସନ କରିଦେଉଛନ୍ତି। ଆଉ ଆମେ ଯୋଉଭଳିଆ +2 ପଢ଼ିବା, +3 ପଢ଼ିବା, ତାପରେ ସେକ୍ଟରକୁ ଚେଞ୍ଜ କରିବା, ସର୍ବନିମ୍ନ +2 ପର୍ଯ୍ୟନ୍ତ ରହୁଛି, ସେତେ ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରୁନାହାନ୍ତି। ସେମାନେ 5ମ-6ଠ ବେଳୁ, ଧର ନର୍ସିଂ ପଢ଼ିବାର ଅଛି, ଇଞ୍ଜିନିୟରିଂ ପଢ଼ିବାର ଅଛି, ଡକ୍ଟର ଯିବାର ଅଛି, ଯୋଉ ସେକ୍ଟର ଯିବାର ଅଛି, ସେବେଠୁ ତାଙ୍କର ପଢ଼ିକି ସେମାନେ ଯାଉଛନ୍ତି,
0: ସେମାନେ ସ୍ଥିର କରିଦେଉଛନ୍ତି।
1: ଆମର ଏଠି ଧର ଇଞ୍ଜିନିୟରିଂ ପଢ଼ିବ, +2 ପର୍ଯ୍ୟନ୍ତ ପଢ଼ିଲା, ତାପରେ ବିଟେକ୍ ଆରମ୍ଭ ହବ, ପ୍ରଥମ ବର୍ଷ ଫିଜିକ୍ସ କେମିଷ୍ଟ୍ରି ମ୍ୟାଥମେଟିକ୍ସ ଟେକ୍ନିକାଲ ପଢ଼ିବ, ଇଂଲିଶ ପଢ଼ିବ, ସେକେଣ୍ଡ ଇୟର ବେଳକୁ ଯାଇକି ପଢ଼ିବ, ଥାର୍ଡ ଇୟର 2 ବର୍ଷ ପଢ଼ିଥିବ, ଫୋର୍ଥ ଇୟରକୁ ପ୍ରୋଜେକ୍ଟରେ ପ୍ଲେସମେଣ୍ଟରେ ପଳେଇବ, ମାନେ 2 ବର୍ଷରେ ଇଞ୍ଜିନିୟରିଂ କମ୍ପ୍ଲିଟ୍ ହେଇଯାଉଛି। କିନ୍ତୁ ସେମାନେ 6ଷ୍ଠ ଶ୍ରେଣୀରୁ 6th କ୍ଲାସରୁ ସେମାନେ ସ୍ପେଶାଲାଇଜେସନ ଶିଖି ଯାଉଛନ୍ତି ବାହାର ଦେଶମାନଙ୍କରେ। ଏଇଟା ଆମର ଡିଫରେନ୍ସ ରହୁଛି ବାହାର କଣ୍ଟ୍ରି ଆଉ ଆମର।
0: ଯୁବକ ଯୁବତୀମାନେ ନିଜର ଦକ୍ଷତାକୁ ମୂଳରୁ ଚିହ୍ନିବେ କେମିତି?
1: ଦକ୍ଷତା କେତେବେଳେ ନିଜେ ନିଜେ ଚିହ୍ନି ଯାଆନ୍ତି କିମ୍ବା ଅନ୍ୟମାନଙ୍କ ଦ୍ୱାରା ପ୍ରେରଣା ହେଉଛି। ଭଲ ଜଣେ ଗୀତ ବୋଲୁଛି, ଜଣେ ଅନ୍ୟମାନେ ଏନକରେଜ କଲେ, ବାପା ମା କି ନିଜର ସାହି ପଡ଼ିଶା, ଯେ ନା ଭଲ ଗୀତ ବୋଲୁଛି, ନା ତୁ ଭଲ ଖେଳୁଛୁ, ତାହେଲେ ତୁ ପାର୍ଟିସିପେଟ କର,
0: ତା ପାଖରେ ସେଇ ପ୍ରତିଭା ରହିଛି,
1: ପ୍ରତିଭା ରହିଛି। ଆମେ ବି ବେଳେବେଳେ ସେଇ ସ୍କୋପ ପହଞ୍ଚି ପାରୁନାହାନ୍ତି। ଆମେ ବି ଆମ ବିଭାଗର ରାଜ୍ୟ ସରକାର ନିର୍ଦ୍ଦେଶରେ ଆମେ ଘର ଘର ବୁଲିକି ଯୋଉ ITI ପାଠ ପଢୁଛନ୍ତି, ୱାର୍ଲଡ ସ୍କିଲରେ ପାଠ ପଢ଼ିବା ପାଇଁ, ଆମେ ଡିପ୍ଲୋମାରେ ପଢ଼ିବା ପାଇଁ ଆମେ ଡୋର୍ ଟୁ ଡୋର୍ ଯାଇ କ୍ୟାମ୍ପିଂ କରୁଛୁ, ତାଙ୍କୁ ଜଣାଉଛୁ। ଆମର ଆଗେ ଝିଅମାନେ ପଢ଼ୁନଥିଲେ ପାଠ, ITI କ'ଣ ଡିପ୍ଲୋମା କ'ଣ ପଢ଼ିବ, ଆପଣ ଜାଣିଲେ ଏବେ ଆଶ୍ଚର୍ଯ୍ୟ ହେବେ, ଏବେ ଆମର 30-40% ଯୋଉ ITI ପଢୁଛନ୍ତି କି ୱାର୍ଲଡ ସ୍କିଲରେ ପଢୁଛନ୍ତି, ସେମାନଙ୍କର 30-40% ପରସେଣ୍ଟେଜ 3-4 ବର୍ଷ ପୂର୍ବରୁ ଆରମ୍ଭ ହେଇଥିଲା ଯେ ମହିଳା ପାଇଁ ଗୋଟେ

0: ସୁରକ୍ଷା ଯୋଜନା, ଏବେ ସେଥିରେ ସେହି ଅନ୍ତର୍ଭୁକ୍ତରେ ଆମର ପୁରା ଫ୍ରିରେ ସେମାନେ ପଢ଼ିପାରିବେ, ରହିବା ଖାଇବା ପାଖରୁ କୌଣସି ପଇସା ଲାଗୁ ହେବ ନାହିଁ।
1: ଆଚ୍ଛା,
0: ଏଇଟା ଗୋଟେ ବଡ଼ ରାଜ୍ୟ ସରକାରଙ୍କର ଯୋଜନା, ଯାହାଦ୍ୱାରା କି ଝିଅମାନେ ଘରୁ ଗୋଡ଼ କାଢ଼ିକି କେବଳ ପାଠ ପଢ଼ିବେନି, ତା ସହିତ ସେମାନେ ନିଜେ ସକ୍ଷମ ହେଇପାରିବେ।
1: ଏଥିରେ କ'ଣ ସବୁ ଶିକ୍ଷା ଦିଆଯାଉଛି ଏଇ ଯୋଜନାରେ?
0: ଦେଖନ୍ତୁ ସବୁ

0: ଏବେ ଆଶ୍ଚର୍ଯ୍ୟ ହେବେ, ଏବେ ଆମର 30 ରୁ 40% ଯେଉଁ ଆଇଟିଆଇରେ ପଢ଼ୁଛନ୍ତି କି ୱାର୍ଲ୍ଡ ସ୍କିଲ୍ରେ ପଢ଼ୁଛନ୍ତି ସେମାନଙ୍କର 30 ରୁ 40% ପରସେଣ୍ଟେଜ୍, 3-4 ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା ଯେ ମହିଳା ପାଇଁ ଗୋଟେ ସୁଦକ୍ଷା ଯୋଜନା, ଏବେ ସେଥିରେ ସେହି ଅନ୍ତର୍ଭୁକ୍ତରେ ଆମର ପୁରା ଫ୍ରିରେ ସେମାନେ ପଢ଼ିପାରିବେ, ରହିବା ଖାଇବା ପାଖରୁ କୌଣସି ପଇସା ଲାଗୁ ହେବ ନାହିଁ।
1: ଆଚ୍ଛା,
0: ଏଇଟା ଗୋଟେ ବଡ଼ ରାଜ୍ୟ ସରକାରଙ୍କର ଯୋଜନା ଯାହାଦ୍ୱାରା କି ଝିଅମାନେ ଘରୁ ଗୋଡ଼ କାଢ଼ିକି କେବଳ ପାଠ ପଢ଼ିବେନି, ତା ସହିତ ସେମାନେ ନିଜେ ସକ୍ଷମ ହୋଇପାରିବେ।
1: ଏଥିରେ କ'ଣ ସବୁ ଶିକ୍ଷା ଦିଆଯାଉଛି ଏଇ ଯୋଜନାରେ?
0: ଦେଖନ୍ତୁ ସବୁ ଅଛି, ଆପଣ ଫାର୍ଷ୍ଟ ସମୟ ଜାଣୁଥିଲେ ଝିଅମାନେ ଟେଲରିଂ ଶିଖୁଛନ୍ତି ବୋଲି, କିନ୍ତୁ ଝିଅମାନେ ଏବେ ପୁଅମାନଙ୍କ ତଳର କୌଣସି ଗୁଣରେ କମ୍ ନାହିଁ। ଆମର ଝିଅମାନେ ମଧ୍ୟ ଓଡ଼ିଶାରୁ ଗଳିରୁ ଯେଉଁ ସାହିରୁ ବହୁତ ଆଗକୁ ବଢ଼ିଛନ୍ତି। ଆମର ଜଣେ ଝିଅ ମୋନିଟିକା, ସିଏ ଲୋକୋ ପାଇଲଟ ଅଛି, ଇସ୍ରୋରେ ଚାକିରି କରୁଛନ୍ତି। ଏମିତି ବହୁତ ଏକ୍ସାମ୍ପଲ୍ ଅଛି ଯେଉଁମାନେ ଝିଅମାନେ ପଢ଼ିକି ସେମାନେ ଚାକିରି କରୁଛନ୍ତି।
1: ଟିକକ ଆଗରୁ ଆଲୋଚନା କରୁଥିଲେ ଯେ ସରକାରୀ ଯୋଜନା, ଆଉ କ'ଣ ସବୁ ଯୋଜନା ରହିଛି ଝିଅମାନଙ୍କ ପାଇଁ?
0: ଝିଅମାନଙ୍କ ପାଇଁ ତ ଏଇ ସୁରକ୍ଷା ଯୋଜନା ସବୁଠୁ ବଡ଼ ଯୋଜନା, ସେଥିରେ ସେମାନଙ୍କୁ ଟଙ୍କାଟେ ଦେବାକୁ ପଡ଼ିବନି। ସେମାନେ ସେଥିରେ କମ୍ପ୍ୟୁଟର ଶିକ୍ଷା କରିପାରିବେ, ଫିଟର, ଇଲେକ୍ଟ୍ରିସିଆନ, ୱେଲ୍ଡର, ତାପରେ AI, ସୋଲାର ଟେକ୍ନିସିଆନ, ଏମିତି ବହୁତ ସବୁଥିରେ ପାର୍ଟିସିପେଟ କରିପାରିବେ ଏବଂ କରୁଛନ୍ତି ମଧ୍ୟ। ତା ସହିତ ଆମର ଝିଅମାନଙ୍କ ପାଇଁ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ବିଶ୍ୱ ଦକ୍ଷତା କେନ୍ଦ୍ର ଭୁବନେଶ୍ୱରଠାରେ ଅଛି, ମଞ୍ଚେଶ୍ୱରରେ, ସେଠି ମଧ୍ୟ ସେମାନେ ଆଡମିସନ ନେଇପାରିବେ। ସେଥିରେ ବି ଜେନେରାଲ ପିଲା ଛାଡ଼ିଦେଲା ପରେ ଅନ୍ୟ ସବୁ କାଟାଗୋରି ଫ୍ରି, SC ST OBC ମାଇନୋରିଟି ସେମାନଙ୍କୁ ପୁରା ଫ୍ରିରେ ଟ୍ରେନିଂ ଦିଆହେଉଛି, ରହିବା ଖାଇବା ସବୁ କିଛି ଫ୍ରିରେ ଦିଆଯାଉଛି। ସେଥିରେ ଆମର ଟେକ୍ନିକାଲରେ ମେକାଟ୍ରୋନିକ୍ସ ଅଛି, ପ୍ରିସିସନ ଇଞ୍ଜିନିୟରିଂ ଅଛି, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ଅଛି, ଭର୍ଟିକାଲ ଟ୍ରାନ୍ସପୋର୍ଟ ଅଛି, ଏୟାର କଣ୍ଡିସନିଂ ଆଣ୍ଡ ରିଫ୍ରିଜରେସନ ଅଛି, ମେକାନିକାଲ ଇଲେକ୍ଟ୍ରିକାଲ ସର୍ଭିସ ଅଛି। ଏଇଟା ଟେକ୍ନିକାଲ, ଯେଉଁମାନେ ITI ଡିପ୍ଲୋମା କିମ୍ବା BTECH ପଢ଼ିଲା ପରେ ସେମାନେ ଆଡମିସନ ନେଇପାରିବେ। ନନ୍ ଟେକ୍ନିକାଲ ଅଛି ବିୟୁଟି ୱେଲନେସ୍, ଯେଉଁଟା ଏବେ ଜାଣିଥିବେ ବିୟୁଟି ୱେଲନେସ୍ ଗୋଟେ ଭଲ ସ୍କିମ୍, ଯେଉଁଟା ଆମର ସମସ୍ତେ ଚାହାନ୍ତି ଆମ କେମିତି ବଡିଟା ରିଫ୍ରେସ୍ ରହିବ। ବିୟୁଟି ପାର୍ଲର ଗାଁମାନଙ୍କରେ କହୁଛନ୍ତି ସେଇଟା ବିୟୁଟି ୱେଲନେସ୍, ସେଇଟା ବର୍ଷିକିଆ କୋର୍ସ ପୁରା। ତାପରେ ଲଜିଷ୍ଟିକ୍ ଆଣ୍ଡ ଚେନ୍ ସପ୍ଲାଏ, ସେଟା ବି ଅଛି। ହସ୍ପିଟାଲିଟି ଆଣ୍ଡ ହୋଟେଲର ଅପରେସନ୍ ଅଛି, ଏଇଟା ନନ୍ ଟେକ୍ନିକାଲ, ମାନେ +2 ପାସ୍ କରିଥିଲେ ସେମାନେ ଆଡମିସନ୍ କରିପାରିବେ। ତାଙ୍କ ପାଇଁ ହଷ୍ଟେଲ, ବସ୍ର ସୁବିଧା, ୟୁନିଫର୍ମ ସବୁ ସୁବିଧା ସରକାର ଯୋଗାଇ ଦେଉଛନ୍ତି।
1: ଏଇ ଯେଉଁ ସବୁଥିରେ ସେମାନେ ଆଡମିସନ୍ ନେବେ, କେବଳ +2 ନା ସେମାନେ ମାଟ୍ରିକ୍ ପାସ୍ କରିଥିଲେ ମଧ୍ୟ ଆଡମିସନ୍ ନେଇପାରିବେ?
0: ନାଇଁ, ୱାର୍ଲ୍ଡ ସ୍କିଲ୍ ପାଇଁ ଟେକ୍ନିକାଲ ହେଉଛି ITI ଡିପ୍ଲୋମା ଡିଗ୍ରୀ କରିଥିବା ଦରକାର, ନନ୍ ଟେକ୍ନିକାଲ ହେଉଛି ଯେଉଁ ବିୟୁଟି ୱେଲନେସ୍, ଏଗୁଡ଼ା ଏମାନଙ୍କ ପାଇଁ +2। କିନ୍ତୁ ଆଇଟିଆଇ ମାନଙ୍କର ପାଇଁ ସେମାନେ 8th ପାସ୍ କରିଥିବା ଦରକାର କିଛି କିଛି ସ୍ପେଶାଲିଟିରେ, ଆଉ ସର୍ବନିମ୍ନ 10th ପାସ୍ କରିଥିଲେ ଦରକାର ITI ମାନଙ୍କର, ଆଉ ଯେଉଁମାନେ ଡିପ୍ଲୋମା ଯେଉଁମାନେ କରିବେ ସେମାନେ 10th ପାସ୍ କରିଥିବା ଦରକାର। ତା ଗ୍ରାଜୁଏସନ୍ ହେଲେ ହେବ, +2 ହେଇଥିଲେ ହେବ, PG ହେଇଥିଲେ ବି ହେବ। କିନ୍ତୁ ଅଲଗା ଆମର ଯେଉଁ DDIC ଅଛି, ଯେଉଁ ବିଭିନ୍ନ ପ୍ରାଇଭେଟ ପାର୍ଟନରସିପ୍ରେ ସେମାନଙ୍କର 5th ପ୍ଲସ୍, 8th ପ୍ଲସ୍ କରିଥିଲେ ବି ଚଳିବ।
1: ଆଜ୍ଞା, ସେମାନେ କେମିତି ଏଠି ଆବେଦନ କରିବେ?
0: ସେଇଟା ଆମର ଦେଖନ୍ତୁ ITI ମାନଙ୍କ ପାଇଁ ସାନ୍ସରେ ଆଡମିସନ କରିବେ, DTET ଓଡ଼ିଶାର ୱେବସାଇଟ୍ ଯାଇ କରିପାରିବେ, ନହେଲେ ଆମର ଯେଉଁ ନିକଟସ୍ଥ ଯେଉଁ ITI ଅଛି, ସ୍କିଲ୍ ସେଣ୍ଟର ଅଛି, ସେଠି ଗଲେ ସେମାନେ ଆମର ଯେଉଁ

0: ବାଙ୍ଗଲୋର ପୁନେରେ ବହୁତ ବହୁତ କମ୍ପାନୀ ଏକାଥରେ 200-300 ପିଲାଙ୍କୁ କମ୍ପାନୀକି ହାୟର କରୁଛନ୍ତି। ଆମ ପାଖରେ ଆଭେଲେବୁଲ ନାହାନ୍ତି ପିଲା ତାଙ୍କୁ ଦେବା ପାଇଁ। ସବୁ ଯେତେ ଜଣ ଚାକିରି କରୁଛନ୍ତି ମାନେ ପାଠ ପଢୁଛନ୍ତି ସେମାନେ ଚାକିରି ପାଇ କରିଯାଉଛନ୍ତି।
1: ଏ ଯୋଉ ITI ଟ୍ରେନିଂ ପିଲାମାନେ ନଉଛନ୍ତି, ପୁଅମାନଙ୍କ ଅପେକ୍ଷା ଝିଅମାନେ ଏଥିରେ ଆଗ୍ରହୀ ହଉଛନ୍ତି କି?
0: ନାଇଁ, ଆଗରୁ ଝିଅମାନେ ଆଗ୍ରହୀ ହଉନଥିଲା ସମସ୍ତେ। ଯେଉଁଭଳି ଆଗରୁ ଝିଅମାନେ ପାଠ ପଢିବା ପାଇଁ ବି ମଧ୍ୟ ଆମ ସ୍କୋପ ନଥିଲା। ଫାଷ୍ଟ ଫାଷ୍ଟ ଯେତେବେଳେ ସଭ୍ୟତା ଆଗକୁ ବଢ଼ୁଥିଲା ଝିଅମାନେ କ'ଣ ପାଠ ପଢିବେ, ଧୀରେ ଧୀରେ ଝିଅମାନେ ପାଠ ପଢିଲେ ଚାକିରି କଲେ, ସେଭଳିଆ ଟେକ୍ନିକାଲରେ ବି ଝିଅମାନେ କମ୍ ସଂଖ୍ୟା ଥିଲା। ଏବେ ଧୀରେ ଧୀରେ ଧୀରେ 40% ପର୍ଯ୍ୟନ୍ତ ମାନେ 140-145 ଜଣ ଭଳିଆ ଝିଅ ଆସିକି ପାଠ ପଢୁଛନ୍ତି ଏଇ ଟେକ୍ନିକାଲ ଏଜୁକେସନରେ।
1: ତେବେ ଏ ଯୋଉ AI ଯୁଗରେ କୋଉ ସ୍କିଲ ଗୁଡ଼ିକ ଅଧିକ ଜରୁରୀ ବୋଲି ଆପଣ ମନେ କରୁଛନ୍ତି?
0: AI ଆଗରୁ ଥିଲା ଯେତେବେଳେ ସ୍ୱାଧୀନତା ପରେ ପରେ ଥିଲା। ଏବେ ଯୋଉ ଇଣ୍ଟରନେଟ୍ ଯୁଗରେ AI କି ଆମେ ମୋବାଇଲ ସହିତ ଯୋଡ଼ିକି AI ଚୁଟକିରି ଆମ ପାଖରେ ପହଞ୍ଚି ପାରିଲା, ସେଇଟା ଭାବିଲେ AI ଏବେଠୁ ଆସିଛି। AI ଆଗରୁ ଥିଲା, ଏବେ ଖାଲି ଅପଗ୍ରେଡ୍ ହେଇକି ଆମେ ସମସ୍ତେ AI କି ୟୁଜ୍ କରିପାରୁଛେ ମୋବାଇଲରେ। ଯେଉଁ ବିଭିନ୍ନ କମ୍ପାନୀ AI ଫ୍ରି କରିଦେଲା, ସେତେବେଳେ ଆମେ ୟୁଜ୍ କଲେ ବୋଲି ଭାବିଲେ AI ଆସିଗଲା। AI ଅଛି, AI ଆମକୁ କାମ, ଯେଉଁଭଳିଆ ଆଗରୁ କମ୍ପ୍ୟୁଟର ସହଯୋଗ କରୁଥିଲା, ଆମର 10 ଜଣ 20 ଜଣ କାଲକୁଲେସନ କରି ହିସାବ ନିସାବ କରୁଥିଲେ, ଏବେ କମ୍ପ୍ୟୁଟର ଏକ୍ସେଲରେ ଏକାଥରେ କାମ ସୁବିଧା ହେଇଗଲା। AI ଚାକିରି ହବନି, କିନ୍ତୁ AI ଆମକୁ କାମକୁ ଚୁଟକିରେ କରିଦେବ। ଆଉ AI ଯୁଗରେ IT ସଫ୍ଟୱେୟାର, ଇନଫର୍ମେସନ୍ ଟେକ୍ନୋଲୋଜି, ସ୍ୱାସ୍ଥ୍ୟ ସେବା ଯେଉଁଟା ହେଲ୍ଥ କେୟାର, ତାପରେ ରିନ୍ୟୁଏବଲ୍ ଏନର୍ଜି, ସୋଲାର ସେକ୍ଟର, ଇ କମର୍ସ, ଲଜିଷ୍ଟିକ, ଏସବୁ କ୍ଷେତ୍ରରେ AIରେ ବହୁତ ଆଗକୁ ଯିବ। ଏହି ସେକ୍ଟର କେବେ ବନ୍ଦ ହେବନି। ଦେଖନ୍ତୁ ଆମର ର ମେଟେରିଆଲ ଯେତିକି ଲୁହା, ନିକେଲ, କ୍ରୋମିୟମ ଏଗୁଡ଼ା ସରିଯିବ, ସେ ପ୍ଲାଣ୍ଟ ଗୁଡ଼ା ବନ୍ଦ ହେଇଯାଇପାରେ, କାରଣ ସେଟା ତ ଅସରେ ନୁହଁ ନା, ସରିଯିବ କେବେ ସରିଲେ। କିନ୍ତୁ ଏଇସବୁ ଯେଉଁଟା ରିନ୍ୟୁଏବଲ୍ ସେ କେବେ ସରିବନି। ଏ ସର୍ଭିସ ସେକ୍ଟର, ବିୟୁଟି ୱେଲନେସ୍, ମେଡିକାଲ ୱେଲଫେୟାର, ଆମେ ତ ପଇସା ଥିଲେ କି ନଥିଲେ ବି ଆମେ ତ ଟ୍ରିଟମେଣ୍ଟ ହେବା। ଏବେ ବିୟୁଟି ୱେଲନେସ୍ ପାଇଁ ସମସ୍ତେ ସଚେତନ ହେଉଛନ୍ତି, ସେଥିରେ ତ ଇନଭେଷ୍ଟମେଣ୍ଟ କରିବେ ଯାହା ହେଲେ। ଏଇ ସେକ୍ଟର ଗୁଡ଼ା ଆଗକୁ ବଢ଼ିବ, ସେଥିରେ ଚାକିରି ତାଠୁ ବହୁତ। ତା ସହିତ ମାନୁଫ୍ୟାକ୍ଚରିଂ ସେକ୍ଟର, ଆମର ଯେଉଁ ପ୍ରୋସେସିଂ, ଫୁଡ୍ ପ୍ରୋସେସିଂ ଯେତେ ସବୁ ହେଉଛି, ଆମ ପାଖରେ ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣରେ ସପୁରୀ ମିଳୁଛି, ସପୁରୀ ଆମର ଆମ୍ବ ବି ଆମର ଢେଙ୍କାନାଳରୁ ଆମର ବିଦେଶରୁ ସପ୍ଲାଏ ହେଉଛି, ଆତ, ମକା, ଏଗୁଡ଼ା ବହୁତ ସେକ୍ଟର ଅଛି, ମାନେ ସେଇଥିରେ ଆମର ପ୍ରୋସେସିଂ ପ୍ଲାଣ୍ଟ ବହୁତ ହେଉଛି, ସେଇଥିରେ କର୍ମ ନିଯୁକ୍ତି ବହୁତ ସଂଖ୍ୟାରେ ଆଗକୁ ଦରକାର ହେବ।
1: ଆଜ୍ଞା, ତେବେ ଏଇ ଯେଉଁ ଛାତ୍ରଛାତ୍ରୀମାନେ ଏଇ ଯେଉଁ ଟ୍ରେନିଂ ସବୁ ନେଉଛନ୍ତି ବା 10ମ କିମ୍ବା 12ମ ପରେ ସେମାନେ କେଉଁ ସବୁ ସ୍କିଲ କୋର୍ସକୁ ସେମାନେ ବାଛିବା ଉଚିତ, ବିଶେଷ କରି ମହିଳାମାନେ?
0: ଦେଖନ୍ତୁ ଏବେ ଆଉ ମହିଳା ପୁରୁଷ କିଛି ନାହିଁ, ସମସ୍ତେ ସବୁ କ୍ଷେତ୍ରକୁ ଯାଉଛନ୍ତି। ଟ୍ରେନ୍ର ଲୋକ ପାଇଲଟ୍ ଯିଏ, ଟ୍ରେନ୍ ଡ୍ରାଇଭର ଯିଏ ମହିଳା ଯଦି ଚଲେଇଛନ୍ତି, ତାଠୁ ଆଉ କ'ଣ କଷ୍ଟ? ଆମର ଇସ୍ରୋରେ ଚାକିରି କରୁଛନ୍ତି, ମହାକାଶକୁ ଯାଉଛନ୍ତି, ତାହେଲେ ଆଉ କିଛି ସେକ୍ଟର ନାହିଁ। ଏବେ ସବୁ ସେକ୍ଟରରେ ମହିଳାମାନେ ଆଗରେ ରହୁଛନ୍ତି, ପ୍ରିଣ୍ଟ ମିଡ଼ିଆ ହୋଇଥାନ୍ତୁ, କୌଣସି ଇଣ୍ଡଷ୍ଟ୍ରି ହୋଇଥାନ୍ତୁ, ମହିଳାମାନେ ସବୁବେଳେ ଆଗକୁ ଅଛନ୍ତି। ଆଉ ଆବଶ୍ୟକତା ପଡ଼ୁନାହିଁ ଯେ ମହିଳାମାନଙ୍କୁ ଆଗକୁ ନେବା, ସେ ନିଜେ ନିଜେ ଆଗରେ ହିଁ ଅଛନ୍ତି। ଆଉ ଏଇ ସେକ୍ଟରରେ ଟିକେ ସ୍କିଲ ସେକ୍ଟର କମ୍ ଥିଲା, ଏବେ ଧୀରେ ଧୀରେ ଧୀରେ ଆଗକୁ ବଢ଼ୁଛନ୍ତି।
1: ଯେଉଁମାନେ କୌଣସି ଗୋଟିଏ ଉଦ୍ୟୋଗ କରିବାକୁ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, ତାଙ୍କୁ ସରକାରୀ ସହାୟତା ସେମାନେ କେମିତି ପାଇପାରିବେ?
0: ITI ପଢ଼ିଲା ପରେ କିମ୍ବା ୱାଲ୍ ସ୍କିଲ୍ ପଢ଼ିଲା ପରେ ଯେଉଁମାନେ ତ ନିଯୁକ୍ତି ପାଉଛନ୍ତି ବିଭିନ୍ନ କମ୍ପାନୀରେ କିମ୍ବା ପବ୍ଲିକ ସେକ୍ଟରରେ, ସେମାନେ ପଳାଇଯାଉଛନ୍ତି। ଯେଉଁମାନେ ଗୋଟେ ସେଣ୍ଟର କରିବା ପାଇଁ ଚାହୁଁଛନ୍ତି ବିଜନେସ୍ ପାଇଁ, ଧର ବିୟୁଟି ୱେଲନେସ୍ କଲେ, ଗୋଟେ ବିୟୁଟି ପାର୍ଲର ଯେଉଁଟା କହୁଛନ୍ତି, ବିୟୁଟି ୱେଲନେସ୍ ସେଣ୍ଟର ଆପଣ କରିବା ପାଇଁ ଚାହୁଁଛନ୍ତି, ସେଥିରେ ନାନୋ ଇନକମ୍ ହିସାବରେ 100,000 ଟଙ୍କା ରାଜ୍ୟ ସରକାର ତରଫରୁ ଯୋଗାଇ ଦିଆହେଉଛି। ସେ ITIରେ ପଢ଼ିକି ଧର ଟେଲରିଂ ସେଣ୍ଟର ଗୋଟେ କରିବାକୁ ଚାହୁଁଛି, ୱେଲ୍ଡିଂ ଷ୍ଟେସନ୍ କରିବାକୁ ଚାହୁଁଛି, ଗାଡ଼ିର ରିଚାର୍ଜ ଷ୍ଟେସନ୍ କରିବା ପାଇଁ ଚାହୁଁଛି, ତାହାକୁ ରାଜ୍ୟ ସରକାର 1,00,000 ଟଙ୍କା ଦିଆହେଉଛି। ତାପରେ MSME ସେକ୍ଟର ସର୍ଭିସ ଆଉ ପ୍ରଡକ୍ସନ୍ ପାଇଁ 25,00,000-50,00,000 ଟଙ୍କା ପର୍ଯ୍ୟନ୍ତ ସେଟା ମିଳୁଛି। ତାପରେ ମହିଳାମାନଙ୍କ ପାଇଁ ଅଧିକା ସବସିଡି ବି ଅଛି, ଆପଣ ନିକଟ ଇଣ୍ଡଷ୍ଟ୍ରିଆଲ ଯେଉଁ ସେଣ୍ଟର ଅଛି MSMEର, ସେଠି ଯୋଗାଯୋଗ କଲେ ଆପଣ ସେଠି ଜାଣିପାରିବେ ବିସ୍ତୃତ ବିବରଣୀ ପାଇଁ,
1: ମାନେ ଲୋନ୍ ଆକାରରେ ସେମାନେ ନେଇପାରିବେ
0: ଲୋନ୍ ଆକାର।
1: ଏଇ ଯେଉଁ ଯୁବକ ଯୁବତୀମାନଙ୍କ ମଧ୍ୟରେ ଅଧିକ ଆଗ୍ରହ ପ୍ରକାଶ କରିବା ପାଇଁ କ'ଣ ସବୁ ପଦକ୍ଷେପ ନିଆଯାଉଛି?
0: ମୁଁ ପ୍ରଥମ ରୂପେ କହିଛି, ମହିଳାମାନଙ୍କ ପାଇଁ ଆମେ ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ କରୁଛୁ, ସୋସିଆଲ ମିଡ଼ିଆରେ ଛାଡ଼ୁଛୁ, ବହୁତ ପ୍ରୟାସ କରୁଛନ୍ତି କେମିତି ୱାର୍ଲ୍ଡ ସ୍କିଲ୍ ସେଣ୍ଟର ଭଳିଆ ମାନେ ଆଡ଼ଭାନ୍ସ ସେଣ୍ଟର ଯେଉଁଟା ଆମର ଇଣ୍ଡଷ୍ଟ୍ରି 4.0, ଗୋଟେ ଗୋଟେ ମେସିନ୍ର ଦାମ 5 କୋଟି ଟଙ୍କା, ସେଇଟା ସବୁ

0: ସବୁ ସେଣ୍ଟର ମାନଙ୍କୁ ଦିଆହଉଛି। ଏବେ ରାଜ୍ୟ ସରକାର ଉତ୍କୃଷ୍ଟ ITI ଅଲଗା ସେଣ୍ଟର କରାହଉଛି, ଅପଗ୍ରେଡ୍ ITI କରାହଉଛି, ଯଦ୍ୱାରା କି ଯୁବକ ଯୁବକ ମାନେ ଆଡ଼ଭାନ୍ସ ମେସିନାରୀରେ କିମ୍ବା ଟ୍ରେନିଂ ନେବେ, ଯେଉଁ କମ୍ପାନୀରେ ଯାହା ଅଛି ଯେଉଁ ଆଡ଼ଭାନ୍ସ ଟ୍ରେନିଂ ମାନେ ଇକ୍ୟୁପମେଣ୍ଟ ଅଛି ତାହାକୁ କେମିତି ଏଇଠି ବସିକି ଶିଖିବେ, ସେଇ ହିସାବରେ ରାଜ୍ୟ ସରକାର ପର୍ଯ୍ୟାପ୍ତ ପଇସା ଏବଂ ଇକ୍ୟୁପମେଣ୍ଟ ଯୋଗାଇ ଦେଉଛନ୍ତି।
1: ତେବେ ଭବିଷ୍ୟତରେ କୋଉ କ୍ଷେତ୍ରରେ ସବୁଠାରୁ ଅଧିକ ଚାକିରିର ସୁଯୋଗ ରହିଛି ବୋଲି ଭାବୁଛନ୍ତି?
0: ଏବେ AI ଯୁଗରେ ଇନଫର୍ମେସନ୍ ଟେକ୍ନୋଲୋଜି, ରିନ୍ୟୁଏବଲ୍ ଏନର୍ଜି ସେକ୍ଟର, ଇ କମର୍ସ, ଯେଉଁଟା ବି ମାନେ ଇ କମର୍ସର ଯେଉଁ ବିଭିନ୍ନ ପ୍ଲାଟଫର୍ମ ଅଛି, ସେଥିରେ ଘରେ ରହିକି ବି ମାନେ ଘରେ ଆମେ ଜିନିଷ ମଗେଇ ପାରିବା। ଏବେ ଆଗରୁ ମାର୍କେଟ ଯିବାକୁ ପଡ଼ୁଥିଲା, ଏବେ ଆପଣ ଯଦି ଘରେ ପ୍ରଡକ୍ସନ୍ କରୁଛନ୍ତି ତାହାକୁ ଇ କମର୍ସ ସାଇଟ୍ରେ ଆପଣ ପକେଇଦେଲେ ଆପଣ ଆସିକି ଲୋକ ଏଇଠୁ ନେଇଯିବେ, ଆପଣ ତାଙ୍କ ପାଖକୁ ଯିବାନି, କଷ୍ଟମର ଘରଠୁ ଆସିକି ନେଇଯିବେ, ସେଥିପାଇଁ ସେ ଚେନ୍ଟା। ଆଉ ହେଲ୍ଥ କେୟାର ଆଉ ସୋଲାର ଏମିତି ବହୁତ ସେକ୍ଟର ଅଛି, ଫୁଡ୍ ପ୍ରଡକ୍ସନ୍ ଏମିତି ବହୁତ ସେକ୍ଟର ଅଛି ଯେଉଁଥିରେ ଆଗକୁ ବହୁତ କର୍ମ ନିଯୁକ୍ତ ଅଛି। ଆଉ AI ଯୁଗରେ ସବୁ କିଛି ଆପଣଙ୍କୁ ଜାଣିପାରିବେ କେମିତି କ'ଣ ପ୍ରୋସେସିଂ କ'ଣ ହେଉଛି, AI ଦେଲେ ଆପଣ ସବୁ ପ୍ରକାର ବତେଇ ଦେବ ଯେ କେମିତି କ'ଣ କରିବାର ଅଛି, କ'ଣ କରିବାର ଅଛି, ସେ ସବୁ ଆଉ ବାହାରକୁ ଯାଇକି ଶିଖିବାକୁ ନାହିଁ। ଆପଣ ମୋବାଇଲରେ ଚା ବନେଇବାର ଅଛି, ସେ ଡିଟେଲ୍ସ କହିଦେବ, କ୍ଷୀର ଆଣିବ, ଚିନି ଆଣିବ, କ'ଣ କରିବ, ଏବେ ସବୁ ସୁବିଧା ଘର ପାଖରେ ଆପଣ ମୋବାଇଲ ଆଭେଲେବୁଲ ହେଇଯାଉଛି। AI ଆମକୁ ଟେକ୍ନୋଲୋଜି କି ପୁରା ମୋବାଇଲ ଥ୍ରୋରେ ଆମକୁ ପୁରା ପ୍ରୋସେସ କରିକି ଦେଇ ଦଉଛି,
1: ଅତି ସହଜ କରିଦେଇଛି,
0: ପୁରା ସହଜ କରିଦେଇଛି। ମାନେ ଏମିତି ଯେ ଆମେ ଯଦି ଚିକେନ ରାନ୍ଧିବାକୁ ଜାଣିନେ କି ଗାଡ଼ି ଚଲେଇବାଟା ଆମେ ଜାଣିପାରୁନେ, ତ କୋଉଠି କ'ଣ ହବ, ମଡେଲ ନମ୍ବର ହେଲେ ସେ ଦେଖେଇଦେବ, ଭଲ ଭଲ କୋଉଠୁ ଅଛି ସେ ବାଛିକି ଆମକୁ ଦେଇଦେବ, ଯେ ଏଇଥିରେ ଆପଣ ଦେଖିକି ଏଇ ପ୍ରୋସେସ ଆପଣଙ୍କୁ କହିବ, ଯେ ଆପଣ କଥାବାର୍ତ୍ତା ହେବେ, ମୁଁ ତ ଷ୍ଟାର୍ଟ ନାଇଲି ହଉନି, ତ ସେ ବି କହିବ ଆପଣ ଚେକିଂ କରନ୍ତୁ କି ଅନ୍ ଅଛି ନା ନାହିଁ, ଏମିତି ଆମକୁ ଗାଇଡ କରୁଛି AI।
1: ଆଜ୍ଞା, ତେବେ ସ୍କିଲ ଇଣ୍ଡିଆ କାର୍ଯ୍ୟକ୍ରମରୁ ଯୁବକମାନେ କିପରି ଲାଭ ପାଇପାରୁଛନ୍ତି?
0: ଦେଖ, ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ଯେଉଁ ଅଛି ସେଥିରେ ଖାଲି ଘରୁ ଗୋଡ଼ କାଢ଼ିକି ଆସିବାକୁ ପଡ଼ିବ, ତାପରେ ଆମେ ସବୁ କଥା ଆମ ବିଭାଗ ଯେଉଁ ସ୍କିଲ ଡେଭଲପମେଣ୍ଟ ଅଛି ବିଭାଗ, ସେ ସମସ୍ତଙ୍କର ଯତ୍ନ ନେବ, ତାଙ୍କ ରହିବା ଖାଇବା ପଡ଼ିବ, ତା ସହିତ କେମିତି କମ୍ପାନୀରେ ଚାକିରି କରିବେ, ଚାକିରି କଲା ପର୍ଯ୍ୟନ୍ତ ବି ମହିଳାମାନେ ଚାକିରି ତାଙ୍କୁ ବି ଫି ଦିଆହେଉଛି, ଆପ୍ରେଣ୍ଟିସିପ୍ କଲେ ଯେଉଁ ବର୍ଷେ କରିବେ ତାର ଦରମା ଦିଆହେଉଛି, ଯେଉଁ କମ୍ପାନୀରେ ସେଣ୍ଟ୍ରାଲ ପ୍ଲେସମେଣ୍ଟ ହିସାବରେ ରାଜ୍ୟ ସରକାର ଯେଉଁ ଆମର ଅଛି ସେଣ୍ଟ୍ରାଲ ପ୍ଲେସମେଣ୍ଟ ହିସାବରେ ବିଭିନ୍ନ କମ୍ପାନୀ ଡକା ହେଇକି ଇଣ୍ଟରଭ୍ୟୁ କରିକି ଚାକିରି ଯୋଗାଇ ଦିଆଯାଉ।
1: ଏ ଯେଉଁ ଗ୍ରାମାଞ୍ଚଳରେ ଥିବା ଯୁବକ ଯୁବତୀ ମାନଙ୍କ ପାଇଁ କ'ଣ ସବୁ ବିଶେଷ ପ୍ରଶିକ୍ଷଣର ବ୍ୟବସ୍ଥା ରହିଛି?
0: 10th ପରେ ବିଭିନ୍ନ ପାରମ୍ପରିକ ଯେଉଁ ସବଜେକ୍ଟ ପଢିକି ବେକାର ହେଇଯାଉଛନ୍ତି, ସେଥିପାଇଁ ସେମାନେ ଏଇ ସ୍କିଲ ସେକ୍ଟରରେ ପାଠ ପଢ଼ନ୍ତୁ, ପାଠ ପଢ଼ିଲା ପରେ ଯେକୌଣସି ତାଙ୍କର ଚଏସ୍ ହିସାବରେ ତାପରେ ନିକଟ ଯେଉଁ କଳକାରଖାନା ଅଛି ସେଥିରେ ନିଯୁକ୍ତି ପାଇପାରିବେ। ଓଡ଼ିଶାରେ ବିଭିନ୍ନ ଏବେ ମେକ୍ ଇନ୍ ଓଡ଼ିଶା ହେଇଥିଲା ଯେଉଁ, ତା ଦେହରେ ବହୁତ କମ୍ପାନୀ AMU କରୁଛନ୍ତି, ଏବେ ମଧ୍ୟ AMU ହେଉଛି, ଏବେ ନିକଟରେ ରାଜ୍ୟ ସରକାରଙ୍କର ବହୁତ ବଡ଼ ବଡ଼ ଯୋଜନା, ବହୁତ କମ୍ପାନୀ ଆସିକି AMU କରୁଛନ୍ତି, ପୁଞ୍ଜିନିବେଶ ହେଉଛି, ଯେଉଁ କଳକାରଖାନା ହେବ ସେ ହିସାବରେ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ। ଏଇ ପ୍ରୋଗ୍ରାମ ଯେଉଁ କରିଛନ୍ତି ଏଥିରେ ନିହାତି ଓଡ଼ିଶାର ଯୁବକ ଯୁବୀମାନେ ଯେଉଁମାନେ ଶୁଣୁଥିବେ ଆମର ଶ୍ରୋତାମାନେ ଉପକାର ହେବେ, ସେମାନେ ନିକଟସ୍ଥ ITI ଡିପ୍ଲୋମା କଲେଜ କିମ୍ବା ସାମ୍ ଥ୍ରୋରେ ରେଜିଷ୍ଟ୍ରେସନ କରନ୍ତୁ, ତାଙ୍କର ପୁଅ ଝିଅ ଯୁବକମାନେ ସେମାନେ ସ୍କିଲ ଇନ୍ ଓଡ଼ିଶାର ସ୍କିଲ ଇନ୍ ଇଣ୍ଡିଆର ଯେଉଁ ସ୍କିମ୍ ଚାଲିଛି ସେଥିରେ ଆସିକି ନାମ ଲେଖାନ୍ତୁ, ଆପଣଙ୍କର ଭବିଷ୍ୟତ ସୁରକ୍ଷିତ ହେବ।
1: ତେବେ ଏ ଯେଉଁ ଦକ୍ଷତା ବିକାଶ ଦ୍ୱାରା ବେକାରୀ ସମସ୍ୟା ଦୂର ହେଇପାରିବ କି?
0: ନିହାତି, ଯେଉଁ ମୁଁ କହିଲି ନା ପୂର୍ବରୁ ପାରମ୍ପରିକ ଶିକ୍ଷାରୁ ବାହାରିକି ଆମେ ଯଦି ଟେକ୍ନିକାଲ ଏଜୁକେସନକୁ ଆସିବା, ଆପଣ ଗୋଟେ ପଟ୍ଟାମୁଣ୍ଡାଇରେ ପ୍ଲମ୍ବିଂ ସେଣ୍ଟର ଅଛି ITI ଯେଉଁଟା ଅଛି, ସେଇଥିରେ ଟ୍ରେନିଂ ନେଇକି ଆମେରିକା, ଦୁବାଇ, ସିଙ୍ଗାପୁର ଯେତେ ସବୁ ଇଣ୍ଡଷ୍ଟ୍ରି ଅଛି ମାନେ ବଡ଼ ବଡ଼ ଇଏରେ ସେଥିରେ ନିଯୁକ୍ତି ପାଇପାରୁଛନ୍ତି, ସେଇଟା ଆମର ୱାର୍ଲ୍ଡ କ୍ଲାସ୍ ସେଣ୍ଟର ଗୋଟେ। ସେଇ ହିସାବରେ ଆମେ ଖାଲି 10ମ ପରେ ବର୍ଷେ କିମ୍ବା 2 ବର୍ଷ ନିଅନ୍ତୁ, ତାପରେ ଆମ ବିଭାଗ ସେ ବାବଦରେ କେମିତି ନିଯୁକ୍ତି ପାଇବେ ତାଙ୍କର ଯତ୍ନ ନେବେ, ଥରେ ବର୍ଷେ ଆସିକି ରହିକି ପାଠ ପଢ଼ିପାରିବେ କିମ୍ବା ଘରୁ ଯିବା ଆସିବା କରି ପାଠ ପଢ଼ିବେ, ବର୍ଷେ କିମ୍ବା 2 ବର୍ଷ ଯଦି ପଢ଼ିଦେବେ ସିଏ ଆଉ ପଛକୁ ଫେରିକି ଚାହିଁବେ ନାହିଁ।
1: ଆମର ଯେଉଁ ଯୁବକ ଯୁବତୀମାନେ ସେମାନେ କିପରି

0: ପାସ୍ କରିଥାନ୍ତି ଚାକିରି ମିଳିଯାଉଥିଲା। ଏବେ ସ୍କିଲ୍ ନାହିଁ ତ ଏବେ ଚାକିରି ନାହିଁ। ଏବେ ଆଗରୁ ଥିଲା ଇଲେକ୍ଟ୍ରୋନିକ୍ସ ମେକାନିକାଲ ଇଲେକ୍ଟ୍ରିକାଲ, ଏବେ ସବୁ ମିକ୍ସ ହେଇକି ଆସୁଛି ମେକାଟ୍ରୋନିକ୍ସ ଇଲେକ୍ଟ୍ରିକାଲ ଇଲେକ୍ଟ୍ରୋନିକ୍ସ ମେକାନିକାଲ ମିକ୍ସ ଯେଉଁ ହାଇବ୍ରିଡ୍ ଟ୍ରେଡ୍। ଜଣେ ମେକାନିକ ଆସିଛି ଆପଣଙ୍କର ଏସି ଲଗାଇବା ପାଇଁ, ଦେଖିବ ଏସି ଆଗରୁ ୱାୟାର୍ଟା କଟ୍ ହେଇଯାଇଛି କି ୱାୟାର୍ ଦୂରରେ ଅଛି, ସେ ଆଉ କହିବନି ଯେ ମୁଁ ମେକାନିକାଲ ଲୋକ ଇଲେକ୍ଟ୍ରିକାଲ ଜାଣିନି। ସେ ଇଲେକ୍ଟ୍ରିକାଲ ସୁଇଚ୍ରୁ ୱାୟାର୍ ପକାଇବ, ମେଣ୍ଟେନାନ୍ସ କରିବ, ସବୁ କିଛି କରିକି ଯିବ। ମଲ୍ଟିପୁଲ ଟ୍ୟାଲେଣ୍ଟ ଆମେ ଡେଭଲପ୍ କରୁଛୁ, ଆଉ ଗୋଟିଏ ଟ୍ରେଡ୍ ରହିବନି, ସେ ଆସିବ ସବୁ କାମ କରିକି ଯିବ। ସେଇଭଳିଆ ଟେକ୍ନୋଲୋଜି ସହିତ ନିଜକୁ ତାଙ୍କୁ ଇନଭଲ୍ଭ କରାଉଛୁ, ଟ୍ରେନିଂ ଦେଉଛୁ, ହ୍ୟାଣ୍ଡସ ଅନ୍ ଟ୍ରେନିଂ, ଯେଉଁଟାକି ଯାହାଦ୍ୱାରା ଯାଇକି ସର୍ଭିସ ସେକ୍ଟର କିମ୍ବା ଇଣ୍ଡଷ୍ଟ୍ରିରେ ଚାକିରି କରିପାରିବେ।
1: ଝିଅମାନଙ୍କ ପାଇଁ କୋଉ ସବୁ ସ୍କିଲ ଟ୍ରେନିଂ ବିଶେଷ ଭାବରେ ଆବଶ୍ୟକତା ରହିଛି?
0: ଏବେ ତ ସବୁ କହିଲି କିଛି ଟ୍ରେଡ୍ ଅଛି ଯେଉଁମାନେ 100% କରୁଛନ୍ତି, ନହେଲେ ଆଉ ଥରେ ପ୍ରାୟ ପୁଅ ଯାହା ଝିଅ କିଛି ସ୍ପେଶାଲ ଟ୍ରେଡ୍ ତାଙ୍କ ପାଇଁ ନାହିଁ, ସବୁ ସେକ୍ଟରରେ ସେମାନେ ପଢ଼ୁଛନ୍ତି ଏବଂ ଚାକିରି କରୁଛନ୍ତି। ବିଶେଷ କରି ଏଇ ଟେଲରିଂ ଯେଉଁଟା ହେଲା, ବିୟୁଟି ୱେଲନେସ୍, ଆମର ଫୁଡ୍ ପ୍ରୋସେସିଂ, ଏଇଭଳିଆ କିଛି ବ୍ରେକେରୀ, ଏଇଗୁଡ଼ା କିଛି ଟ୍ରେଡ୍ ଅଛି ପୁରା 100% ନେଉଛନ୍ତି, କିନ୍ତୁ ଅଲଗାରେ 50-40-50% ଭଳିଆ ରେସିଓରେ ପିଲା ଆଗ୍ରହ ରହିକି ପାଠ ପଢୁଛନ୍ତି।
1: ଆଜ୍ଞା, ତେବେ ଆପଣ ଏଇଠି କୁହନ୍ତୁ ଯେ ଆଜିର ସମୟରେ କୋଉ କୋଉ ଦକ୍ଷତାର ଚାହିଦା ଅଧିକ ରହିଛି?
0: ସର୍ଭିସ ସେକ୍ଟର ବହୁତ ଆଗକୁ ଯାଉଛି, କାରଣ ଓଡ଼ିଶାରେ ଯୋଉ ଖଣିଜ ସମ୍ପଦ ଅଛି ଦିନେ ଦିନେ ସରିବ, କିନ୍ତୁ ଆମକୁ ଅଲଗା ସେକ୍ଟର ସର୍ଭିସ ସେକ୍ଟର, ଫୁଡ୍ ପ୍ରୋସେସିଂ, ଏଇସବୁ ସେକ୍ଟର, ରିନ୍ୟୁବଲ ଏନର୍ଜି, ହେଲ୍ଥ କେୟାର, ଏ ଉପରେ ଆଗକୁ ବହୁତ ନିଯୁକ୍ତି ବାହାରିବ। ଆମେ ଏଇ ଯୋଉ ବାଇକ୍ ଗୁଡ଼ା ଆସୁଛି ତାର ମେଣ୍ଟେନାନ୍ସ ପାଇଁ, ପାରମ୍ପରିକ ଯୋଉ ଥିଲା ଗାଡ଼ିରୁ ଏବେ ଇଭି କି, ଏ ଲକ୍ଷାଧିକ ସଂଖ୍ୟାରେ ଯୁବକ ଯୁବତୀ ଆବଶ୍ୟକତା ରହିବେ ଆମର ଯୋଉ ବାଇକ୍ କାର୍କୁ ସଜାଡ଼ିବା ପାଇଁ, କାରଣ ପୂର୍ବରୁ ଯେତିକି ଥିଲା ଏବେ ଘରେ ସମସ୍ତଙ୍କର 3-4 ଲେଖା ବାଇକ୍, ମୋବାଇଲ, ଏହାର ରିପ୍ୟାରିଂ ମେଣ୍ଟେନାନ୍ସ ପାଇଁ ବହୁତ ଆଗକୁ କର୍ମଜୀବୀତ୍ୱର ଆବଶ୍ୟକତା ପଡ଼ିବ।
1: ତେବେ ଶେଷରେ ଯୋଉ ଶ୍ରୋତାବନ୍ଧୁମାନେ ଆମର ଏଇ କାର୍ଯ୍ୟକ୍ରମକୁ ଶୁଣୁଛନ୍ତି ସେମାନଙ୍କୁ କ'ଣ କହିବେ?
0: ସମସ୍ତ ଶ୍ରୋତାମାନଙ୍କୁ କହିବେ, ଆପଣ ଆଗରୁ ଖାଦ୍ୟ ରୁଚି ଥିଲା, ଏବେ ଆପଣ ସେ ହିସାବରେ ସ୍କିଲ, ଆପଣ ପଚାରିବେ ସମସ୍ତଙ୍କୁ, ଆପଣ ସ୍କିଲ ଇନ୍ ଓଡ଼ିଶା, ସମସ୍ତେ ପଚାରିବେ ଆମେ ଆଉ କ'ଣ ସ୍କିଲ ତମେ ଜାଣିଛ। ଆଗରୁ ଝିଅମାନେ ବାହାରିଲେ
1: ପଚାରୁ କ'ଣ
0: ରହିଛି, ଆଗରୁ ପଚାରୁଥିଲେ ଝିଅମାନେ ବାହାଘର ହଉଥିଲେ ସେତେବେଳେ ପଚାରୁଥିଲେ ତମେ ରୋଷେଇ ସେ ଜାଣିଛ ନା ନାହିଁ, ଆଗକୁ ଆସିବେ ଆପଣ କ'ଣ ସ୍କିଲ ହେଇଛନ୍ତି, କୋଉ ପ୍ରକାର ସ୍କିଲ ହେଇଛନ୍ତି। ଆଗକୁ ପୁଅ ଝିଅମାନଙ୍କୁ ପଚରାଯିବ ସ୍କିଲ କ'ଣ ଜାଣିଛ, କାରଣ ଯେକୌଣସି ପ୍ଲାଣ୍ଟରେ ଏବେ ଖାଲି ସ୍କିଲ ନୁହେଁ, ମଲ୍ଟିପୁଲ ସ୍କିଲ ଟ୍ରେନିଂ ନେଲେ ହିଁ ଆଗକୁ ଚାକିରି ମିଳିବ। ସେଥିପାଇଁ ଆପଣମାନେ ଯୋଡ଼ି ହୁଅନ୍ତୁ ସ୍କିଲ ଡିଜିଟାଲ ମିଶନରେ, ଏଆଇ ଯୁଗରେ ଆମେ ସ୍କିଲ ସହିତ ପାଦ ଦେଇକି ଆଗକୁ ବଢ଼ିବା। ଆମର ଯେଉଁ ଆସନ୍ତା ଫ୍ୟୁଚର ହେଉଛି ଡିଜିଟାଲ ଯୁଗ, ଆଉ ଏଥିରେ ଏଆଇ ସହିତ ସ୍କିଲ ସହିତ ଆମେ ପାଦ ଦେଇକି ଆମେ ଆମ ଯୁବକମାନେ ଆଗକୁ ବଢ଼ିବୁ ବୋଲି ଆମର ଆଶା ଓ ଭରସା ଅଛି।
1: ଯାହା ହଉ, ଆଜି ଆପଣ ଆମ ଷ୍ଟୁଡ଼ିଓକୁ ଆସିଲେ, ଆଜି ଯେଉଁ ଆମେ ପାଳନ କରୁଛୁ ଯୁବ ଦକ୍ଷତା ଦିବସ, ତାର ଉଦ୍ଦେଶ୍ୟ ସମ୍ପର୍କରେ ସେମାନେ କେମିତି ନିଜେ ଦକ୍ଷ ହୋଇପାରିବେ ପ୍ରତ୍ୟେକ କାର୍ଯ୍ୟରେ, ସେ ବିଷୟରେ ଅନେକ ଗୁଡ଼ିଏ ପରାମର୍ଶ ଆମର ଭଉଣୀମାନଙ୍କୁ ଦେଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
0: ନମସ୍କାର।
1: ଯୁବ ଦକ୍ଷତା ଦିବସ ପାଳନ ଅବସରରେ ଆଜି ଆପଣମାନେ ଶୁଣିଲେ ଆଇଟିଆଇ ଭୁବନେଶ୍ୱରର ସହ ପ୍ରଶିକ୍ଷଣ ଅଧିକାରୀ ବିଜୟ କୁମାର ମଲ୍ଲଙ୍କ ସହିତ ଆଲୋଚନା।

ଭଉଣୀ, ଆପଣମାନେ ତ ଆମର କାର୍ଯ୍ୟକ୍ରମ ଶୁଣିଲେ, କିନ୍ତୁ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ଼ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ। ନମସ୍କାର।

0: ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ତାରିଖ ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ FM ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ।

0: ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବ ଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରା ବିବରଣୀ।
2: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 1:50 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।
3: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତ ବ୍ରିଟେନ୍ ମଧ୍ୟରେ କାର୍ଯ୍ୟକାରୀ ହେଲା ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା। ଆୟୁର୍ବେଦ ସ୍ୱାସ୍ଥ୍ୟସେବାର ବିଶ୍ୱ ମାନଦଣ୍ଡକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆୟୁଷ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି, କହିଲେ ରାଷ୍ଟ୍ରପତି। ହାଇଦ୍ରାବାଦରେ ଆରମ୍ଭ ହେଲା 12 ବ୍ରିକ୍ ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ଦୁଇଦିନିଆ ବୈଠକ। ଆଲୋଚନା ପାଇଁ ଆଗ୍ରହ ପ୍ରକାଶ ନ କଲେ ଇରାନ୍ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ, ଏବଂ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଭାରତ ବ୍ରିଟେନ୍ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ସମନ୍ୱୟ ରକ୍ଷା ମାଧ୍ୟମରେ ଏହି ଅବସରରେ କେତେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରୁଛି। କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଅପରାହ୍ନରେ ଏହି ଚୁକ୍ତିନାମାର କାର୍ଯ୍ୟକାରିତାକୁ ଶୁଭାରମ୍ଭ କରିବା ଅବସରରେ ରପ୍ତାନୀ ସାମଗ୍ରୀ ବ୍ରିଟେନ୍କୁ ପଠାଯିବ। ରତ୍ନ ଏବଂ ଅଳଙ୍କାର ରପ୍ତାନୀ ପ୍ରୋହାହନ ପରିଷଦ, ସୀମାଶୁଳ୍କ କର୍ତ୍ତୃପକ୍ଷ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ସହଯୋଗରେ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜି କାର୍ଯ୍ୟକାରୀ ହୋଇଥିବା ଏହି ଚୁକ୍ତିନାମା ଭାରତ ଏବଂ ୟୁକେ ସହଭାଗିତାରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟ ଉପରେ ମତ ଦେଇ ଶ୍ରୀ ମୋଦି କହିଛନ୍ତି, ପ୍ରଯୁକ୍ତିବିଦ୍ୟା କ୍ଷେତ୍ର, ବୃତ୍ତିଗତ ସେବା ଏବଂ ନବସୃଜନରେ ସହଯୋଗ ଅଧିକ ସଶକ୍ତ ହୋଇପାରିବ। ଭାରତ ଏବଂ ୟୁକେ ଗଣତନ୍ତ୍ର ମଧ୍ୟରେ ବିଶ୍ୱାସ ଏବଂ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ନିବେଶ ଓ ନବସୃଜନ ଦ୍ୱାରା ପରିଚାଳିତ ଭବିଷ୍ୟତର ସହଭାଗିତା ଗଠନ କ୍ଷେତ୍ରରେ ଏହି ଚୁକ୍ତିନାମା ଉଭୟ ପକ୍ଷର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି, ଦ୍ୱିପାକ୍ଷିକ ସମ୍ପର୍କରେ ଏହି ଚୁକ୍ତିନାମା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ଭାରତର ପ୍ରାୟ 99% ରପ୍ତାନୀ କ୍ଷେତ୍ର ନିଃଶୁଳ୍କ ବଜାର ପ୍ରବେଶର ସୁବିଧା ପାଇବ। ଦ୍ୱିପାକ୍ଷିକ ବାଣିଜ୍ୟ ମୂଲ୍ୟର ପ୍ରାୟ 100%କୁ ଏହା ବିସ୍ତାର କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଏହି ଚୁକ୍ତିନାମା ବଳରେ ଦେଶର ରପ୍ତାନୀ କ୍ଷେତ୍ର ଅଧିକ ବ୍ୟାପକ ହୋଇପାରିବ। ଭାରତୀୟ ଶିଳ୍ପ କ୍ଷେତ୍ର ଅଧିକ ତ୍ୱରାନ୍ୱିତ ହେବା ସହ ୟୁକେରେ କାର୍ଯ୍ୟରତ ପେସାଦାର ମାନବ ସମ୍ବଳ ସୁଫଳ ପାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଏହି ପଦକ୍ଷେପ ଦେଶର ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବ ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। ଏହି ଚୁକ୍ତିନାମା ଦେଶର ଆର୍ଥିକ ସ୍ୱାର୍ଥକୁ ସଶକ୍ତ କରିବା ସହ ଚାଷୀ ଏବଂ କୃଷିକ୍ଷେତ୍ରକୁ ସୁରକ୍ଷା ପ୍ରଦାନ କରିବ ବୋଲି ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ବିଶ୍ୱସ୍ତରରେ ଆୟୁର୍ବେଦ ଏବଂ ଯୋଗକୁ ଏକ ନୂତନ ଉତ୍ସାହର ସହିତ କେନ୍ଦ୍ର ସରକାର ପ୍ରତିପାଦନ କରିପାରିଛନ୍ତି। ନୂଆଦିଲ୍ଲୀରେ ସୁଶ୍ରୁତ 2026 ସମ୍ମିଳନୀକୁ ଉଦ୍ଘାଟନ କରି ରାଷ୍ଟ୍ରପତି କହିଛନ୍ତି, ବୈଜ୍ଞାନିକ ମାନଦଣ୍ଡ ଆଧାରରେ ପ୍ରାଚୀନ ଆୟୁର୍ବେଦ ଶଲ୍ୟ ଚିକିତ୍ସାର ପରମ୍ପରାଗତ ପଦ୍ଧତିକୁ ପ୍ରତିଷ୍ଠା କରିବା ପାଇଁ ପ୍ରୟାସ ଜାରି ରହିଛି। ଆୟୁର୍ବେଦ ସ୍ୱାସ୍ଥ୍ୟସେବାର ବିଶ୍ୱ ମାନଦଣ୍ଡକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଘନିଷ୍ଠ ଭାବେ ଆୟୁଷ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି। ମାନଦଣ୍ଡ ଆଧାରିତ ତଥ୍ୟ ସଂରକ୍ଷଣ, ଡିଜିଟାଲ ସ୍ୱାସ୍ଥ୍ୟକ୍ଷେତ୍ର ଏବଂ ଆଧୁନିକ ଗବେଷଣା କୌଶଳର ପ୍ରଭାବଶାଳୀ ବ୍ୟବହାର ମାଧ୍ୟମରେ ଆୟୁର୍ବେଦର ବିଶ୍ୱବ୍ୟାପୀ ଗ୍ରହଣୀୟତା ବୃଦ୍ଧି ପାଇପାରିବ ବୋଲି ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି। ଏଭଳି କାର୍ଯ୍ୟକ୍ରମ ଆୟୁର୍ବେଦ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ଅନ୍ତର୍ଜାତୀୟ ସହଯୋଗକୁ ଅଧିକ ମଜବୁତ କରିବ ବୋଲି ରାଷ୍ଟ୍ରପତି କହିଛନ୍ତି।
4: ଆୟୁର୍ବେଦ ଚିକିତ୍ସା କା ଅଧ୍ୟୟନ କରନେ ବାଲି ବ୍ୟକ୍ତିଙ୍କ ସଂଖ୍ୟା ତ ବଢ଼ ରହି ହେ, लेकिन चिकित्सक बनने के बाद आयुर्वेद से जुड़े प्रोफेशन में बने रहने वाली महिलाओं की संख्या उस अनुपात में नहीं बढ़ रही। इन महिला चिकित्सकों को आयुर्वेद से जुड़े प्रोफेशन में बने रहने और प्रगति की सीढ़ियां चढ़ सकने के सहायक हो सकने वाले उपायों को सुझाया गया है। मुझे लगता है इतने ही सुझाने से पर्याप्त नहीं होगा, उसको अमल में लाने के लिए सबको सोचना होगा।
3: आपण माने संवाद सुनुछंती आकाशवाणी रो। हैदराबाद ठारे आजिठारु द्वादश ब्रिक्स श्रम ओ नियोजन मंत्री बैठक आरंभ होइछि। एहि दुईदिनिया बैठक में ब्रिक्स सदस्य राष्ट्रगुडिकर श्रम ओ नियोजन मंत्री एवं विभागीय वरिष्ठ अधिकारी अंशग्रहण करुछंती। श्रम ओ नियोजन मंत्री डॉ मनसुख मांडव्य बैठक में अध्यक्षता करिछंती। सामाजिक सुरक्षा को प्रोत्साहन प्रदान करिबा, श्रम क्षेत्र को अधिक सुव्यवस्थित एवं कर्मक्षेत्र में महिलांक अंशग्रहण वृद्धि करिबा भळि प्रमुख प्रसंगगुडिक उपरे एहि बैठक अवसर में मत विनिमय होबार संभावना रही। बैठक पूर्व निजुक्ति कार्यगोष्ठी द्वारा प्रस्तुत चिट्ठा घोषणानामा उपरे आलोचना करा। श्रम नीति, दक्षता विकास, श्रमिक कल्याण एवं समावेशीमूलक निजुक्ति क्षेत्र में ब्रिक्स सदस्य राष्ट्रगुडिक मध्यरे सहयोग को सुदृढ़ करिबा एही बैठक अन्यतम उद्देश्य। तेहरान आलोचना पई आगो को न आसिले ईरान विरुद्ध अधिक दृढ़ सामरिक पदक्षेप ग्रहण करा जिवो बोली अमेरिका राष्ट्रपति डोनाल्ड ट्रंप चेतावनी देछंती। एक साक्षात्कार रे श्री ट्रंप कहिछंती ईरान विरुद्ध अमेरिका रो सामरिक पदक्षेप जारी रहिबो। आगामी सप्ताह रे ईरान रो शक्ति क्षेत्र एवं जोगाजोग माध्यम और सेतुगुडी को लक्ष्य करी आक्रमण करा जिवो बोली से चेतावनी देछंती। ईरान पाखरे अमेरिका सह चुक्ति रे पहुंचिबा व्यतीत अन्य कोनोसी विकल्प नाही बोली ट्रंप कहिछंती। पूर्वरु खार्ग द्वीप उपरे अमेरिका आक्रमण करिसारिछि, तबे विश्व अर्थनीति क्षेत्र में प्रतिबंधक सृष्टि न करिबा लक्ष्य नहीं तैल क्षेत्र को बाद दिया जाइछि बोली श्री ट्रंप स्पष्ट करिछंती। हर्मुज प्रणाली उपरे मत उपस्थापन करि श्री ट्रंप कहिछंती आंतर्जातिक जलपथ परिवहन पई एहा एबे मध्य उन्मुक्त रहिछि किंतु ईरान रो यातायात उपरे प्रतिबंधक लगा जाइछि।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 17 ତାରିଖରେ ଚଣ୍ଡିଗଡ଼ର ଜିନ୍ଦ୍ରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ। ପରିବେଶ ଅନୁକୂଳ ତଥା ପ୍ରଦୂଷଣମୁକ୍ତ ଏହି ଟ୍ରେନ୍ ଜିନ୍ଦ ଓ ସୋନପତ ମଧ୍ୟରେ ଚଳାଚଳ କରିବ। ଅମୃତ ଭାରତ ରେଳ ଷ୍ଟେସନ୍ ଯୋଜନା ଅଧୀନରେ ପୁନଃ ବିକଶିତ ଜିନ୍ଦ ରେଳ ଷ୍ଟେସନ୍ ଏବଂ ଏକ ମେଡିକାଲ କଲେଜର ଶ୍ରୀ ମୋଦି ଏହି ଅବସରରେ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। କୁରୁକ୍ଷେତ୍ରଠାରେ ଏକ ଉଚ୍ଚ ରେଳପଥ ଏବଂ ନବୀକରଣ ହୋଇଥିବା ରେଳ ଷ୍ଟେସନ୍କୁ ଜାତି ଉଦ୍ଦେଶ୍ୟରେ ସେ ଉତ୍ସର୍ଗ କରିବେ। କୁରୁକ୍ଷେତ୍ରଠାରେ ଏହି ଅବସରରେ ଏକ ଶିଖ୍ ସଂଗ୍ରହାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଅମ୍ବାଲା ଡିଭିଜନ୍ରେ 4 ରେଳ ଷ୍ଟେସନ୍ ମୋହାଲି, ଅମ୍ବ ଅନ୍ଦୌରା, ଆନନ୍ଦପୁର ସାହି ଏବଂ କାଲକାର ମଧ୍ୟ ଉଦ୍ଘାଟନ କରିବେ। ପଞ୍ଜାବର ଜଳନ୍ଧରକୁ ଗସ୍ତ କରିବା ପୂର୍ବରୁ ଶ୍ରୀ ମୋଦି ଚଣ୍ଡିଗଡ଼ର ପଞ୍ଜାବ ଇଞ୍ଜିନିୟରିଂ କଲେଜର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶର ନାଗରିକ ଦାୟିତ୍ୱବାନ ଜନପ୍ରତିନିଧିଙ୍କ ମାଧ୍ୟମରେ ପ୍ରତିକ୍ରିୟାଶୀଳ, ସ୍ୱଚ୍ଛ ଏବଂ ଉତ୍ତରଦାୟୀ ଶାସନ ବ୍ୟବସ୍ଥା ଆଶା କରନ୍ତି ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି। ରାଜସ୍ଥାନ ବିଧାନସଭାର 75ତମ ବାର୍ଷିକୀ ପାଳନ ଅବସରରେ ଜୟପୁରରେ ଆୟୋଜିତ ବିଦ୍ୟାଗୌରବ ଯାତ୍ରାର ଉଦ୍ଘାଟନୀ ଅଧିବେଶନରେ ଯୋଗଦେଇ ଶ୍ରୀ ବିର୍ଲା ଏହା କହିଛନ୍ତି। ସେ କହିଛନ୍ତି ସ୍ୱଚ୍ଛତା ଏବଂ ଦାୟିତ୍ୱ ସମ୍ପାଦନ ମାଧ୍ୟମରେ ସୁଶାସନ ସୁନିଶ୍ଚିତ କରିବା ନେଇ ବିଧାନସଭା ସଂସ୍ଥାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଧାନସଭାଗୁଡ଼ିକ ଏକ ଗଣତାନ୍ତ୍ରିକ ଭାବେ କାର୍ଯ୍ୟ କରନ୍ତି। ସେଠାରେ ଲୋକଙ୍କ ଆକାଂକ୍ଷା, ବିକାଶ, ଚିନ୍ତାଧାରା ଏବଂ ଆହ୍ୱାନଗୁଡ଼ିକୁ ସରକାରଙ୍କ ପାଖରେ ଉପସ୍ଥାପନ କରିବାର ସୁଯୋଗ ରହିଛି। ଶାସନ ବ୍ୟବସ୍ଥାରେ ଉନ୍ନତି ଆଣିବାରେ ଏଭଳି ପରାମର୍ଶ ଅତ୍ୟନ୍ତ ମୂଲ୍ୟବାନ ବୋଲି ଶ୍ରୀ ବିର୍ଲା କହିଛନ୍ତି।
1: मेरा मानना है कि समय परिवर्तनशील है और समय परिवर्तनशील के समय अभी एक उत्तरदायी जवाबदेही शासन भी होना चाहिए, उत्तरदायी जवाबदेह जनपद भी होना चाहिए। समय के साथ हमें परिवर्तन करने की आवश्यकता है। आज जनता उत्तरदायी प्रतिनिधि मानता है। पारदर्शिता भी होनी चाहिए, जवाबदेही भी होनी चाहिए। वही जनपद सफल होगा और वही शासन सफल होगा।
0: ଭାରତ ଦକ୍ଷତା ମିଶନ ଆଜି 11ତମ ବାର୍ଷିକୀ ପାଳନ କରୁଛି। 2015 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମିଶନର ଶୁଭାରମ୍ଭ କରିଥିଲେ। ଯୁବବର୍ଗଙ୍କ ପାଇଁ ନିଯୁକ୍ତି, ଉଦ୍ୟୋଗ ଏବଂ ନିରନ୍ତର ଜୀବିକା ପ୍ରଦାନ କରିବା ଲକ୍ଷ୍ୟରେ ଶିଳ୍ପ ଆଧାରିତ ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ଏହି ମିଶନକୁ କାର୍ଯ୍ୟକାରୀ କରାଯାଇଛି। ଓଡ଼ିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଦେଶର ଉତ୍ତର ପୂର୍ବାଞ୍ଚଳ, ବିହାର, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଭାରତ ବ୍ରିଟେନ୍ ମଧ୍ୟରେ କାର୍ଯ୍ୟକାରୀ ହେଲା ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା। ଆୟୁର୍ବେଦ ସ୍ୱାସ୍ଥ୍ୟସେବାର ବିଶ୍ୱ ମାନଦଣ୍ଡକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆୟୁଷ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି କହିଲେ ରାଷ୍ଟ୍ରପତି। ହାଇଦ୍ରାବାଦରେ ଆରମ୍ଭ ହେଲା ଦ୍ୱାଦଶ ବ୍ରିକ୍ସ ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ଦୁଇଦିନିଆ ବୈଠକ। ଆଲୋଚନା ପାଇଁ ଆଗ୍ରହ ପ୍ରକାଶ ନ କଲେ ଇରାନ୍ ବିରୁଦ୍ଧରେ ଦୃଢ଼ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ ଏବଂ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
2: Good afternoon. This is Akashwani and I am Anuja Kumar with the Midday News. The headlines. India-UK Comprehensive Economic and Trade Agreement comes into effect. Prime Minister Narendra Modi says it will give fresh momentum to India's farmers, entrepreneurs and MSMEs. Commerce and Industry Minister Piyush Goyal assures sensitive farm products including dairy, vegetables, edible oils are fully safeguarded under CETA. President Draupadi Murmu calls for adopting latest techniques in Ayurveda for greater good. India urges for UN Security Council reforms, warns inaction is eroding global public confidence. Red alert for heavy rain in Odisha today. And in FIFA World Cup, defending champions Argentina to take on England in the second semi-final at Atlanta Stadium tonight. And now the news in detail. Prime Minister Narendra Modi today said that the Comprehensive Economic and Trade Agreement, CETA, and the Agreement on Social Security, which came into force today, is a significant moment in the partnership of India and United Kingdom. Mr. Modi

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଘଣ୍ଟ ଘଣ୍ଟା କାହାଳି ସହ ତିନି ରଥରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାର ସମ୍ମୁଖରେ ତିନି ରଥ, ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ, ୱେବ୍ ପୋର୍ଟାଲ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଯୁବ ଦକ୍ଷତା ଦିବସ, କଳିଙ୍ଗ ଷ୍ଟାଡିୟମ୍ଠାରେ ସ୍ୱତନ୍ତ୍ର ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଆଜିଠାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଲାଣି। ପନ୍ଦର ଦିନର ଅନବସର ବା ଜ୍ୱରରୁ ସୁସ୍ଥ ହେବା ପରେ ଗତକାଲି ମହାପ୍ରଭୁ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ରଥଟଣା କାର୍ଯ୍ୟ ଓ ଆନୁଷଙ୍ଗିକ ରୀତିନୀତିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରାକୁ ଦୃଷ୍ଟିରେ ରଖି ଆଜି ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ ପଥ ପ୍ରସ୍ତୁତ ହୋଇସାରିଛି। ଆଷାଢ଼ ଶୁକ୍ଳ ପ୍ରତିପଦା ତିଥିରେ ଆଜି ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେଉଛି। ଘଣ୍ଟ ଛତା ବିଜେ କାହାଳି ସହ ପଟୁଆରରେ ତିନି ପୂଜାପଣ୍ଡା ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ବିଜେ କରିଛନ୍ତି। ସିଂହଦ୍ୱାର ସମ୍ମୁଖରେ ତିନି ରଥ ରହିଛନ୍ତି। ପରମ୍ପରା ଅନୁଯାୟୀ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଓ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀମନ୍ଦିର ସମ୍ମୁଖକୁ ଆସିଥିଲେ। ଆସନ୍ତାକାଲି ବଡ଼ ଦେଉଳରୁ ବିଶ୍ୱବିହାରୀ ବଡ଼ଦାଣ୍ଡକୁ ଆସିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ତାଲିକା ଚୂଡ଼ାନ୍ତ କରାଯାଇଛି। ସକାଳ ନଅଟାରେ ରଥ ପ୍ରତିଷ୍ଠା, ସାଢ଼େ ବାରଟାରେ ପହଣ୍ଡି, ମଧ୍ୟାହ୍ନ ଦୁଇଟାରୁ ତିନିଟା ମଧ୍ୟରେ ଛେରାପହଁରା ଓ ପରେ ଅପରାହ୍ନ ଚାରିଟାରୁ ରଥଟଣା ଆରମ୍ଭ ହେବ। ବିଶ୍ୱ କଲ୍ୟାଣ ପାଇଁ ବର୍ଷକରେ ଥରେ ନବଦିନାତ୍ମକ ଯାତ୍ରା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କୁ ସାଥିରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାର ପରମ୍ପରା ଓ ରୀତିନୀତିରେ ମାନବୀୟ ଲୀଳାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ପତିତମାନଙ୍କୁ ଉଦ୍ଧାର କରିବା ସହ ଭିନ୍ନ ଧର୍ମ ଓ ବିଶ୍ୱାସର ବ୍ୟକ୍ତିବିଶେଷଙ୍କୁ ବଡ଼ଦାଣ୍ଡରେ ଚତୁର୍ଦ୍ଧା ମୂର୍ତ୍ତି ରଥ ଉପରେ ଦର୍ଶନ ଦେଉଥିବାରୁ ଦେଶର କୋଣ ଅନୁକୋଣ ଏପରିକି ବିଦେଶରୁ ଶ୍ରଦ୍ଧାଳୁଙ୍କ ସମାଗମ ଶ୍ରୀକ୍ଷେତ୍ରକୁ ଆଧ୍ୟାତ୍ମିକ ଚୁମ୍ବକତ୍ୱରେ ଆକର୍ଷିତ କରିଦେଇଛି। ଏବେ ସଭିଙ୍କ ଅପେକ୍ଷା ଆସନ୍ତାକାଲିର ଘୋଷଯାତ୍ରାକୁ। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ। ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରଥଯାତ୍ରାରେ ଯାତ୍ରୀମାନଙ୍କ ଯାତାୟତ ସୁବିଧାକୁ ଦୃଷ୍ଟିରେ ରଖି ସମସ୍ତ ବସ୍ରେ ମୂଲ୍ୟ ତାଲିକା ଲଗାଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ତାଲିକାରେ ଦର୍ଶାଯାଉଥିବା ଭଡ଼ାଠାରୁ ଅଧିକ ନେଉଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହିତ ଷ୍ଟାଲିନ୍ ଛକ, ମାଳତୀ ପାଟପୁର ଓ ତାଳବଣିଆରୁ ଆସୁଥିବା ଯାତ୍ରୀଙ୍କଠାରୁ କୌଣସି ଦେୟ ଆଦାୟ କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଙ୍କ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ନିମନ୍ତେ ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟତଃ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ, ରାସ୍ତାଘାଟ ମରାମତି, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଜନସ୍ୱାସ୍ଥ୍ୟ, ଜଳ ଯୋଗାଣ, ନିଶା ନିବାରଣ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ଟ୍ରାଫିକ୍ କଟକଣା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ 12 ଷ୍ଟଲ୍ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟେରିଆ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଯୁବପିଢ଼ିଙ୍କୁ ନିଯୁକ୍ତି ଓ ଉଦ୍ୟୋଗୀ କରିବା ଦିଗରେ ସଶକ୍ତ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣ। 2014 ଜାତିସଂଘ ସାଧାରଣ ପରିଷଦ ଏହି ଦିବସ ପାଳନ ପାଇଁ ଘୋଷଣା କରିଥିଲା। ପରେ 2015 ବିଶ୍ୱବ୍ୟାପୀ ଏହା ପାଳିତ ହୋଇଆସୁଛି। ଦ୍ରୁତ ପରିବର୍ତ୍ତନଶୀଳ ଡିଜିଟାଲ ବିଶ୍ୱରେ ଯୁବପିଢ଼ିଙ୍କୁ କୃତ୍ରିମ ବୁଦ୍ଧିମତା, ଡିଜିଟାଲ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ବୈଷୟିକ ଦକ୍ଷତାରେ ପାରଙ୍ଗମ କରି ଭବିଷ୍ୟତର ରୋଜଗାର ସୁଯୋଗ ସୃଷ୍ଟି ପାଇଁ ପଥ ପ୍ରଶସ୍ତ କରିବା ଉପରେ ଚଳିତ ବର୍ଷ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଦକ୍ଷତା ବିକାଶ ସମ୍ପର୍କିତ କର୍ମଶାଳା, ପ୍ରଶିକ୍ଷଣ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଯୁବପିଢ଼ିଙ୍କୁ ଦକ୍ଷ କରି ଏକ ଆତ୍ମନିର୍ଭର ଓ ବିକଶିତ ଭାରତ ଗଠନରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଅଧାରୁ ଅଧିକ ଆୟୁଷ ସରିଛି, ଆଉ କିଛି ଅଛି ବାକି, ବାକି ଆୟୁଷ ମୋ ସରିଯାଉ ପ୍ରଭୁ, ଦେଖି ତୁମ ଚକାଖି। ଶିଳ୍ପୀ ବସନ୍ତ ପାତ୍ରଙ୍କ କଣ୍ଠରେ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି।

ମାଆକୁ ମାଗିବେ ଭାତ ଶ୍ରୋତାବନ୍ଧୁ, ବାପାକୁ ମାଗିବେ ହାତ, ଶ୍ରୀଜଗନ୍ନାଥଙ୍କୁ କିଛି ନ ମାଗିବେ ଟେକିଦେବେ ଦୁଇ ହାତ, ଟେକିଦେବେ ଦୁଇ ହାତ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ପ୍ରସାରଣ ସେବା କେନ୍ଦ୍ର ଦିଲ୍ଲୀରୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT।

ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ଭିକାରୀ ବଳ ଗାଇଛନ୍ତି ପୁରାତନ ରଚନାରୁ।

ଶୁଣିଲେ କେତୋଟି ଭକ୍ତି ଗୀତ, ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ କରୁଣାକର ଗାଇଛନ୍ତି ଦେବୀଦତ୍ତ ମହାନ୍ତିଙ୍କ ରଚନାରୁ।

ଶୁଣିଲେ କେତୋଟି ସୁଗମ ଗୀତ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଆକାଶବାଣୀ ବାରିପଦା କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳାମ ଦେଶ କାର୍ଯ୍ୟକ୍ରମର ଏକ ନୂତନ ଅଧ୍ୟାୟକୁ ସ୍ୱାଗତ କରୁଛି ମୁଁ ସତ୍ୟାନନ୍ଦ ସେଜପଡ଼ା। ଆମ ଦେଶ ଭାରତବର୍ଷ ହେଉଛି ଏକ କୃଷି ପ୍ରଧାନ ଗ୍ରାମବହୁଳ ଦେଶ, ତେଣୁ ଜାତିର ପିତା ମହାତ୍ମା ଗାନ୍ଧୀ କହିଛନ୍ତି, ଗାଁ ହସିଲେ ଦେଶ ହସିବ। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ ଗୌରମା ପଞ୍ଚାୟତର ଦିଗାରି ଓସ୍ତିଆ ଗାଁର ଗ୍ରାମବାସୀମାନଙ୍କ କଥା ଶୁଣିବା, ଯେଉଁମାନେ କି ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମକୁ ଆପଣେଇଛନ୍ତି।
1: ନମସ୍କାର, ମୋ ନାମ ହେଉଛି ଗୋପାଳ ଚନ୍ଦ୍ର ପ୍ରଧାନ, ସାକିନ ଦିଗାରି ଓସ୍ତିଆ, ପୋଷ୍ଟ ଦିଗାରି ଓସ୍ତିଆ, ବ୍ଲକ କୁଳିଅଣା।
2: ଆପଣ କଣ ପରିବର୍ତ୍ତନ ଦେଖୁଛନ୍ତି ବର୍ତ୍ତମାନ, ସେଇଟା ଆପଣ କେମିତି ଅନୁଭବ କରୁଛନ୍ତି?
1: ମୁଁ ଅନୁଭବ କରୁଛି, କିଛି ଦିନ ପୂର୍ବରୁ ତ ଆମର କଚା ରାସ୍ତା ଥିଲା, ପକ୍କା ରାସ୍ତା ହେଇଯାଇଛି ଏବଂ ପୋଖରୀ ଚାରିକଡ କଂକ୍ରିଟ ହେଇଯାଇଛି, ପାହାଚ ହେଇଛି, ଗାଧୁଆ ପାଧୁଆ କରିବା ପାଇଁ ପାହାଚ ଉଲି ଉଲି କୁ ଲୋକ ଯିବେ, କଚରା ନାହିଁ, ଘରେ ଘରେ ପାଇଖାନା ସରକାର ତରଫରୁ ହେଇଯାଇଛି, ଆଉ ସମସ୍ତେ ସେ ପାଇଖାନା ବ୍ୟବହାର କରୁଛନ୍ତି। ଦେଖୁଛି ସବୁ ପରିଷ୍କାର ପରିଚ୍ଛନ୍ନ ଅଛି, ଗାଁ ରାସ୍ତା ସବୁ କଂକ୍ରିଟ ହେଇଯାଇଛି, କୌଣସି ମଇଳା କୌଣସି ରାସ୍ତାରେ ପଡି ନାହିଁ, ଆଉ ସବୁ ଠିକ ଅଛି। ଆଉ
0: ଧନ୍ୟବାଦ।

0: ମୁଁ ଶମ୍ଭୁନାଥ କର, ଗ୍ରାମ ଦିଗାରୀ ଅସ୍ତିଆ, ଥାନା କୁଳିଆଣା, ବ୍ଲକ କୁଳିଆଣା।
1: ଆଗରୁ ଯେମିତି ଏ ଗାଁ ଥିଲା
0: ବର୍ତ୍ତମାନ ସାର୍ ବହୁତ ପରିବର୍ତ୍ତନ ହେଲାଣି। ଆଉ ଗାଁ ଗଣ୍ଡା ସେ ଆଗୁ ଭଳିଆ ଧୂଳି ଦୂଷଣ ନାହିଁ, ଏଇନା ପିଚ ହେଇଯାଇଛି ସବୁ, ଆଉ ପକ୍କା ରାସ୍ତା। ଆଉ ଗାଁ ଗହଳିରେ ପାଇଖାନା ପାଇଁ ଯିବା ପାଇଁ ଅସୁବିଧା ନାହିଁ, ସମସ୍ତେ ପାଇଖାନା ବ୍ୟବହାର କରୁଛନ୍ତି, ମା ଭଉଣୀ ମାନଙ୍କୁ ମଧ୍ୟ ଅସୁବିଧା ନାହିଁ, ସମସ୍ତେ ଖୁସିରେ ଅଛନ୍ତି। ଆଉ
2: ଧନ୍ୟବାଦ।

0: ଆସନ୍ତୁ ଏଇ ଦିଗାରୀ ଓସ୍ତିଆର ଯୋଉ ଆଶା ଦିଦି ଅଛନ୍ତି ତାଙ୍କ ମୁହଁରୁ ଦିବତ ଶୁଣିବା। ଆଜ୍ଞା ନମସ୍କାର।
1: ନମସ୍କାର, ମୋ ନାଁ ହଉଛି କଳାବତୀ ତରେଇ, ମୋ ଘର ହଉଛି ଦିଗାରୀ ଓସ୍ତିଆ, ମୁଁ ହଉଛି ଦିଗାରୀ ଓସ୍ତିଆ ଓ ଜାମଦା ଦୁଇଟା ଗାଁର ମିଶିକି ଆଶା ଦିଦି।
0: ତ ଯେତେବେଳେ ଆପଣ ପ୍ରଥମ ପ୍ରଥମେ ଏ ଆଶା ଦିଦି ହେଇଥିଲେ ସେତେବେଳେ ସ୍ୱଚ୍ଛତା କେମିତି ଥିଲା?
1: ସେତେବେଳେ ସାର ପାଇଖାନା ଘର ଘର ନଥିଲା, ସେ ପଡ଼ିଆକୁ ଯାଇକି ନଦୀ ପୋଖରୀ ବି ମଳତ୍ୟାଗ କରିବା ପାଇଁ ଯାଉଥିଲେ। ସେତେବେଳେ ତ ହସ୍ପିଟାଲ ଆଶା ଦିଦି ନଥିଲେ, ହସ୍ପିଟାଲକୁ ଡେଲିଭରି କରିବା ପାଇଁ ବି ଯାଉନଥିଲେ। ଆଉ ଏବେ ହସ୍ପିଟାଲକୁ ପ୍ରସବ କରିବା ପାଇଁ ଆଶା ଦିଦି ସହିତ 102 ଗାଡ଼ିରେ ନେଇକି ଯାଉଛି। ସାର୍ ସେତେବେଳେ ପାଇଖାନା ନଥିଲା, ଏବେ ଘର ଘର ବୁଲି ବୁଝେଇ ଅଙ୍ଗନବାଡି ଆଶା ସବୁ ମିଶିକି ବୁଲି ବୁଲି ଘର ଘର ବୁଝେଇ ପାଇଖାନା ବ୍ୟବହାର କରିବା ପାଇଁ, ଝାଡ଼ା ନଯିବା ପାଇଁ, ବାହାର ନଦୀ ପୋଖରୀକୁ ନଯିବା ପାଇଁ ଘର ଘର ପାଇଖାନା ବ୍ୟବହାର କରିବା ପାଇଁ ଆମେ କହିଛୁ। ଆମେ ଘର ଘର ବୁଲି ଏବେ ହେଲୋଜିନ ବଟିକା, ଓଆର୍ଏସ୍, ଜନ୍ମରୁ 5 ବର୍ଷ ଶିଶୁ ଜିଙ୍କ ଟାବ୍ଲେଟ୍ ଘର ଘର ବୁଲିକି ଦେଇଛୁ। ଯାହା ହଉ, ସରକାରଙ୍କ ତରଫରୁ ଏବେ ସ୍ୱଚ୍ଛ ଭାରତ କାର୍ଯ୍ୟ ସୁନ୍ଦର ଭାବରେ ଚାଲୁଅଛି।
0: ଧନ୍ୟବାଦ।
2: ଆଜ୍ଞା ନମସ୍କାର, ମୋ ନାଁ ସନ୍ଧ୍ୟାରାଣୀ ଦଳେଇ, ମୁଁ ହଉଛି ଗୌଡ଼ର୍ମା ଜିପିର ସମିତି ସଭ୍ୟ। ତ ଆମର ଏଠି 13 ୱାର୍ଡ଼ ଅଛି, 13 ୱାର୍ଡ଼ରେ ସବୁ ଗାଁରେ ସମସ୍ତଙ୍କ ଘରେ ପ୍ରାୟ ପାଇଖାନା ଅଛି, ଆଉ କେହି ଲୋକ ବାହାରକୁ ପାଇଖାନା ଯାଆନ୍ତି ନାହିଁ। ଆଗ ଅପେକ୍ଷା ଏବେ ବହୁତ କିଛି ପରିବର୍ତ୍ତନ ହୋଇଛି, ସବୁଆଡ଼େ ପକ୍କା ରାସ୍ତା ହୋଇଛି, ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ରହିଛି, ସବୁ ଗାଁ ଗଳି ସବୁ ଜାଗାରେ ଟିୱେଲ୍ କୂଅ ସବୁ କିଛି ବ୍ୟବସ୍ଥା ଅଛି। ଯାହା ହଉ, ଆଗ ଅପେକ୍ଷା ଆମ ଗାଁରେ ବହୁତ କିଛି ପରିବର୍ତ୍ତନ ହୋଇଛି, ରୋଗ ବୈରାଗ ମଧ୍ୟ କମିଯାଇଛି, ଏଇଟା ହିଁ ବିଶେଷ ପରିବର୍ତ୍ତନ।
0: ଧନ୍ୟବାଦ।

ରାସ୍ତା ଘାଟ ବହୁତ ଅସନା ଥିଲା, ଯିବା ଆସିବା କରିବା ପାଇଁ ଗାଡି ଗୋଟେ ଯିବା ବେଳେ ଆମେ ଆମେ ଅଡେଇ ହେଇପାରୁ ନଥିଲୁ, ଗୋଟେ ଯଦି ମୋଟର ସାଇକେଲ ଆସିଲା ଆମେ ସାଇକେଲରେ ବି ମାନେ ଅଡେଇ ହେଇ ନଥିଲୁ। ଏଇନା ରାସ୍ତା ବି ବହୁତ ବଢିଆ ପରିଷ୍କାର ହେଇଯାଇଛି, ସବୁ ରାସ୍ତା ପିଚୁ ହେଇଗଲାଣି। ଏଇ ଯେ ବୁଢ଼ାବଳଙ୍ଗ ନଦୀ ଉଲ ବି ହେଇଗଲାଣି, ସେପାରକୁ ଯିବା ପାଇଁ ଜଙ୍ଗଲକୁ ଯିବା ପାଇଁ ବି ଅସୁବିଧା କିଛି ନାହିଁ, ଆମେ ଗାଡି ନେଇକି ବି ପହଞ୍ଚି ଯାଉଛେ। ବର୍ତ୍ତମାନ ଆମର ସବୁଟା ସୁବିଧା ହେଇଛି, 108 ହେଇଯାଇଛି, ସାଙ୍ଗେ ସାଙ୍ଗେ ଫୋନ ମାରିଲା ମାନେ 108 ଗାଡି ଆସିଯାଉଛି, ହସ୍ପିଟାଲ ନେଇଯାଉଛି, ଅସୁବିଧା କିଛି ନାହିଁ। ଧନ୍ୟବାଦ।

0: ନାମ ହେଲା ତ୍ରିଲୋଚନ କର ସାକିନ ଗୌଡ଼ରମା ବ୍ଲକ କୁଳିଅଣା ଜିଲ୍ଲା ମୟୂରଭଞ୍ଜ।
1: ଏ ଯୋଉ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ବର୍ତ୍ତମାନ ଚାଲିଛି,
0: ଏ ସ୍ୱଚ୍ଛ ଭାରତ ଅଳିଆ ଅବର୍ଜନା କଲେ ଗାଁରେ ବହୁତ ଅସୁବିଧା ହବ, ସେଥିପାଇଁ ସମସ୍ତଙ୍କୁ ବୁଝେଇବା ଦ୍ୱାରା ସମସ୍ତେ ବୁଝିଗଲେଣି। ଅସୁବିଧା ଆମର ଏତେ ନାହିଁ, ଘରେ ଘରେ ପାଇଖାନା ହେଇଗଲା, ନଈ ନାଳକୁ ଝାଡ଼ା ଯାଉନାହାନ୍ତି, ଘରେ ସବୁ ପାଇଖାନା ଗାଧୁଆ ଘର ସବୁ ହେଇଯାଇଛି, ଆଉ ଅସୁବିଧା କିଛି ନାହିଁ।
1: ଯେତେବେଳେ ଆପଣ ଛୋଟ ଥିଲେ ସେତେବେଳେର ପରିବେଶ,
0: ଛୋଟବେଳେ

0: ମୁଁ ହଉଛି ହାଡ଼ିବନ୍ଧୁ କର। ଆମ ଗାଁ ହଉଛି ଦିଗରେସ୍ତିଆ, ଗ୍ରାମ ପଞ୍ଚାୟତ ଗୌଡ଼ମା ଏବଂ ବ୍ଲକ ହଉଛି କୁଳିଆଣା।
1: ଆଗରୁ ଯେମିତି ଏଇ ଗାଁ ଦିଗାରିଗସ୍ତିଆ ଯେମିତି ଥିଲା ଆଉ ବର୍ତ୍ତମାନ ଯେମିତି ଅଛି, ଆ ଭିତରେ ଆପଣ କଣ ଫରକ ଅନୁଭବ କରୁଛନ୍ତି?
0: ଏବେଠୁ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେଲାଣି, ଆଗ ଅପେକ୍ଷା ବହୁତ ପରିବର୍ତ୍ତନ ହେଇଯାଇଛି। ପରିବର୍ତ୍ତନ ମାନେ ହଉଛି ଏଇଆ ଯେ, ଯେମିତିକି ଆଗ ଭଳି ଲୋକମାନେ ପଡ଼ିଆ ଝଡ଼ିଆ ବାହାରେ ମଳତ୍ୟାଗ କରୁଥିଲେ, ଆଉ ମଳତ୍ୟାଗ ବାହାରେ କରୁନାହାନ୍ତି। ସ୍ୱଚ୍ଛ ଭାରତ ମିଶନରେ ସାମିଲ ହେଇ ପ୍ରତ୍ୟେକ ଘର ପାଖରେ ଶୌଚାଳୟଟି ହେଇଯାଇଛି। ମା ଭଉଣୀମାନେ ଶୌଚାଳୟ ବ୍ୟବହାର କରୁଛନ୍ତି, ଶୌଚାଳୟକୁ ଗଲାବେଳେ ପାଦରେ ଚପଲ ମାଡ଼ିକିରି ଯାଉଛନ୍ତି, ଆସିଲା ପରେ ପରେ ଖାଇବା ଆଗରୁ, ଖାଇସାରିଲା ପରେ ପରେ ପ୍ରତ୍ୟେକ ଥର ହାତରେ ସାବୁନ ଲଗେଇକି ପରିଷ୍କାର କରି ଛଅଟା ପଦ୍ଧତିରେ ହାତ ଧୁଆଧୁଇ କଲା ପରେ ଆମେ ଅନୁଭବ ଯାହା କରୁଛୁ ଯେ ଅନେକ ରୋଗ ବୈରାଗ ଦାଉରୁ ଆମେ ସୁସ୍ଥତା ଅନୁଭବ କରୁଛୁ।
1: ପାନୀୟ ଜଳର ବ୍ୟବସ୍ଥାରେ କିଭଳି ସ୍ୱଚ୍ଛତା ଆସିଛି?
0: ପାନୀୟ ଜଳର ବ୍ୟବସ୍ଥା ଏବେ ଆମେ ସମସ୍ତେ ନଳକୂଅ ପାଣି ପିଉଛନ୍ତି। ନଳକୂଅ ଅବଶ୍ୟ 2-3 ଗାଁରେ ହେଇଯାଇଛି, ତଥାପି ଯେଉଁମାନଙ୍କର ନଳକୂଅ ନାହିଁ ସେମାନେ କୂଅ ଗୁଡ଼ାକରେ ବି ବ୍ଲିଚିଂ ପାଉଡ଼ର ପକାଉଛନ୍ତି, ନହେଲେ କ୍ଲୋରିନ୍ ବଟିକା ବ୍ୟବହାର କରୁଛନ୍ତି, ହେଲୋଜେନ୍ ବଟିକା ବ୍ୟବହାର କରୁଛନ୍ତି, ଯାହାଫଳରେ ବିଗତ ଦିନମାନଙ୍କରେ ଯେଉଁ ତରଳ ଝାଡ଼ା ବାନ୍ତି ହେଉଥିଲା, କମସେ କମ୍ ସେହି ରୋଗ ବୈରାଗ ଦାଉରୁ ଆମେ ଏବେ ସୁସ୍ଥତା ଅନୁଭବ କରୁଛନ୍ତି, ସେ ରୋଗ ଆଉ ଏବେ ଏଠି ଦେଖାଯାଉ ନାହିଁ। ଯେବେଠୁ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେଲାଣି, ପ୍ରାୟ ପ୍ରତ୍ୟେକ ଘର ପାଖରେ ଶୌଚାଳୟଟିଏ କମସେ କମ୍ ହେଇଯାଇଛି, ମା ଭଉଣୀ ମାନେ ସବୁ ଶୌଚାଳୟ ବ୍ୟବହାର କରୁଛନ୍ତି। ଆଉ ସଚେତନର ବାର୍ତ୍ତା ଅଙ୍ଗନବାଡ଼ି ଦିଦି ଆଶା ଦିଦି ମାନଙ୍କ ଜରିଆରେ କିମ୍ବା ବିଭିନ୍ନ ଲୋକକଳା ପାଲା ଦାସକାଠିଆ ଚାଙ୍ଗୁ ଛଉ ମାଧ୍ୟମରେ ପ୍ରଚାର ପ୍ରସାର ଯୋଗୁଁ ଏବେ ଅନେକ ଲୋକ ସଚେତନ ହେଇଗଲେଣି। ଯେମିତିକି ପଚାଶଡ଼ା ବାସି ଯାଇଥିବା, ନଷ୍ଟ ହେଇଥିବା, ପଚିଶଡ଼ି ଯାଇଥିବା କିମ୍ବା ମାଛି ବସିବା ଜିନିଷ କେହି ଖାଉନାହାନ୍ତି, ସେମିତି ନଈ ନାଳ କୂଅ ପୋଖରୀ ବିଲ ଝରଣା ଗୋଡ଼ିଆ ବାମ୍ଫି କେଉଁଠୁ ପାଣି ନ ପିଇ ସାବଧାନ ହେଇକରି ଏବେ ନଳକୂଅ ପାଣି ପିଉଛନ୍ତି, ନହେଲେ କ୍ଲୋରିନ୍ ବଟିକା ହେଲୋଜେନ୍ ବଟିକା କିମ୍ବା କୂଅ ପାଣି ପିଇଲେ ବି ତାକୁ ବିଶୋଧନ କରି ବ୍ଲିଚିଂ ପାଉଡର ଦେଇକରି ପିଆପିଇ କରୁଛନ୍ତି। କାରଣ ଆମ ବାପୁଜୀ ଯେଉଁ ସ୍ୱପ୍ନ ଦେଖିଥିଲେ ସେ ସ୍ୱପ୍ନ ଆସ୍ତେ ଆସ୍ତେ ସାକାର ହେବା ପାଇଁ ଯାଉଛି। ଗୀତ ଆକାରରେ ମୁଁ ଗାଉଛି। ଗାନ୍ଧୀ

ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ସ୍ୱଚ୍ଛ ଭାରତର ସ୍ୱପ୍ନ ସଫଳ ହେବ। ଆମେ ସମସ୍ତେ ସ୍ୱଚ୍ଛ ରହିବା, ପାଇଖାନା ବ୍ୟବହାର କରିବା ତଥା ଅନ୍ୟମାନଙ୍କୁ ସ୍ୱଚ୍ଛତା ହିଁ ସେବା ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବା। ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜିର ଅଧ୍ୟାୟ ପ୍ରସ୍ତୁତ କରିଥିଲେ ଆକାଶବାଣୀ ବାରିପଦା କେନ୍ଦ୍ର। ଉପସ୍ଥାପନାରେ ମୁଁ ସତ୍ୟାନନ୍ଦ ସେଜପଡ଼ା, ସହଯୋଗିତା ଶୁଭେନ୍ଦୁ କୁମାର ବେହେରା, ପ୍ରଯୋଜନା ନାଗଭୂଷଣ ମାଝୀ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଆସନ୍ତାକାଲି ମହାପ୍ରଭୁଙ୍କ ଘୋଷଯାତ୍ରା, ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରିବେ ଚତୁର୍ଦ୍ଧା ମୂର୍ତ୍ତି, ପାରାଦୀପ ହରିଦାସପୁର ରେଳଲାଇନ୍ ଦୋହରୀକରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ, ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ୍ ହୁଣ୍ଡି ସମର୍ପଣ ପୋର୍ଟାଲ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆରମ୍ଭ ହେଲା ପଞ୍ଜୀକରଣ, ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା। ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଅନୁଷ୍ଠିତ ହେବ। ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇସାରିଛି। ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ଼ ହୋଇ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବା ସହ ଆଡ଼ପ ମଣ୍ଡପକୁ ରଥଯାତ୍ରାରେ ବାହାରିବେ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଆଜିଠାରୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ରଥ ଟଣା କାର୍ଯ୍ୟ ଓ ଆନୁଷଙ୍ଗିକ ରୀତିନୀତିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଆଷାଢ଼ ଶୁକ୍ଳ ପ୍ରତିପଦା ତିଥିରେ ଆଜି ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେଉଛି। ଘଣ୍ଟ, ଛତା, ବିଜେ କାହାଳୀ ସହ ପଟୁଆରରେ ତିନି ପୂଜା ପଣ୍ଡା ମହାପ୍ରଭୁଙ୍କ ଆଜ୍ଞାପାଳ ନେଇ ବିଜେ କରିଛନ୍ତି। ସିଂହଦ୍ୱାର ସମ୍ମୁଖରେ ତିନି ରଥ ପହଞ୍ଚିଛନ୍ତି। ପରମ୍ପରା ଅନୁଯାୟୀ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦୀଘୋଷ ରଥ, ପରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଓ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀମନ୍ଦିର ସମ୍ମୁଖକୁ ଟଣା ହୋଇଥିଲା। ଆସନ୍ତାକାଲି ଶ୍ରୀଜୀଉଙ୍କ ପହଣ୍ଡିଠାରୁ ଆରମ୍ଭ କରି ରଥଟଣା ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ଅନୁସାରେ ସମ୍ପନ୍ନ କରାଯିବ। ଏ ନେଇ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି,
1: ନିଶ୍ଚିତ ଭାବରେ ଯେଉଁ ନୀତିକାନ୍ତି ଆମର ଚାଲିଛି ଭଲ ସମନ୍ୱୟରେ ଚାଲିଛି, ଏବଂ ଆମର ସମସ୍ତ ଅଧିକାରୀଗଣ ଯେମିତିକି ଆମର ପୁଲିସ, ଫାୟାର, ମେଡ଼ିକାଲ ଟିମ୍, ସମସ୍ତେ ଆମର ମାଜିଷ୍ଟ୍ରେଟ୍ସ ସମସ୍ତେ ସମନ୍ୱୟର ସହିତ ରକ୍ଷା କରି କାମ କରୁଛନ୍ତି। ବର୍ଷାର ଆଶଙ୍କା ରହିଥିବାରୁ ମଧ୍ୟ ବିଭିନ୍ନ ଜାଗାରେ ପମ୍ପସେଟ୍ ମଧ୍ୟ ଲଗାହେଇଛି, ଏବଂ ସବୁ ପ୍ରକାରର ବ୍ୟବସ୍ଥା ଆମେ କରିଛୁ। ମହାପ୍ରଭୁଙ୍କ ଆଶୀର୍ବାଦରୁ ହିଁ ଏସବୁ
0: ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ତାଲିକା ଚୂଡ଼ାନ୍ତ କରାଯାଇଛି। ସକାଳ 9ଟାରେ ରଥ ପ୍ରତିଷ୍ଠା, 9:30ରୁ 12:30 ପର୍ଯ୍ୟନ୍ତ ପହଣ୍ଡି, ମଧ୍ୟାହ୍ନ 2:00-3:00 ମଧ୍ୟରେ ଛେରା ପହଁରା, ପରେ ଅପରାହ୍ନ 4:00ରୁ ରଥଟଣା ଆରମ୍ଭ ହେବ। ବିଶ୍ୱ କଲ୍ୟାଣ ପାଇଁ ବର୍ଷକରେ ଥରେ ନବଦିନାତ୍ମକ ଯାତ୍ରା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କୁ ସାଥିରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାର ପରମ୍ପରା ଓ ରୀତିନୀତିରେ ମାନବୀୟ ଲୀଳାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝୀ ଆଜି ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ୍ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ପ୍ରଶାସନ କାର୍ଯ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଅତ୍ୟାଧୁନିକ, ସହଜ, ସ୍ୱଚ୍ଛ ଓ ସମୟୋପଯୋଗୀ ବ୍ୟବସ୍ଥା। ଭାରତୀୟ ରେଳବାଇର ନେଟୱର୍କକୁ ଆହୁରି 145 କିଲୋମିଟର ସମ୍ପ୍ରସାରିତ କରିବା ଲକ୍ଷ୍ୟରେ କେନ୍ଦ୍ର କ୍ୟାବିନେଟ୍ ଆଜି ଓଡ଼ିଶା ଏବଂ ଝାଡ଼ଖଣ୍ଡର 4 ଜିଲ୍ଲାରେ 2 ମଲ୍ଟିଟ୍ରାକିଂ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ ଓଡ଼ିଶାରେ ପାରାଦୀପ ହରିଦାସପୁର ଦୋହରୀକରଣ ଏବଂ ଝାଡ଼ଖଣ୍ଡରେ ରାଜଖରସୁଆଁ ଡାଙ୍ଗପୋଷି ଚତୁର୍ଥ ଲାଇନ୍ ରହିଛି। ପ୍ରାୟ 3,907 କୋଟି ଟଙ୍କାର ବ୍ୟୟ ଅଟକଳ ସହ ଏହି ପ୍ରକଳ୍ପଗୁଡ଼ିକୁ 2030-31 ଆର୍ଥିକ ବର୍ଷ ଶେଷ ସୁଦ୍ଧା ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି।
2: ପାରାଦୀପ ପୋର୍ଟକୁ କନେକ୍ଟିଭିଟି କା ବଡ଼ା ବୁଷ୍ଟ ମିଲେ, ବହୁତ ଅଚ୍ଛା ସିଗ୍ନିଫିକେଣ୍ଟ ଜମ୍ପ ମିଲେ, ଉସ୍କେ ଲିଏ ଆଜ ହରିଦାସପୁର ସେ ପାରାଦୀପ କି ଏକ ନଇ ଲାଇନ ୟାନେ ସିଙ୍ଗଲ ଲାଇନ ହେ ଉସ୍କୋ ଡବଲ କରନେ କା ନିର୍ଣ୍ଣୟ ଲିଆ କ୍ୟାବିନେଟ। 74 କିଲୋମିଟର କି ଏ ଲାଇନ ହେ, 2,500 କରୋଡ଼ ରୁପିଜ କା ଇସମେ ଇନଭେଷ୍ଟମେଣ୍ଟ ଆଏଗା। ମୋଷ୍ଟଲି 70% କେ ଆସପାସ ଲ୍ୟାଣ୍ଡ ରେଲୱେ କି ଅଲରେଡି ଓହାଁ ପେ ଆଭେଲେବଲ ହେ, ତୋ ୟେ ପ୍ରୋଜେକ୍ଟ କାଫି ତେଜି ସେ ଆଗେ ଏକ୍ଜିକ୍ୟୁଟ ହୋଗା।
0: କ୍ୟାବିନେଟ୍ର ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଓଡ଼ିଶାର ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହାଦ୍ୱାରା ରାଜ୍ୟରେ ଶିଳ୍ପ ଓ ଆର୍ଥିକ ଅଭିବୃଦ୍ଧି ହେବ ବୋଲି ଶ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି। ଦେଶର ସେମିକଣ୍ଡକ୍ଟର ଡିଜାଇନ୍ ଏବଂ ଉତ୍ପାଦନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ 1,37,500 କୋଟି ଟଙ୍କାର ବ୍ୟୟବରାଦ ସହିତ ସେମିକନ୍ 2.0କୁ ମଧ୍ୟ ଆଜି କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଶ୍ରୀ ବୈଷ୍ଣବ କହିଛନ୍ତି, ସେମିକନ୍ 1.0ର ସଫଳତାକୁ ଆଗକୁ ବଢ଼ାଇବା ସହିତ ବିଶ୍ୱ ସେମିକଣ୍ଡକ୍ଟର ମାନଚିତ୍ରରେ ଭାରତକୁ ସ୍ଥାପିତ କରିବା ଏହି ଯୋଜନାର ଲକ୍ଷ୍ୟ। ରାଜ୍ୟର ସମୃଦ୍ଧ ବୌଦ୍ଧ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆଜି

ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିରାଙ୍ଗସ୍ଥିତ ଗୁରୁ ପଦ୍ମସମ୍ଭବ ବୌଦ୍ଧ ମହାବିହାର ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ବିଶ୍ୱର ପର୍ଯ୍ୟଟକଙ୍କ ପାଇଁ ପ୍ରକୃତ ଆଧ୍ୟାତ୍ମିକ ଅନୁଭୂତି ସୃଷ୍ଟି କରିବା ସହ ଚିରନ୍ତନ ସଂସ୍କୃତିର ସଂରକ୍ଷଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ବୌଦ୍ଧ ତୀର୍ଥଯାତ୍ରା ଏବଂ ସାଂସ୍କୃତିକ ପର୍ଯ୍ୟଟନ ପାଇଁ ଓଡ଼ିଶାକୁ ଏକ ପ୍ରମୁଖ ଆନ୍ତର୍ଜାତିକ ଗନ୍ତବ୍ୟ ସ୍ଥଳ ଭାବେ ଗଢ଼ି ତୋଳିବାରେ ଏହି ଭାଗିଦାରୀ ସହାୟକ ହେବ ବୋଲି ଶ୍ରୀମତୀ ପରିଡ଼ା ଆଶାବ୍ୟକ୍ତ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା 2026-27 ସାମିଲ ହେବା ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଆସନ୍ତା ମାସ 14 ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଯୋଗ୍ୟ ବରିଷ୍ଠ ନାଗରିକମାନେ yatra.odisha.gov.in ୱେବ୍ସାଇଟ୍ ମାଧ୍ୟମରେ ଅନ୍ଲାଇନ୍ରେ କିମ୍ବା ଅଫ୍ଲାଇନ୍ ମୋଡ୍ରେ ଆବେଦନପତ୍ର ଦାଖଲ କରିପାରିବେ। ଏ ଯୋଜନାରେ ରାଜ୍ୟର ସମସ୍ତ ଜିଲ୍ଲାର ଯୋଗ୍ୟ ବରିଷ୍ଠ ନାଗରିକମାନେ ବାରଣାସୀ ଅଯୋଧ୍ୟା, ରାମେଶ୍ୱରମ୍ ମଦୁରାଇ, ହରିଦ୍ୱାର ଋଷିକେଶକୁ ବିଭିନ୍ନ ପର୍ଯ୍ୟାୟରେ ଯାତ୍ରା କରିପାରିବେ। ଏ ଯୋଜନାରେ ଆସନ୍ତା ସେପ୍ଟେମ୍ବର 2 ତୀର୍ଥଯାତ୍ରା ଆରମ୍ଭ ହେବ। ଏ ସମ୍ପର୍କିତ ଏକ ମାର୍ଗଦର୍ଶିକା ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉନ୍ମୋଚିତ କରିଛନ୍ତି। ଭାରତୀୟ ଶିଳ୍ପ ମହାସଂଘ ସିଆଇଆଇ ଭୁବନେଶ୍ୱର ଶାଖା ପକ୍ଷରୁ ଯୁବ ଭାରତୀୟ ସଂସଦ କାର୍ଯ୍ୟକ୍ରମ ଅଧୀନରେ 8 ବିଦ୍ୟାଳୟର 9ରୁ ଦ୍ୱାଦଶ ଶ୍ରେଣୀର ପ୍ରାୟ 200 ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ବିଧାନସଭା ପରିଦର୍ଶନର ବ୍ୟବସ୍ଥା କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ବାଚସ୍ପତି ସୁରମା ପାଢ଼ୀ ବିଧାନସଭାର ଗୌରବମୟ ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ଅବଗତ କରାଇଥିଲେ। ନୟାଗଡ଼ ଜିଲ୍ଲା କୁଜାମେଣ୍ଡିସ୍ଥିତ ସୁନା ପ୍ରତିମା ଉଚ୍ଚ ବିଦ୍ୟାଳୟ ଓ ଆଶ୍ରମ ସ୍କୁଲକୁ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ବୁଲି ଦେଖିବା ସହ ବିଦ୍ୟାଳୟର ମୌଳିକ ସୁବିଧା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଜନଜାତି ଛାତ୍ରଛାତ୍ରୀଙ୍କ ଉନ୍ନତ ଶିକ୍ଷା ପାଇଁ ଆଶ୍ରମ ବିଦ୍ୟାଳୟଗୁଡ଼ିକରେ ସମସ୍ତ ସୁବିଧା ସୁନିଶ୍ଚିତ କରିବା ଲାଗି ପ୍ରଶାସନ ସହ ସମନ୍ୱୟ ରଖି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ପ୍ରମୋଦ ସାହୁ ପୋଷଣ ସେବା ଓ ଛତୁଆ ଉତ୍ପାଦନ କେନ୍ଦ୍ରର କାର୍ଯ୍ୟାନ୍ୱୟନର ସମୀକ୍ଷା କରିଛନ୍ତି। ତିନିଦିନିଆ ଗସ୍ତର ଶେଷ ଦିନରେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମସ୍ତ ସିଡିପିଓ, ମହିଳା ପର୍ଯ୍ୟବେକ୍ଷକ ଓ ବ୍ଲକ ପୋଷଣ ସଂଯୋଜକମାନଙ୍କୁ ନେଇ ଏକ ବୈଠକ କରାଯାଇଥିଲା। ନୂଆପଡ଼ା ଜିଲ୍ଲାକୁ ଏକ ପାଇଲଟ ପ୍ରକଳ୍ପ ଭାବେ ଗ୍ରହଣ କରି କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର ଦ୍ୱାରା କୃଷକଙ୍କ ଆୟ ବୃଦ୍ଧି ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଜିଲ୍ଲାରେ କୃଷି ଯନ୍ତ୍ରପାତିର ବ୍ୟବହାର ନେଇ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାର, କୃଷି ବିଦ୍ୟାଳୟ ଓ ଇକ୍ରିସାଟ୍ର ମିଳିତ ଉଦ୍ୟମରେ ରାଜ୍ୟର 5 ଜିଲ୍ଲାରେ କୃଷି ଯନ୍ତ୍ରପାତି ବ୍ୟବହାର କରିବାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ନବରଙ୍ଗପୁର ମହିଳା ସ୍ନାତକ ମହିଳା ମହାବିଦ୍ୟାଳୟରେ ଇନୋଭେସନ୍ ଏବଂ ଷ୍ଟାର୍ଟଅପ୍ ପ୍ରତିଯୋଗିତା 2026 ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ଅଭିନବ ଚିନ୍ତାଧାରା, ବ୍ୟବସାୟିକ ସମ୍ଭାବନା ଓ ନୂତନ ଉଦ୍ଭାବନକୁ ବ୍ୟବହାରିକ ରୂପ ଦେବା ନେଇ ସଚେତନ କରାଯାଇଥିଲା। ଜନଗଣନା 2027 ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଜନଗଣନା ପୁସ୍ତିକା ପ୍ରସ୍ତୁତି ଲାଗି ଦୁଇଦିନିଆ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 120 ଅଂଶଗ୍ରହଣ କରିଥିଲେ। ମେରା ୟୁବା ଭାରତ ରାୟଗଡ଼ା ପକ୍ଷରୁ ଆଜି ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମେରା ୟୁବା ଭାରତର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା। ଅନୁଷ୍ଠାନ ପକ୍ଷରୁ ଜିଲ୍ଲାସ୍ତରରେ କ୍ରୀଡ଼ା, ସାଂସ୍କୃତିକ ତଥା ବିଭିନ୍ନ ଦକ୍ଷତା ଆଧାରିତ ପ୍ରତିଯୋଗିତା ଆୟୋଜନ କରି ପ୍ରତିଭାବାନ ଯୁବକ ଯୁବତୀଙ୍କୁ ଚିହ୍ନଟ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ରଥ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଥ ନିର୍ମାଣ ପାଇଁ ବ୍ୟବହୃତ ଫାଶୀ, ଅସନ, ଧୌରା ଗଛର ଅଭାବକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ସମେତ ପ୍ରଶାସନ ଓ ବନଖଣ୍ଡ ବିଭାଗ ଅଧିକାରୀମାନଙ୍କ ଉପସ୍ଥିତିରେ ଚାରା ବଣ୍ଟନ କରାଯାଇଥିଲା। ଯୁବପିଢ଼ିଙ୍କ ବିକାଶରେ ଦକ୍ଷତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏନେଇ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଇଣ୍ଡିଆ ସ୍କିଲ୍ କମ୍ପିଟିସନ 2025-26 ସଫଳ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଉତ୍ତର ବଙ୍ଗୋପସାଗରର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ଦୁଇଦିନ ମଧ୍ୟରେ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୁରୀ ଓ ଜଗତସିଂହପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ।
ଆସନ୍ତାକାଲି ମହାପ୍ରଭୁଙ୍କ ଘୋଷଯାତ୍ରା, ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରିବେ ଚତୁର୍ଦ୍ଧାମୂର୍ତ୍ତି।

0: ହରିଦାସପୁର ରେଳ ଲାଇନ୍ ଦୋହରୀକରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ, ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ୍ ହୁଣ୍ଡି ସମର୍ପଣ ପୋର୍ଟାଲ୍ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ସଫଳତାର ସାରଥୀ ଦକ୍ଷତା ଭାରତ ମିଶନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ଦେଶର ଯୁବବର୍ଗଙ୍କୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକ୍ଷମ ତଥା ଦକ୍ଷ କରିବା ଏବଂ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଦକ୍ଷତା ଭାରତ ମିଶନ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଆସୁଛି। 2015 ଜୁଲାଇ ମାସ 15 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମିଶନର ଶୁଭାରମ୍ଭ କରିଥିଲେ। ଆଜି ଏହା 11 ବର୍ଷ ପୂରଣ କରିଛି। ଭାରତ ଭଳି ଏକ ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶରେ ଯୁବଶକ୍ତି ହିଁ ସବୁଠାରୁ ବଡ଼ ସମ୍ପଦ। ଦକ୍ଷତା ମିଶନ ଜରିଆରେ ଯୁବପିଢ଼ିଙ୍କ ଆକାଂକ୍ଷା, ସ୍ୱପ୍ନ ଏବଂ ପ୍ରତିଭାକୁ ଠିକ୍ ଦିଗ୍ଦର୍ଶନ ଦେବା ପାଇଁ ପ୍ରୟାସ କରାଯାଉଛି। ଏହି ମିଶନର ମୂଳ ଲକ୍ଷ୍ୟ ହେଉଛି ଯୁବବର୍ଗଙ୍କୁ ଶିଳ୍ପାନୁଷ୍ଠାନ ଉପଯୋଗୀ ତାଲିମ ପ୍ରଦାନ ମାଧ୍ୟମରେ ଅଧିକରୁ ଅଧିକ ଦକ୍ଷ କରିବା। ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ରହୁଥିବା ଯୁବକ ଯୁବତୀଙ୍କୁ ସେମାନଙ୍କ ପସନ୍ଦ ଅନୁଯାୟୀ ବିଭିନ୍ନ ପ୍ରସଙ୍ଗରେ ତାଲିମ ପ୍ରଦାନର ବ୍ୟବସ୍ଥା ରହିଛି। ଏହାଦ୍ୱାରା ସେମାନେ ଆର୍ଥିକ ଦିଗରୁ ସଶକ୍ତ ହେବା ସହିତ ପରିବାରର ଅର୍ଥନୈତିକ ଅଭିବୃଦ୍ଧିରେ ସହଯୋଗ ପ୍ରଦାନ କରିପାରିବେ, ଏପରିକି ଦେଶର ଅର୍ଥନୈତିକ କ୍ଷେତ୍ରକୁ ସେମାନଙ୍କର ଦକ୍ଷତା ଅଧିକ ସଫଳତା ପ୍ରଦାନ କରିପାରିବ। ଏହି ମିଶନ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକ ହେଉଛି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଜନଶିକ୍ଷା ସଂସ୍ଥାନ, ଜାତୀୟ ଶିକ୍ଷାର୍ଥୀ ପ୍ରୋତ୍ସାହନ ଯୋଜନା ଏବଂ ଶିଳ୍ପ ତାଲିମ ପ୍ରତିଷ୍ଠାନରେ କାରିଗର ତାଲିମ ଯୋଜନା। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଏକ ପ୍ରମୁଖ ସ୍ୱଳ୍ପକାଳୀନ ଦକ୍ଷତା ବିକାଶ ପଦକ୍ଷେପ। 4 ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥାଏ। ଏହି ଯୋଜନାର 4 ପର୍ଯ୍ୟାୟ ଅଧୀନରେ ଗତ ମାର୍ଚ୍ଚ ମାସ ଶେଷ ସୁଦ୍ଧା 737 ଜିଲ୍ଲାରେ 38 କ୍ଷେତ୍ରରେ 37,24,000 ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ 16,900 ଅଧିକ ପ୍ରତିଷ୍ଠାନ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ବିଦ୍ୟାଳୟ, ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏବଂ ITIଗୁଡ଼ିକରେ 6,800 ଅଧିକ ଦକ୍ଷତା କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ସେହିଭଳି ଜନଶିକ୍ଷା ସଂସ୍ଥାନ ବ୍ୟବସ୍ଥା ମାଧ୍ୟମରେ ଅଣସାକ୍ଷର, ନବସାକ୍ଷର ଏବଂ ବିଦ୍ୟାଳୟ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରାଯାଉଛି। ସମ୍ପ୍ରଦାୟ ଆଧାରିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଏଥିରେ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। 2018 ଗତ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହି ବ୍ୟବସ୍ଥା ଅଧୀନରେ ମୋଟ 36,48,992 ହିତାଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏଥିରେ ସିଲେଇ, ଏମ୍ବ୍ରୋଡରୀ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା ଅନ୍ତର୍ଭୁକ୍ତ। ଏହି ସମୟ ମଧ୍ୟରେ 26,720 ଜନଜାତି ସମ୍ପ୍ରଦାୟର ଯୁବଗୋଷ୍ଠୀଙ୍କୁ ପଞ୍ଜୀକୃତ କରାଯିବା ସହ ତାଲିମ ପ୍ରଦାନ କରାଯାଇସାରିଛି। December 2024 ପରଠାରୁ ଏହି ବ୍ୟବସ୍ଥା ଅଧୀନରେ ପ୍ରସ୍ତୁତ ଉତ୍ପାଦଗୁଡ଼ିକୁ ଉଦୟମ କାର୍ଟ ପୋର୍ଟାଲ ମାଧ୍ୟମରେ ବିକ୍ରି ବଟା କରାଯାଉଛି। ଫଳରେ କାରିଗର ଏବଂ କ୍ଷୁଦ୍ର ଉଦ୍ୟୋଗୀ ସିଧାସଳଖ କ୍ରେତାଙ୍କ ସହ ସଂଯୋଗ ହେବାର ସୁବିଧା ପାଇପାରୁଛନ୍ତି। ଜାତୀୟ ଶିକ୍ଷାର୍ଥୀ ପ୍ରୋତ୍ସାହନ ଯୋଜନା ଗତ 2016 ମାସରୁ କାର୍ଯ୍ୟକାରୀ କରାଯାଇଛି। ଷ୍ଟାଇପେଣ୍ଡ ସହାୟତା ପ୍ରଦାନ ମାଧ୍ୟମରେ ଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନର ବ୍ୟବସ୍ଥା ହୋଇଛି। ଶିଖୁଥିବା ସମୟରେ ରୋଜଗାର କର ଏବଂ ଶିଳ୍ପକୈନ୍ଦ୍ରିକ ଦକ୍ଷତା ବିକାଶ ପାଇଁ ଏହି ଯୋଜନା ଫଳପ୍ରଦ ସାବ୍ୟସ୍ତ ହୋଇଛି। ଗତ March 31 ସୁଦ୍ଧା ଏହି ଯୋଜନା ଅଧୀନରେ 54,41,000 ଅଧିକ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ହୋଇପାରିଛନ୍ତି। ଘରୋଇ ଶିଳ୍ପ ପାଇଁ ବିଭିନ୍ନ ବାଣିଜ୍ୟିକ କ୍ଷେତ୍ରଗୁଡ଼ିକରେ ଦକ୍ଷ ମାନବ ସମ୍ବଳ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ 1950 କାରିଗର ତାଲିମ ଯୋଜନା କାର୍ଯ୍ୟକାରୀ ହୋଇଆସୁଛି। ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତିଯୋଗ୍ୟ ତାଲିମ ପ୍ରଦାନ ମାଧ୍ୟମରେ ବେକାରୀ ହ୍ରାସ ପାଇଁ ଲକ୍ଷ୍ୟ ରଖାଯାଇଛି। ଦେଶବ୍ୟାପୀ 14,688 ଶିଳ୍ପ ତାଲିମ ପ୍ରତିଷ୍ଠାନ ମାଧ୍ୟମରେ ଏହି ଯୋଜନା ଅଧୀନରେ 169 ପାଠ୍ୟକ୍ରମରେ ତାଲିମ ପ୍ରଦାନ କରାଯାଉଛି। ଦକ୍ଷତା ଭାରତ ମିଶନ ମାଧ୍ୟମରେ ମହିଳାଙ୍କର ଭାଗିଦାରିତାକୁ ମଧ୍ୟ ପ୍ରାଥମିକତା ପ୍ରଦାନ କରାଯାଉଛି। ବିଭିନ୍ନ କ୍ଷେତ୍ରରେ ମହିଳା ଆତ୍ମନିର୍ଭରଶୀଳ ହେବା ସହ ନିଜର ବ୍ୟବସାୟ ଓ କର୍ମସଂସ୍ଥାନ ଗଠନ କରିପାରୁଛନ୍ତି। ଛାତ୍ରଛାତ୍ରୀଙ୍କୁ ସିଧାସଳଖ ଶିଳ୍ପାନୁଷ୍ଠାନଗୁଡ଼ିକରେ ପ୍ରୟୋଗାତ୍ମକ ଶିକ୍ଷା ପ୍ରଦାନ କରିବା ନେଇ ଜାତୀୟ ଆପ୍ରେଣ୍ଟିସିପ୍ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ ହୋଇଛି। ଦେଶର ପାରମ୍ପରିକ କାରିଗର ଓ ହସ୍ତଶିଳ୍ପୀଙ୍କୁ ଦକ୍ଷତା ବୃଦ୍ଧି ମାଧ୍ୟମରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟ ନେଇ PM ବିଶ୍ୱକର୍ମା ଯୋଜନା ପ୍ରଣୟନ କରାଯାଇଛି। ଏପରିକି ଦକ୍ଷତା ମିଶନକୁ ବିଶ୍ୱସ୍ତରରେ ମଧ୍ୟ ମାନ୍ୟତା ପ୍ରଦାନ କରାଯାଉଛି। ଦେଶର ଯୁବ ସାମର୍ଥ୍ୟକୁ ବିଶ୍ୱସ୍ତରକୁ ଉନ୍ନୀତ କରିବା ଦିଗରେ ଗତ 11 ମଧ୍ୟରେ ଦକ୍ଷତା ମିଶନ ଏକ ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିପାରିଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ କୌଶଳଯୁକ୍ତ ଯୁବବର୍ଗ ହିଁ ମୁଖ୍ୟ ସାରଥୀ ହେବେ, ଏହା ନିସନ୍ଦେହରେ କୁହାଯାଇପାରେ।

ଶେଷ ଆଜିର ପ୍ରସଙ୍ଗ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଗୋଟେ ସମୟ ବର୍ତ୍ତମାନ ରାତି 7ଟା କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ ପ୍ରଚାର କରୁଛୁ ଆଜିର ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଶୁଣିନେବା ବିଜ୍ଞାପନ।
1: ବିଜୁଳି ଉପଭୋକ୍ତାଗଣ ଧ୍ୟାନ ଦିଅନ୍ତୁ, ଆପଣଙ୍କ ବିଜୁଳି ଦେୟ ନିକଟସ୍ଥ ବିଜୁଳି କାର୍ଯ୍ୟାଳୟ ଅଥବା ଅନଲାଇନ୍ରେ ନିର୍ଦ୍ଧାରିତ ଅବଧି ମଧ୍ୟରେ ପୈଠ କରନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ। ବର୍ତ୍ତମାନ ବିଜୁଳି ବିଲ୍ ଫୋନ୍ ପେ, ପେଟିଏମ୍, ଗୁଗୁଲ୍ ପେ, ଆମାଜନ୍ ପେ, ଏୟାରଟେଲ୍ ମନି, ଆକ୍ସିସ୍ ପେ କିମ୍ବା ମୋବାଇଲ୍ ବ୍ୟାଙ୍କିଙ୍ଗ୍ ପ୍ରଭୃତି ଡିଜିଟାଲ୍ ମାଧ୍ୟମ ଦ୍ୱାରା ପୈଠ କରନ୍ତୁ ଏବଂ 3% ରିହାତି ପାଆନ୍ତୁ। ଆବଶ୍ୟକ ସମୟସୀମା ମଧ୍ୟରେ ଏହି ଦେୟ ପୈଠ କଲେ ଆପଣ 2% ଅତିରିକ୍ତ ରିହାତି ମଧ୍ୟ ପାଇପାରିବେ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL। ପ୍ରିୟ ଟିପି ନଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ର ବିଜୁଳି ଉପଭୋକ୍ତାଗଣ ଧ୍ୟାନ ଦିଅନ୍ତୁ, ଆପଣଙ୍କ ବିଜୁଳି ଦେୟ ନିକଟସ୍ଥ ବିଜୁଳି କାର୍ଯ୍ୟାଳୟ ଅଥବା ଅନଲାଇନ୍ରେ ନିର୍ଦ୍ଧାରିତ ଅବଧି ମଧ୍ୟରେ ପୈଠ କରନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ। ବର୍ତ୍ତମାନ ବିଜୁଳି ବିଲ୍ ଫୋନ୍ ପେ, ପେଟିଏମ୍, ଗୁଗୁଲ୍ ପେ, ଆମାଜନ୍ ପେ, ଏୟାରଟେଲ୍ ମନି, ଆକ୍ସିସ୍ ପେ କିମ୍ବା ମୋବାଇଲ୍ ବ୍ୟାଙ୍କିଙ୍ଗ୍ ପ୍ରଭୃତି ଡିଜିଟାଲ୍ ମାଧ୍ୟମ ଦ୍ୱାରା ପୈଠ କରନ୍ତୁ ଏବଂ 3% ରିହାତି ପାଆନ୍ତୁ। ଆବଶ୍ୟକ ସମୟସୀମା ମଧ୍ୟରେ ଏହି ଦେୟ ପୈଠ କଲେ ଆପଣ 2% ଅତିରିକ୍ତ ରିହାତି ମଧ୍ୟ ପାଇପାରିବେ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
2: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ କଲ୍ହ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ସଙ୍ଗଡ଼ା ନାୟକ ଏବଂ ତାଙ୍କର ସାଥୀ କଳାକାରମାନେ। ଆମ ଦେଶକୁ ଯେତେବେଳେ ଇଂରେଜମାନେ ଆସି ଆମକୁ ଶାସନ କରୁଥିଲେ ସେତେବେଳେ ବିର୍ସା ମୁଣ୍ଡା କିଭଳି ଭାବରେ ଇଂରେଜମାନଙ୍କ ସହିତ ଲଢ଼ିଥିଲେ ଏବଂ ତାଙ୍କର ଜାତିବନ୍ଧୁମାନଙ୍କୁ ଏଥିରେ କିଭଳି ଭାବରେ ସାମିଲ କରୁଥିଲେ ସ୍ୱାଧୀନତା ପାଇବା ପାଇଁ, ଗୀତଟି ଏହି ମର୍ମର।

ସଂଗଡ଼ା ନାୟକ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ସୁଗ୍ଦା ପାଳିଆ, ବୁଆଇ ନାୟକ, ବୀରସିଂ ନାୟକ, ଲକ୍ଷ୍ମଣ ନାୟକ, କାଇରୀ ଜଙ୍କ, କାଇରୀ ନାୟକ, ଲେଙ୍ଗା ନାୟକ, ପାଣ୍ଡୁ ନାୟକ ଏବଂ ଗୋବିନ୍ଦ ନାୟକ।

ଝିଅଟି ଜନ୍ମ ହେଲା ପରେ ମାଆର କୋଳରେ ବଡ଼ ହୋଇଥାଏ। ଯେତେବେଳେ ଝିଅଟି ଯୌବନ ଅବସ୍ଥାରେ ପଦାର୍ପଣ କରିଥାଏ ସେତେବେଳେ ମାଆର ଚିନ୍ତା ପଡ଼ିଥାଏ ଝିଅଟିର ବାହାଘର କଥା। ଗୀତଟି ଏହି ମର୍ମର।

ଶୁଣିଲେ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ତୁ ଶୁଣିପାରିବେ ଟିକେ ପରେ। ଆକାଶବାଣୀ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଦେଶରେ ସେମିକଣ୍ଡକ୍ଟର କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସେମିକନ୍ 2.0 କୁ କ୍ୟାବିନେଟ୍ର ଅନୁମୋଦନ। ଖର୍ଚ୍ଚ ହେବ 1,27,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତିର ପ୍ରଥମ ଦିନରେ ଯୁକ୍ତରାଜ୍ୟ ୟୁକେକୁ ରପ୍ତାନୀ ହେଲା 140 ନିୟୁତ ଡଲାର ମୂଲ୍ୟର ସାମଗ୍ରୀ। ଇରାନ ଉପରେ ଆମେରିକା ପକ୍ଷରୁ ନୌସେନା ଅବରୋଧ ପରେ ଉଭୟ ଦେଶ ମଧ୍ୟରେ ଜାରି ରହିଛି ଆକ୍ରମଣ ପ୍ରତିଆକ୍ରମଣ। ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲରେ ଆଜି ପରସ୍ପରକୁ ଭେଟିବେ ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ। କେନ୍ଦ୍ର କ୍ୟାବିନେଟ୍ ଆଜି ଉତ୍ତରପ୍ରଦେଶରେ 19 ନମ୍ବର ଜାତୀୟ ରାଜପଥ ଏବଂ ବାରାଣସୀ ରିଙ୍ଗ୍ ରୋଡ୍ ମଧ୍ୟରେ 46 କିଲୋମିଟରରୁ ଉର୍ଦ୍ଧ୍ୱ 6 ଲେନ୍ ବିଶିଷ୍ଟ ଗ୍ରୀନ୍ ଫିଲ୍ଡ ଏଲିଭେଟେଡ୍ କରିଡରକୁ ମଞ୍ଜୁରୀ ଦେଇଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ପ୍ରକଳ୍ପ ପାଇଁ ମୋଟ 14,400 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ। ଏହା ଜାତୀୟ ରାଜପଥ 19 ଏବଂ ବାରାଣସୀ ରିଙ୍ଗ୍ ରୋଡ୍ ମଧ୍ୟରେ ସିଧାସଳଖ ସଂଯୋଗ ସ୍ଥାପନ କରିବ, ଯାହାଦ୍ୱାରା ସହରରେ ଭିଡ଼ କମିବା ସହ ଯାତାୟାତରେ ସୁଧାର ଆସିବ। ସେହି ଅଞ୍ଚଳରେ ହାରାହାରି ଯାତ୍ରା ସମୟ ପ୍ରାୟ 60 ମିନିଟ୍ରୁ କମି 20 ମିନିଟ୍ ହେବାର ଆଶା କରାଯାଉଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ପ୍ରକଳ୍ପ ପ୍ରମୁଖ ଧାର୍ମିକ, ଶିକ୍ଷାଗତ ଏବଂ ସାଂସ୍କୃତିକ ସ୍ଥଳଗୁଡ଼ିକୁ ଯିବା ଆସିବା ସହଜ କରିବ। ବାରାଣସୀ ସହରର ଭିଡ଼ କମାଇବା ପାଇଁ ଉତ୍ତରପ୍ରଦେଶରେ ବରୁଣା ନଦୀ କୂଳେ କୂଳେ ଜାତୀୟ ରାଜପଥ 31 ଏବଂ ବାରାଣସୀ ରିଙ୍ଗ୍ ରୋଡ୍କୁ ସଂଯୋଗ କରୁଥିବା 43 କିଲୋମିଟରରୁ ଉର୍ଦ୍ଧ୍ୱ 6 ଏବଂ 4 ଲେନ୍ ବିଶିଷ୍ଟ ଏଲିଭେଟେଡ୍ କରିଡରର ବିକାଶକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ମୋଟ 10,988 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ପ୍ରକଳ୍ପ ଜାତୀୟ ରାଜପଥ 31 ଏବଂ କାଶୀ ରେଳ ଷ୍ଟେସନ ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ 40 ମିନିଟ୍ରୁ 20 ମିନିଟ୍କୁ ହ୍ରାସ କରିବ। ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତର ସେମିକଣ୍ଡକ୍ଟର ଡିଜାଇନ୍ ଏବଂ ବିନିର୍ମାଣ ପରିସଂସ୍ଥାକୁ ସୁଦୃଢ଼ କରିବା ପାଇଁ କ୍ୟାବିନେଟ୍ 1,27,500 କୋଟି ଟଙ୍କାର ବ୍ୟୟ ବରାଦ ସହ ସେମିକନ୍ 2.0କୁ ଅନୁମୋଦନ କରିଛନ୍ତି। ସେ କହିଛନ୍ତି, ସେମିକନ୍ 1.0ର ସଫଳତାକୁ ଭିତ୍ତି କରି ଭାରତକୁ ବିଶ୍ୱ ସେମିକଣ୍ଡକ୍ଟର ମାନଚିତ୍ରରେ ସ୍ଥାପିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଏହି ଯୋଜନା ଆହୁରି ଆଗକୁ ନେବାର ଲକ୍ଷ୍ୟ ରଖିଛି। କେନ୍ଦ୍ର କ୍ୟାବିନେଟ୍ 62,500 କୋଟି ଟଙ୍କାର ବ୍ୟୟ ବରାଦ ସହ ମୋବାଇଲ୍ ଫୋନ୍ ବିନିର୍ମାଣ ଯୋଜନାକୁ ମଧ୍ୟ ଅନୁମୋଦନ କରିଛି। ଏହି ଯୋଜନା ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଦେଶରେ ମୋବାଇଲ୍ ଉତ୍ପାଦନ ପାଇଁ ଏହି ଯୋଜନା ଅଧୀନରେ 2.25%ରୁ 5% ପର୍ଯ୍ୟନ୍ତ ପ୍ରୋତ୍ସାହନ ପ୍ରଦାନ କରାଯିବ। ଯୋଜନା ଅବଧି ମଧ୍ୟରେ ପ୍ରାୟ 39 ଲକ୍ଷ କୋଟି ଟଙ୍କାର ମୋବାଇଲ୍ ଫୋନ୍ ଉତ୍ପାଦନ କରାଯିବାର ଆଶା କରାଯାଉଛି। ଏହାଦ୍ୱାରା ପ୍ରାୟ 60,000 ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: ମୋବାଇଲ୍ ଫୋନ୍ ମାନୁଫ୍ୟାକ୍ଚରିଂ ସ୍କିମ୍ ଇସ୍ମେ 62,500 କରୋଡ଼ ରୁପିଜ୍ କା ଲେ ଆଉଟ୍ ହୁଆ। आप सब जानते हैं कि इन 10 वर्षों में मैसिव चेंज आया इलेक्ट्रॉनिक्स मैन्युफैक्चरिंग में। 7 गुना मैन्युफैक्चरिंग बढ़ी, प्रोडक्शन बढ़ा और 11 गुना एक्सपोर्ट बढ़ा 2014 के कंपैरिजन में। और भारत जो मोबाइल फोन इम्पोर्टर था, आज नेट एक्सपोर्टर बन गया है और सेकेंड लार्जेस्ट मैन्युफैक्चरर बन गया है भारत मोबाइल फोन का।
0: ଏତଦ୍ବ୍ୟତୀତ କେନ୍ଦ୍ର କ୍ୟାବିନେଟ୍ ଓଡ଼ିଶା ଏବଂ ଝାଡ଼ଖଣ୍ଡର 4ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିଥିବା 2ଟି ବହୁମୁଖୀ ରେଳ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି, ଯାହା ରେଳ ନେଟ୍ୱାର୍କକୁ 145 କିଲୋମିଟର ସମ୍ପ୍ରସାରିତ କରିବ। ଏହି ପ୍ରକଳ୍ପ ଅଧୀନରେ ଓଡ଼ିଶାର ପାରାଦୀପ ହରିଦାସପୁର ରେଳ ଲାଇନ୍ର ଦୋହରୀକରଣ ଏବଂ ଝାଡ଼ଖଣ୍ଡର ରାଜଖରସୁଆଁ ଡାଙ୍ଗୁଆପୋଷି 4ର୍ଥ ରେଳ ଲାଇନ୍ର ନିର୍ମାଣ କାର୍ଯ୍ୟ କରାଯିବ। ପ୍ରାୟ 3,907 କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପଗୁଡ଼ିକ 2030-31 ଆର୍ଥିକ ବର୍ଷ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତିର ପ୍ରଥମ ଦିନରେ ଭାରତର ବିଭିନ୍ନ ପ୍ରାନ୍ତରୁ ଯୁକ୍ତରାଜ୍ୟ ୟୁକେକୁ 140 ନିୟୁତ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନୀ କରାଯାଇଛି। ଆଜି ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ସଚିବ ରାଜେଶ ଅଗ୍ରୱାଲ କହିଛନ୍ତି, ଏହି ଚୁକ୍ତି ସମ୍ପୂର୍ଣ୍ଣ ଭାବେ 2047 ସୁଦ୍ଧା ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସହ ଜଡ଼ିତ। ସେ କହିଛନ୍ତି, ଏହା ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଚୁକ୍ତିଗୁଡ଼ିକ ମଧ୍ୟରୁ ସବୁଠାରୁ ବଡ଼, ଯାହା ଉଭୟ ଦେଶ ପାଇଁ ବଜାର ସୁଯୋଗ ଉନ୍ମୁକ୍ତ କରିବ। ଶ୍ରୀ ଅଗ୍ରୱାଲ କହିଛନ୍ତି, ଏହା ଦେଶର ସାମଗ୍ରୀ

ବାଣିଜ୍ୟକୁ ବଢ଼ାଇବା ସହିତ ଆଗାମୀ ଦିନରେ ସେବା କ୍ଷେତ୍ରକୁ ମଧ୍ୟ ଉତ୍ସାହିତ କରିବ। ଆକାଶବାଣୀ ସମ୍ବାଦ ପକ୍ଷରୁ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତି ନେଇ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କର ପ୍ରତିକ୍ରିୟା ହସ୍ତଗତ ହୋଇଛି। ଭାରତରେ ଅବସ୍ଥାପିତ ୟୁକେ ହାଇକମିଶନର ଲିଣ୍ଡି କ୍ୟାମେରନ୍ ଆକାଶବାଣୀ ସହ କଥାବାର୍ତ୍ତା ବେଳେ କହିଛନ୍ତି ଏହି ଚୁକ୍ତି ଉଭୟ ପକ୍ଷ ପାଇଁ ଏକ ବଡ଼ ସଫଳତା। କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଶ ପ୍ରାଧିକରଣର ତରୁଣ ବଜାଜ କହିଛନ୍ତି ଏହି ଚୁକ୍ତି କୃଷି ଏବଂ ପ୍ରକ୍ରିୟାକରଣ କ୍ଷେତ୍ର ପାଇଁ ଲାଭଦାୟକ ହେବ। ଜେମ୍ସ ଆଣ୍ଡ ଜୁଏଲାରୀ ଏକ୍ସପୋର୍ଟ ପ୍ରମୋସନ କାଉନ୍ସିଲ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସବ୍ୟସାଚୀ ରାୟ କହିଛନ୍ତି ଏହି ଚୁକ୍ତି ଦ୍ୱାରା ରତ୍ନ ଏବଂ ଅଳଙ୍କାର କ୍ଷେତ୍ର ଉପକୃତ ହେବ। ଆଫରେଲ୍ ଏକ୍ସପୋର୍ଟ ପ୍ରମୋସନ କାଉନ୍ସିଲ୍ର ଅଧ୍ୟକ୍ଷ ଡକ୍ଟର ଏ ସାକ୍ତିଭେଲ କହିଛନ୍ତି ଏହି ଚୁକ୍ତି ଯୋଗୁଁ ଆଗାମୀ ଦେଢ଼ ବର୍ଷ ମଧ୍ୟରେ ରପ୍ତାନୀ ଦ୍ୱିଗୁଣିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେନ୍ଦ୍ର ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରେଟାଙ୍କର ଏକ ଆଲେଖ୍ୟକୁ ପ୍ରଶଂସା କରିଛନ୍ତି। ଏହି ଆଲେଖ୍ୟରେ ଭାରତ ଟେକ୍ସ 2026 କିପରି ଭାରତର ସମ୍ପୂର୍ଣ୍ଣ ବୟନ ଶିଳ୍ପ ମୂଲ୍ୟ ଶୃଙ୍ଖଳକୁ ଏକତ୍ର କରି ଗୋଟିଏ ମଞ୍ଚରେ ରଖିପାରିଛି ସେ ସମ୍ବନ୍ଧରେ ଉଲ୍ଲେଖ ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହି ପଦକ୍ଷେପ ଦେଶର ଉତ୍ପାଦନ କ୍ଷମତା, ସମୃଦ୍ଧ ବୟନ ସଂସ୍କୃତି ଏବଂ ବୈଶ୍ୱିକ ସ୍ତରରେ ବର୍ଦ୍ଧିତ ଉପସ୍ଥିତିକୁ ଦର୍ଶାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଟେକ୍ସ ବୟନ ଶିଳ୍ପ କ୍ଷେତ୍ର ପାଇଁ ଭାରତର ଭିଜନ 2030 ରୂପରେଖକୁ ପ୍ରତିଫଳିତ କରୁଛି। ହର୍ମୁଜ୍ ପ୍ରଣାଳୀ ଦେଇ ଚଳାଚଳ କରୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ତେହେରାନ ପକ୍ଷରୁ ହୋଇଥିବା ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଆମେରିକା ଆଜି ଇରାନ୍ ଉପରେ ପୁଣି ବିମାନ ଆକ୍ରମଣ କରିଛି। ଏଥିସହ ଇରାନ୍ ଉପରେ ନୌସେନା ଅବରୋଧ ଲଗାଇଛି। ଆମେରିକାର ଏହି ଆକ୍ରମଣ ଇରାନ୍ ସେନାର ଏକ ବ୍ୟାରେକ୍ ଉପରେ ହୋଇଥିବାର ଇରାନ୍ କହିଛି, ଯେଉଁଥିରେ 7 ଜଣ ସୈନିକ ପ୍ରାଣ ହରାଇଛନ୍ତି ଏବଂ ସାରା ଦେଶରେ 260ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇରାନ୍ ସରକାରଙ୍କ ମୁଖପାତ୍ର ଫାତେମା ମୋହାଜେରାନି କହିଛନ୍ତି ଗତ କିଛିଦିନ ମଧ୍ୟରେ 30ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଅବରୋଧ ପରେ ଉଭୟ ଆମେରିକା ଏବଂ ଇରାନ୍ ପରସ୍କର ଉପରେ ଆକ୍ରମଣ ଜାରି ରଖିଛନ୍ତି। ପଶ୍ଚିମ ଏସିଆରେ ଆମେରିକା ଏବଂ ଇରାନ୍ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ଯୋଗୁଁ ବିଶ୍ୱର ଶକ୍ତି ଯୋଗାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ଜଳପଥ ପ୍ରତି ସୃଷ୍ଟି ହୋଇଥିବା ବିପଦ ଦୁଇ ଦେଶ ମଧ୍ୟରେ ପୂର୍ବରୁ ସ୍ୱାକ୍ଷରିତ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ସମ୍ପୂର୍ଣ୍ଣ ପ୍ରଭାବହୀନ କରିଦେଇଛି। ଏହି ଅବରୋଧ ଯୋଗୁଁ ସେମାନେ ପଶ୍ଚିମ ଏସିଆରୁ ହେଉଥିବା ତୈଳ ଏବଂ ଗ୍ୟାସ୍ ରପ୍ତାନୀକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବେ ବୋଲି ଇରାନ୍ର ରିଭଲ୍ୟୁସନାରୀ ଗାର୍ଡ ଚେତାବନୀ ଦେଇ କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ବେଲ୍ଜିୟମ୍ର ବ୍ରସେଲ୍ସଠାରେ ଷ୍ଟାର୍ଟଅପ୍ ଗବେଷଣା ଏବଂ ନବସୃଜନ ପାଇଁ ୟୁରୋପୀୟ ସଂଘର କମିଶନର ଏକାଟେରିନା ଜାହାରିବାଙ୍କୁ ଭେଟିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଏହି ବୈଠକରେ ସେମାନେ ସ୍ୱଚ୍ଛ ଏବଂ ସବୁଜ ଶକ୍ତି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗବେଷଣାର ସୁଯୋଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି। ଏତଦ୍ବ୍ୟତୀତ ନବସୃଜନ ହବ୍, ଷ୍ଟାର୍ଟଅପ୍ ଏବଂ ହୋରାଇଜନ୍ ୟୁରୋପ ସହ ଯୋଡ଼ି ହେବା ସମ୍ପର୍କରେ ମଧ୍ୟ ମତ ବିନିମୟ ହୋଇଛି। ଦୁଇଦିନିଆ ବେଲ୍ଜିୟମ୍ ଗସ୍ତ ସମୟରେ ଡକ୍ଟର ଜୟଶଙ୍କର ବ୍ରସେଲ୍ସଠାରେ ବେଲ୍ଜିୟମ୍ର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ମ୍ୟାକ୍ସିମ୍ ପ୍ରୋଭଟ୍ଙ୍କ ସହ ମିଳିତ ଭାବେ ଭାରତ ବେଲ୍ଜିୟମ୍ ରଣନୈତିକ ଆଲୋଚନାରେ ସହ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ରାଜନୈତିକ, ଅର୍ଥନୈତିକ, ପୁଞ୍ଜିନିବେଶ, ସ୍ୱଚ୍ଛ ଶକ୍ତି, ପ୍ରତିରକ୍ଷା, ମୋବିଲିଟି ଏବଂ ଫାର୍ମାସ୍ୟୁଟିକାଲ୍ସ କ୍ଷେତ୍ରରେ ସହଯୋଗର ସମୀକ୍ଷା ହୋଇଥିଲା। ଏଥିସହ ବନ୍ଦର, ସାମୁଦ୍ରିକ ବ୍ୟାପାର, ସେମିକଣ୍ଡକ୍ଟର ଏବଂ ଯୋଗାଣ ଶୃଙ୍ଖଳରୁ ବିପଦ ହ୍ରାସ କରିବା ପାଇଁ ବ୍ୟାପକ ସହଯୋଗର ସୁଯୋଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଉଭୟ ପକ୍ଷ ପଶ୍ଚିମ ଏସିଆ ସମେତ ବିଶ୍ୱର ଘଟଣାବଳୀ ଉପରେ ନିଜ ନିଜର ମତ ରଖିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଆଜି ନୂଆଦିଲ୍ଲୀରେ ଦିଲ୍ଲୀ ମହାନଗର ନିଗମ ଏମ୍ସିଡି ଏବଂ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଏନ୍ଡିଡିବି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦିଲ୍ଲୀରେ ଗୋବରର ବୈଜ୍ଞାନିକ ଉପଯୋଗ କରି କମ୍ପ୍ରେସ୍ଡ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଏହି ଚୁକ୍ତି ହୋଇଛି। ସହରର ଗୋଶାଳା ଏବଂ ଦୁଗ୍ଧ ଖମାରାଗୁଡ଼ିକରୁ ବାହାରୁଥିବା ବର୍ଜ୍ୟବସ୍ତୁ ଯେପରି ଯମୁନା ନଦୀକୁ ନ ଯାଏ ତାହାକୁ ରୋକିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଫିଫା ବିଶ୍ୱକପ୍ ଫୁଟବଲରେ ଆଜି ଆମେରିକାର ଆଟ୍ଲାଣ୍ଟାଠାରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଗତଥରର ଚାମ୍ପିୟନ୍ ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ ପରସ୍କରକୁ ଭେଟିବେ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30 ସମୟରେ ଆରମ୍ଭ ହେବ। ଗତକାଲି ଟେକ୍ସାସ୍ଠାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ରେ ସ୍ୱେନ୍ 2-0 ଗୋଲ୍ରେ ଫ୍ରାନ୍ସକୁ ହରାଇ ଫାଇନାଲ୍ରେ ପ୍ରବେଶ କରିଛି। ଆଜି ମ୍ୟାଚ୍ର ବିଜେତା ଆସନ୍ତା 20 ତାରିଖରେ ନ୍ୟୁୟର୍କର ନ୍ୟୁ ଜର୍ସି ଷ୍ଟାଡିୟମ୍ରେ ଫିଫା ବିଶ୍ୱକପ୍ ଫାଇନାଲ୍ରେ ସ୍ୱେନ୍କୁ ଭେଟିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ସେମିକଣ୍ଡକ୍ଟର କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସେମିକନ୍ 2.0କୁ କ୍ୟାବିନେଟ୍ର ଅନୁମୋଦନ। ଖର୍ଚ୍ଚ ହେବ 1,27,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତିର ପ୍ରଥମ ଦିନରେ ଯୁକ୍ତରାଜ୍ୟ ୟୁକେକୁ ରପ୍ତାନୀ ହେଲା 140 ନିୟୁତ ଡଲାର ମୂଲ୍ୟର ସାମଗ୍ରୀ। ଇରାନ୍ ଉପରେ ଆମେରିକା ପକ୍ଷରୁ ନୌସେନା ଅବରୋଧ ପରେ ଉଭୟ ଦେଶ ମଧ୍ୟରେ ଜାରି ରହିଛି ଆକ୍ରମଣ ପ୍ରତିଆକ୍ରମଣ।
এবং

0: ଫିଫା ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲରେ ଆଜି ପରସ୍ପରକୁ ଭେଟିବେ ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ରାୟଗଡ଼ା ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପଭ୍ରଂଶ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ରାୟଗଡ଼ାରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଛି। ବାଣିଜ୍ୟ ପରିବହନ ଇସ୍କାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଯୋଜନାକୁ ଗରିବ ଓ ଅସହାୟଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି। ରାୟଗଡ଼ା ବନଖଣ୍ଡରେ 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ମାଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବିଧାୟକ ଆପାଲ ସ୍ୱାମୀ କାଡ୍ରାକା, ଜନପ୍ରତିନିଧି, ବନ ବିଭାଗ, ଛାତ୍ରଛାତ୍ରୀ ଓ ଏନ୍ସିସି କ୍ୟାଡେଟ୍ମାନେ ବୃକ୍ଷରୋପଣରେ ସାମିଲ ହୋଇଥିଲେ। ରଘୁବାରୀ ସଂରକ୍ଷିତ ଜଙ୍ଗଲରେ ମିଳିତ କମ୍ବିଂ ଅପରେସନ୍ ବେଳେ ମାଓବାଦୀଙ୍କ ଏକ ବଡ଼ ଡମ୍ପରୁ ଷ୍ଟେନ୍ ଗନ୍, ରାଇଫଲ, କଣ୍ଟ୍ରିମେଡ୍ ବନ୍ଧୁକ, ଗୁଳି, ମାଗାଜିନ୍, ଗନ୍ ପାଉଡର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା। ଏ ନେଇ ସୂଚନା ଦେଇଛନ୍ତି ଏସ୍ପି ରାଜ ପ୍ରସାଦ। ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବିଭିନ୍ନ ବିଭାଗ ଓ ୟୁନିସେଫ୍ ପ୍ରତିନିଧିମାନେ ଯୋଗଦେଇ ସଚେତନତା ଉପରେ ଗୁରୁତ୍ୱ ଦେଇଛନ୍ତି। ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଭିଭିଜି ରାମଜି ଯୋଜନାର ଶୁଭାରମ୍ଭ ସହ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ ପାଞ୍ଚଦିନିଆ ପ୍ରଦର୍ଶନୀ ଓ ସେମିନାର ସଫଳତାର ସହ ସମାପ୍ତ ହୋଇଛି। ଉଦ୍ୟୋଗ ଓ ସ୍ୱରୋଜଗାର ପ୍ରୋତ୍ସାହନ ଉପରେ ଏଥିରେ ଆଲୋଚନା କରାଯାଇଛି। ବିଷମ କଟକରେ କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତା ଉପରେ ଆଲୋଚନା କରାଯାଇଛି। ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଣୀ ମନ୍ଦିରର ଦାନହୁଣ୍ଡିରୁ 5 ମାସରେ 1,22,29,623 ଟଙ୍କା, 32 ଗ୍ରାମ ସୁନା, 1 କିଲୋ 300 ଗ୍ରାମ ରୂପା ଓ ବିଦେଶୀ ମୁଦ୍ରା ମିଳିଛି। ଜାତୀୟ ପୋଲିଓ ଟିକାକରଣ ଦିବସ ଅବସରରେ ଜିଲ୍ଲାର 5 ବର୍ଷରୁ କମ୍ ବୟସର 1,11,000ରୁ ଅଧିକ ଶିଶୁଙ୍କୁ ପୋଲିଓ ଟିକା ଦେବା ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 1,032 ବୁଥ, 34 ଟ୍ରାନ୍ଜିଟ୍ ଓ 23 ମୋବାଇଲ୍ ଟିମ୍ ଗଠନ କରାଯାଇଛି। ଆନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରାଚାଲାଣ ବିରୋଧରେ ଜିଲ୍ଲାରେ ସଚେତନତା ଶୋଭାଯାତ୍ରା ଓ ସଭା ଆୟୋଜନ କରାଯାଇଥିବା ବେଳେ ନାଗରିକଙ୍କୁ ନିଶାମୁକ୍ତ ସମାଜ ଗଠନର ଆହ୍ୱାନ ଦିଆଯାଇଛି। ଭାରତ ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ସମସ୍ତ ମତଦାତା ତଥ୍ୟର 100% ଡିଜିଟାଇଜେସନ୍ ସମ୍ପୂର୍ଣ୍ଣ କରି ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। ରାୟଗଡ଼ା ପୌର ପରିଷଦ ପକ୍ଷରୁ ଜନକଲ୍ୟାଣ ମେଳା ଓ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନାଗରିକଙ୍କୁ ବିଭିନ୍ନ ସରକାରୀ ଯୋଜନା ଏବଂ ସେବା ସମ୍ପର୍କରେ ସଚେତନ କରାଯାଇଛି। ଆନ୍ତର୍ଜାତୀୟ ଯୋଗ ଦିବସ ଜିଲ୍ଲାରେ ପାଳିତ ହୋଇଥିବା ବେଳେ କୋଡିଙ୍ଗାମାଳି ବକ୍ସାଇଡ୍ ଖଣିର ଉତ୍ପାଦନ ବୃଦ୍ଧି ପାଇଁ ଜନଶୁଣାଣି ଅନୁଷ୍ଠିତ ହୋଇଛି। ସେହିପରି ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତି ଅଧୀନରେ ରାୟଗଡ଼ାର 81,000ରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ହସ୍ତାନ୍ତର କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ।

0: ପତ୍ର ଚାଷବାସ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଶୁଣିନେବା ବିଜ୍ଞାପନ।
1: ହଁ ଭାଇ କାହାର ଚାଲ ହଉ,
2: ଖରା ପାଣି ପବନ ସବୁ ସମାଧାନ କରତେ ହଉ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହଉ, ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।

0: କରିକିରି ନିଜର ରୋଜଗାରକୁ ମଧ୍ୟ ବଢ଼ାଇ ପାରିବା। ସେହିଭଳି ଜଣେ ଅଭିଜ୍ଞ ଏବଂ ଆଗୁଆ ଚାଷୀ ହେଉଛନ୍ତି ଅଶୋକ କୁମାର ପାଣିଗ୍ରାହୀ, ଯିଏକି ଅବସର ପରେ ନିଜ ଚେଷ୍ଟାରେ ଯେଉଁ ପୈତୃକ ସମ୍ପତ୍ତି ତାଙ୍କର ରହିଥିଲା ବିଲବାଡ଼ି, ସେହି ବିଲରେ ଫଳ ଚାଷ କରିଛନ୍ତି ଏବଂ ବିଭିନ୍ନ ପ୍ରକାରର ପନିପରିବା ଉତ୍ପାଦନ କରି ଫୁଲ ମଧ୍ୟ ଉତ୍ପାଦନ କରୁଛନ୍ତି, ନିଜର ରୋଜଗାରକୁ ବଢ଼ାଇ ପାରିଛନ୍ତି। ଏବଂ ନୂଆ ପିଢ଼ିକୁ, ଯେଉଁମାନେ ଚାହୁଁଛନ୍ତି ଯେ ଆମେ ଚାଷ କରିକିରି ସେଥିରୁ ରୋଜଗାରକ୍ଷମ ହେବା, ସେମାନଙ୍କୁ ମଧ୍ୟ ଦିଗ୍ଦର୍ଶନ ଦେଇପାରିଛନ୍ତି। ଏହା ଆମ ମୟୂରଭଞ୍ଜ ଜିଲ୍ଲା ପାଇଁ ଗୋଟେ ଖୁସିର କଥା। ତେବେ ଆସନ୍ତୁ ତାଙ୍କ ସହିତ ଆଜି ଆମେ କିଛି କଥା ହେବା, ଯେଉଁଟାକି ଗୋଟେ ନୂଆ ଫଳ ସମସ୍ତେ ଜାଣିଗଲେଣି କିନ୍ତୁ ସେଥିରୁ ରୋଜଗାର ମଧ୍ୟ ହେଇପାରୁଛି, ଯାହାର ନାଁ ହେଉଛି ଡ୍ରାଗନ ଫଳ। ଏବଂ ଅନେକ ଏହି ଫଳକୁ ଦେଖିକିରି ଖୁସି ମଧ୍ୟ ହେଉଛନ୍ତି ଯେ ଏତେ ସୁନ୍ଦର ଫଳ ଆମର ଏଇ ମୟୂରଭଞ୍ଜ ଜିଲ୍ଲାରେ ହେଇପାରୁଛି, ଅଶୋକ ପାଣିଗ୍ରାହୀ ନିଜ ଚେଷ୍ଟାରେ ଏସବୁ ତିଆରି କରିଛନ୍ତି। ଆସନ୍ତୁ ତାଙ୍କ ସହିତ କଥା ହେବା। ହଁ ନମସ୍କାର।
1: ଆଜ୍ଞା ନମସ୍କାର।
0: ଅବସର ପରେ ପରେ ଆପଣଙ୍କର କାହିଁକି ଏଇ ଫଳ ଚାଷ କରିବା, ଫୁଲ ଚାଷ କରିବା, ଏ ଦିଗ ପ୍ରତି ବିଶେଷ ମନ ବଳିଲା?
1: ପ୍ରଥମେ ମୁଁ ଆପଣମାନଙ୍କୁ ମୋର ହାର୍ଦ୍ଦିକ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଉଛି। ଆପଣମାନେ ମୋତେ ସୁଯୋଗ ଦେଇଛନ୍ତି, ଆମର ଚାଷୀ ଭାଇମାନେ କିଛି ଯଦି ମୋ କଥାରୁ କିଛି ଅନୁପ୍ରାଣିତ ହେବେ ଏବଂ ପ୍ରେରଣା ପାଇବେ, ମୋ ନିଜ ଅଭିଜ୍ଞତାରୁ କିଛି କଥା କହିବି। ମୋର କିଭଳି ଏଇ ଫଳ ଚାଷ ପାଇଁ ଆଗ୍ରହ ବଢ଼ିଲା ସେ ବିଷୟରେ ମୁଁ କହୁଛି। ଆମ ଘର ପ୍ରକୃତରେ ଗାଁରେ ବାପା ଜଣେ ଶିକ୍ଷାବିତ ଥିଲେ, ସେ ବିଭିନ୍ନ ସ୍କୁଲରେ ହେଡ଼ମାଷ୍ଟର ଥିଲେ। ଆମ ଗାଁରେ ବହୁତ ଜମି ଏବଂ ମୁଁ ଛୁଆଦିନେ ବିଲବାଡ଼ିକୁ ଯାଉଥିଲି, ଗଡ଼ିଆକୁ ଯାଉଥିଲି ଏବଂ ବାପା ମଧ୍ୟ ଯାଉଥିଲେ, ସାଙ୍ଗରେ ଯାଉଥିଲି। ଛୁଆଦିନୁ ବୋଧେ ସେଇ ପ୍ରେରଣା ଗୋଟେ ମୋ ହୃଦୟ ଭିତରେ ଥିଲା ଏବଂ ତାପରେ ଚାକିରିରେ ପଶିଲି। ଚାକିରିରେ ମଧ୍ୟ ମୋ ସ୍ତ୍ରୀଙ୍କର ବି ପ୍ରେରଣା ଫଳରେ ବହୁତ, ଆମ ଘରେ ମଧ୍ୟ ଛାତ ଉପରେ ପଟିକରେ ବାଲକୋନିରେ ବହୁତ ଗଛ ଲତା ମୁଁ ସବୁ ଲଗେଇଛି। ଆମର ବହୁତ ଜମି ଥିଲା ଗାଁରେ। ରିଟାୟାର 2012 ଜୁନ୍ 2012ରେ କଲି ବ୍ୟାଙ୍କ ଚାକିରିରୁ। ତାପରେ ଦେଖିଲି ଗୋଟେ ଜମି ବହୁତ ଅବହେଳିତ, ସେଠି ଧାନ ଚାଷ ମଧ୍ୟ ହୁଏନି, ବହୁତ ପାଣି ଜମା ରୁହେ।
0: ସେଟା କେ ଜାଗାଟା?
1: ସେଟା ହେଉଛି କାମତା, ଯେଉଁଠି ଡ୍ରାଗନ ଚାଷ ହେଇଛି,
0: ମାନେ କୁଳିଅଣାର କାମତା,
1: କୁଳିଅଣାର କାମତା ଗାଁରେ। ଏବଂ ସେଟା ପ୍ରାୟ 2 ଏକର ଜାଗା, ଆଉ ସେଇ ଜାଗାକୁ ମୁଁ ଆସ୍ତେ ଆସ୍ତେ ଡେଭଲପ ମୋର ମନ ବଳେଇଲା ଯେ ମୁଁ ଏଠି ଗୋଟେ ଫଳ ଚାଷ କରିବି। ତେଣୁ ଯେହେତୁ ଖାଲୁଆ ଜମି, ସେଠାରେ ପ୍ରାୟ 1000 ଟ୍ରିପ୍ ମାଟି ପକାଇକି ତାକୁ ସମତଳ କରିକି ତାପରେ ଲ୍ୟାଣ୍ଡ ଡେଭଲପମେଣ୍ଟ ଚାଲିଲା। ତାପରେ ବିଭିନ୍ନ ଉପାୟରେ ଇଣ୍ଡିଆର ବିଭିନ୍ନ ଜାଗାରୁ, ସବୁ ନର୍ସରୀରୁ ମୁଁ ବିଭିନ୍ନ ଫଳ ଗଛ ସବୁ ଆଣିକି ଲଗେଇଲି। ଆପଣ ଯେଉଁ କହୁଛନ୍ତି ଡ୍ରାଗନ ବିଷୟରେ ବି ମୁଁ ପ୍ରକୃତରେ ଜାଣିନଥିଲି, କିନ୍ତୁ ମୁଁ ମୋ ପୁଅଠୁ ଶୁଣି ମୁଁ ସେ ବିଷୟରେ ଜାଣିଲି ଯେ ଓଡ଼ିଶାରେ ହେଇପାରୁଛି। ମୁଁ ହାଇଦ୍ରାବାଦରୁ ଯାଇକି ଡ୍ରାଗନ ଚାରା 1000 ଚାରା ଆଣିକି ଲଗେଇଛି ଏବଂ ବହୁତ ସକ୍ସେସଫୁଲ ହେଇଛି।
0: ଆଚ୍ଛା, ଏଇ ଯେଉଁ ଡ୍ରାଗନ ଗଛ ଆମେ ଦେଖିଛୁ ଯେଉଁ ଆପଣଙ୍କର ବଗିଚାରେ, ତା ସିଜୁ ଗଛ ଭଳିଆ, ତ ଆମ ଅଞ୍ଚଳରେ କ'ଣ ବହୁତ ଆଗରୁ ଏମିତି ଫଳ ହେଉନଥିଲା?
1: ହେଉନଥିଲା, ବହୁ ବର୍ଷ ଆଗରୁ ହେଉନଥିଲା, କିନ୍ତୁ କିଛି ବର୍ଷ ହେଲା କୋରାପୁଟରେ ମଧ୍ୟ ଷ୍ଟାର୍ଟ ହେଲା। ଏଇଟା ଗୋଟେ କ୍ୟାକ୍ଟସ୍ ଜାତୀୟ ଗଛ ଏବଂ ଆର ପାଇଁ ଗୋଟେ ପଥୁରିଆ ଜମିରେ ମଧ୍ୟ ଏଇଟା ହେବ, ଖାଲୁଆ ଜମିରେ ଏଇଟା ଯେଉଁଠି ପାଣି ଜମିରେ ହେବନି, ଏଇଟା ପଥୁରିଆ ଜମିରେ ମଧ୍ୟ ଏଇଟା ଖୁବ୍ ଭଲ ଭାବରେ ହେଇପାରିବ,
0: ଉଚ୍ଚ
1: ଜମିରେ ମଧ୍ୟ ହେଇପାରିବ।
0: ତେବେ ଏଇ ଯେଉଁ ଡ୍ରାଗନର ବର୍ତ୍ତମାନ ଯେଉଁ ଭଳିଆ ପରିସ୍ଥିତି ଅଛି, ଚାରା କେଉଁଠୁ କେଉଁଠୁ ସବୁ ମିଳେ?
1: ଚାରା ଯେଉଁମାନେ ଡ୍ରାଗନ ଫାର୍ମ କରିଛନ୍ତି ସେମାନେ ବି, ମୁଁ ମଧ୍ୟ ନିଜେ 1000 ଚାରା ତିଆରି କରିଛି, ତେଣୁ ଏଟା ଗୋଟେ ଆଉ ଗୋଟେ ଇନକମର ଗୋଟେ ସୋର୍ସ,
0: ମାନେ ଫଳ ବି ବିକିବେ ଆଉ
1: ଚାରା ବି ବିକିବେ। ମୁଁ ଏଟା ମୋତେ ଯେତେବେଳେ ମୁଁ ଆରମ୍ଭ କଲି, ହାଇଦ୍ରାବାଦରୁ ମୋତେ ଆଣିବା ପାଇଁ ପଡ଼ିଥିଲା, ସେଥିରେ ମୋର ଟ୍ରାନ୍ସପୋର୍ଟେସନ ମୋର ଯାଇଥିଲା 25,000 ଟଙ୍କା। ତେଣୁ ବର୍ତ୍ତମାନ ସେଇ ଗଛରୁ ମଧ୍ୟ ମେଚ୍ୟୁର୍ଡ ଯେଉଁ ବ୍ରାଞ୍ଚ ରୁ ମଧ୍ୟ ଡ୍ରାଗନ ଚାରା ହେଇପାରିବ।
0: ଏଇ ଗଛଟି ଦେଖିବା ପାଇଁ ତ ସିଜୁ ଗଛ ଭଳିଆ ଲମ୍ବା, ସିଜୁ ଗଛ ଭଳିଆ, ଆଉ ଏଇଟା କେମିତି କ'ଣ କେବେ ଲଗାଯାଏ, ତାର କେମିତି ଯତ୍ନ?
1: ଏଇ ସାଧାରଣତଃ ଫଳ ଗଛ ଯେକୌଣସି ସମୟରେ ଆମେ ଲଗେଇ ପାରୁ, କିନ୍ତୁ ଏଇଟା ଭଲ ସମୟ ହେଉଛି 8 ନଭେମ୍ବର, ଭଲ ସମୟ, ଶୀତ ଆସୁଥିବ ଭଲ ସେଇ ଶୁଖିଲା ସମୟରେ। ଏଇଟା 9 ମାସରେ ଯଦି ଭଲକି ଯତ୍ନ ନିଆଯାଏ 9 ମାସରେ ଫଳ ଦେବ। ଏବଂ ମୋର ପ୍ରକୃତରେ ମୁଁ ଲଗେଇଥିଲି, ଅକ୍ଟୋବରରେ ଲଗେଇ ନଥିଲି, ମୁଁ ଯେତେବେଳେ 2021 ଜୁଲାଇରେ ଲଗେଇଲି, ମୋ ନେକ୍ସଟ ମେ ଜୁନ୍ ବେଳକୁ ଫ୍ଲାୱାରିଂ ହେଲା, ତାପରେ ଫ୍ରୁଟିଂ ଷ୍ଟାର୍ଟ ହେଲା।
0: ଆଚ୍ଛା, ଆର ଯତ୍ନ କେମିତି କ'ଣ?
1: ଯତ୍ନ ଆମେ ସାଧାରଣତଃ ଜମିକୁ ଯେତେବେଳେ ତିଆରି କରିବୁ, ପଟାଳୀ ଗୋଟେ ଗୋଟେ ଉଚ୍ଚା ପଟାଳୀ ତିଆରି କରିବୁ ଏବଂ ଗଛରୁ ଗଛ ଡିଫରେନ୍ସ ମୁଁ 40 ଡେସିମିଲ୍ ଜାଗାରେ 1000 ଗଛ ଲଗେଇଛି। ଗଛରୁ ଗଛ ଡିଫରେନ୍ସ ହେଉଛି ରଖିଛି ମୁଁ 6 ଫୁଟ୍ ଏବଂ ଧାଡ଼ିକୁ ଧାଡ଼ି ରଖିଛି ଡିଫରେନ୍ସ 8 ଫୁଟ୍। ତେଣୁ ଆମେ ଉଚ୍ଚା ପଟାଳୀ ତିଆରି କରିଛୁ। ଫାର୍ମଟା ହେଉଛି ଅର୍ଗାନିକ ଫାର୍ମ, ମୁଁ ସେଥିରେ କୌଣସି କେମିକାଲ ପ୍ରୟୋଗ କରେ ନାହିଁ, ତେଣୁ ମୋର

ଆମର ଚାଷୀ ଭାଇ ଭଉଣୀମାନେ ଜାଣିଥିବେ ଯେ ଆମର ଯେଉଁ ବାର୍ଷିକ ଚାଷ ଯେଉଁଟାକୁ ଆମେ ବୁଝୁଛେ ତାହା ହେଉଛି ଧାନ ଚାଷ। ଏହି ଧାନ ଚାଷ ସହିତ ଆମେ ଯଦି ଆନୁଷଙ୍ଗିକ ଚାଷ କରିବା ଅର୍ଥାତ୍ ପ୍ରାଣୀ ପାଳନ, ମାଛ ଚାଷ, ଫଳ ଚାଷ କରିବା ତାହେଲେ ନିଶ୍ଚିତ ଭାବରେ ଆମେ ଦୁଇ ପଇସା ଠିକ୍ ଭାବରେ ପାଇପାରିବା ଏବଂ ବର୍ଷ ସାରା ଆମ ବିଲକୁ ଆମେ ଠିକ୍ ଭାବରେ କାମ

0: ଫଳର ଏବଂ ତାର ଗ୍ରୋଥ୍ ଏବଂ ଫଳର ମିଠାସ ଅନ୍ୟ ଫଳ ଅପେକ୍ଷା ଭଲ ଥାଏ ଏବଂ ସେଥିରେ ଆମେ ଏହାର ପ୍ରଣାଳୀ ଲଗେଇବା ପ୍ରଣାଳୀ ହେଉଛି ଆମେ ଏଇ ଗଛଟି ଗୋଟେ ସାପଟ ଦରକାର କରେ
1: ମାନେ ଯେହେତୁ ସପ୍ତପଣି ଗଛ ଭଳିଆ ସୀତା ମାଡ଼ି ଯାଏ
0: ସାପଟ ଭଳିଆ ଦରକାର ପଡ଼େ ତେଣୁ ମୁଁ ସେଥିପାଇଁ ଦେଇଛି କଂକ୍ରିଟର ସିମେଣ୍ଟ ଖୁଣ୍ଟ 7 ଫୁଟ ସେଠୁ 2 ଫୁଟ ଭିତରକୁ ଯିବ 5 ଫୁଟ ଉପରକୁ ରହିବ ଗୋଟିଏ ଗଛ ମୂଳରେ ଆମେ ଖତ ଫତ ଦେଇକି ଲଗେଇଦେଲା ପରେ ସେଥିରେ 4 ଡ୍ରାଗନ ଗଛ ଲଗାଯାଇପାରିବ ତାପରେ ଆମେ ସୂତା ବାନ୍ଧି ବାନ୍ଧି ତାକୁ ଗଛଟିକୁ ଉପରକୁ ନେବୁ ଉପରେ ଆମେ ଗୋଟେ GI ରିଙ୍ଗ ଦେଇଛୁ GI ରିଙ୍ଗ ଉପରେ ଟାୟାର ଦେଇଛୁ ଏବଂ ସେଠି ବ୍ରାଞ୍ଚେସ୍ ବହୁତ ବଢ଼ି ଚାଲେ ଏବଂ ତଳ ବ୍ରାଞ୍ଚ ଗୁଡ଼ିକ କାଟିବା ପାଇଁ ହେବ ଯାହାଫଳରେ ସେ ଉପର ବ୍ରାଞ୍ଚ ଗୁଡ଼ିକ ଷ୍ଟ୍ରେଙ୍ଥ ପାଇବେ ଏବଂ ସେଗାରେ ଫୁଲ ଫଳ ହେବ
1: ଫୁଲଟି ଦେଖିବା ପାଇଁ ତାର
0: ଠିକ୍ ଆମର ପଦ୍ମ ଫୁଲ ଭଳିଆ ଯେପରି ଆମେ ଘରମାନଙ୍କରେ ଆଜିକାଲି ଲଗାଇଲେ ବ୍ରହ୍ମକମଳ ଲଗାଉଛନ୍ତି ଠିକ୍ ସନ୍ଧ୍ୟା ସମୟରେ ସେ ଫୁଟିବା ଆରମ୍ଭ କରିବ ମହମହ ବାସନା ପଦ୍ମ ଫୁଲ ଭଳିଆ ବାସନା ତାର ରେଣୁ ବହୁତ ସୁନ୍ଦର ଏବଂ ଭୋର ଆଗରୁ ସୂର୍ଯ୍ୟଲୋକ ଆଗରୁ ସେ ମଉଳିଯାଏ
1: ମାନେ ରାତିରେ ଫୁଟିକି ରାତିରେ ମଉଳିଯିବ
0: ସେ ଗେଣ୍ଡୁଠାରୁ ଫଳ ହେବ
1: ମାନେ ଗଙ୍ଗଶିଳୀ ଯେମିତି ରାତିରେ ଫୁଟିକିରି ସକାଳକୁ ଝଡ଼ିଯାଏ
0: ଆଜ୍ଞା ଆଜ୍ଞା
1: ତେବେ ଆଉ ତା ଦେହରେ ଭଅଁର ବସିବେ କେମିତି ରାତିରେ ଭଅଁର କିମ୍ବା ମହୁମାଛି
0: ହଁ ନା ସେ ଯେଉଁ ଫୁଲଟି ସକାଳକୁ ଥାଏ ବି ମୁଁ ଦେଖେ ସେଇଠି ସବୁ ବସୁଥାନ୍ତି ତା ଭିତରକୁ ପଶିଯାଆନ୍ତି ସେଠି ମହୁ ଥାଏ ଏବଂ ମୁଁ ଲକ୍ଷ୍ୟ କରିଛି ଏବଂ ସେଇଥିରେ ସେମାନେ ସେଇ ପରାଗ ସଙ୍ଗମ ତ ନିହାତି ଦରକାର ନା ନହେଲେ ଫଳ ପାଇଁ ତେଣୁ ପ୍ରଚୁର ପରିମାଣରେ ମହୁମାଛି ଆଉ ଛୋଟ ଛୋଟ ମହୁମାଛି ଆସିକି ବସନ୍ତି
1: ତାମାନେ
0: ତାପରେ ବି ହଁ
1: ମାନେ ସେ ସକାଳ 9-10 ପର୍ଯ୍ୟନ୍ତ ଠିକ୍ ଥାଏ ନହେଲେ ଝାଉଁଳିକି ପଡ଼ିନଥାଏ
0: ନା ନା ନା ସେ ପୁରା ପାଖୁଡ଼ାଟା ନିମୁଜ ହେଇନଥାଏ
1: ତାହେଲେ ମହୁମାଛି ଭଅଁର ସବୁ ଆସନ୍ତି
0: ଆଜ୍ଞା
1: ଯେତେବେଳେ ଫୁଲ ଫୁଟୁଥାଏ କେମିତି ଲାଗେ
0: ଫୁଲ ଫୁଟୁଥାଏ ତ ମୁଁ ଅପେକ୍ଷା କରିକି ଦେଖେ ମାନେ ଶହ ଶହ ଫୁଲ ଫୁଟିବ ଆଉ ଜହ୍ନରାତିରେ ତାର ଦୃଶ୍ୟ ଆହୁରି ବଢ଼ିଯାଏ ଆଜ୍ଞା
1: 8-9 ବେଳକୁ ତ ଫୁଲ ଆସିଲା
0: ଆଜ୍ଞା
1: ଫୁଲ ଆସିବାର ଫେର କଷି ହେବ ଫଳ ହେବ ସେଇ ସମୟଟା
0: ହଁ ପ୍ରାୟ ସେ ଗୋଟିଏ ଫଳ ହେବା ପାଇଁ 40 ଖଣ୍ଡ ପ୍ରାୟତଃ ନୁହେଁ କିନ୍ତୁ ଏଇ ଫଳ 6 ଧରି ହୁଏ ମୋର ସାଧାରଣତଃ ଜୁନ୍ରେ ଫଳ ଷ୍ଟାର୍ଟ ହୁଏ ମୋର ଏ ବର୍ଷ ମେରେ ଫୁଲ ହୋଇଛି ମୁଁ ଜୁନ୍ରୁ ମୋର ଫ୍ରୁଟିଂ ଷ୍ଟାର୍ଟ ହେଇଗଲାଣି ଅକ୍ଟୋବର ପର୍ଯ୍ୟନ୍ତ ଆମେ ଫଳ ପାଇବୁ
1: ଆଉ ଫଳଟା ପାକଳ ହେଲା ବୋଲି କେମିତି ଜାଣିବେ ତୋଳିବା ସମୟଟା
0: ତୋଳିବା ସମୟ ସେ କଲର୍ ହେଇଆସିବ ମୁଁ ଯେହେତୁ ଗୋଟେ ମୁଁ ଯେଉଁ ଫଳଟା ଭେରାଇଟି ଡ୍ରାଗନର ୱାର୍ଲ୍ଡରେ 150 ଭେରାଇଟି ଆର ଓରିଜିନ୍ ମେକ୍ସିକୋରେ ସବୁଠୁ ବେଶୀ ଡ୍ରାଗନ ଚାଷ ହୁଏ ଭିଏତନାମରେ ଆମ ଇଣ୍ଡିଆରେ ପ୍ରାୟ 3 ଡ୍ରାଗନ ଚାଷ ହୁଏ ମେନ୍ଲି ଏବଂ କିଛି ରେଡ଼୍ର କେତେ ଗୁଡ଼ିଏ ଆମେରିକାନ୍ ବିୟୁଟି ଏପଟେ କେତେଟି ଭେରାଇଟି ଅଛି ଏବଂ ୟେଲୋ ଭେରାଇଟି ମଧ୍ୟ ଅଛି ମୁଁ ଲଗେଇଛି ରେଡ଼୍ ଭେରାଇଟି ଏବଂ ରେଡ଼୍ ଭେରାଇଟି ଯେତେବେଳେ ମେଚ୍ୟୁର୍ ହେବ ସିଏ ଠିକ ଆତ ସାଇଜ୍ରେ ହେଇଯିବ ଏବଂ କଲର୍ ହେବ ରେଡ଼୍ କଲର୍ ଧୀରେ ଧୀରେ ଆସିଯିବ ତାପରେ ଟୋଟାଲି ରେଡ଼୍ ହେଇଯିବ ଟ୍ରାନ୍ସପାରେଣ୍ଟ ଏକଦମ୍ ପୁରା ବହୁତ ପତଳା ଚୋପା ଏବଂ
1: ମାନେ ସପୁରି ଭଳିଆ ଦେଖିବା ପାଇଁ
0: ସପୁରି ଭଳିଆ ଏତେ ବଡ଼ ତ ହୁଏନି ସାଧାରଣତଃ 200-250 ଗ୍ରାମରୁ 500-600 ପର୍ଯ୍ୟନ୍ତ ହୁଏ କିନ୍ତୁ ସେଇ ସପୁରି ଭଳିଆ
1: ଛୋଟିଆ
0: ଛୋଟ ମୁଁ ଓଜନ ପରା ଏତିକି କହୁଛି ପୁରା ପୁରା ଲାଲ ଟହଟ ଏକଦମ୍ ଲାଲ ଫଳଟି
1: ଆପଣଙ୍କର ଏଇ ଯେଉଁ ଡ୍ରାଗନ ଫଳ ସବୁଠୁ କେତେ ଓଜନଦାର ହେଇଛି ଆପଣଙ୍କ ଲଗେଇଲା
0: ମୋ ଫାର୍ମରେ ମୁଁ 600-650 ଗ୍ରାମ ପର୍ଯ୍ୟନ୍ତ ପାଇଛି
1: ଗୋଟେ ଫଳ କେତେ ଦିନ ହେଲାଣି ଏଇ ଡ୍ରାଗନ ଚାଷ କରୁଛନ୍ତି
0: ମୁଁ 2022 ଜାନୁଆରୀରୁ ମୋର ଫାର୍ମ ଆରମ୍ଭ ହେଲା ମୁଁ ଏ ଡ୍ରାଗନ ମୁଁ ପ୍ରଡକ୍ସନ ପାଇଲି 22 ଲଗେଇଲି 23 ମୋର ପ୍ରଡକ୍ସନ ଚାଲିଛି
1: ଆଚ୍ଛା ଏଇ ଯେଉଁ ଡ୍ରାଗନ ଫଳର ଯେଉଁ ତାର ଯତ୍ନଟା ରୋଗ ପୋକ ନିୟନ୍ତ୍ରଣ ପାଇଁ ନା କିଛି ହୁଏନି
0: ହଁ ତାର ସାଧାରଣତଃ ଗଛର ଆମେ ଯଦି ଶୁଖିଲା ଭୂମିରେ ଲଗଉ ତାର ପାଣି ମଧ୍ୟ ଆବଶ୍ୟକତା ବିଶେଷ ହୁଏ ନାହିଁ ଏବଂ ତାର ରୋଗ ସାଧାରଣତଃ ଫଙ୍ଗସ୍ ହୁଏ ଫଙ୍ଗସ୍ର ଯେତେବେଳେ ହେବ ସେଥିପାଇଁ ଆମେ ସାପ ୟୁଜ୍ କରିପାରୁ କିନ୍ତୁ ଫଙ୍ଗସ୍ ହେବା ଷ୍ଟାର୍ଟ କଲେ ଗୋଟେ ପଚିବା ଆରମ୍ଭ କଲେ ସେ ଡାଳଟାକୁ କାଟିକି ଆମେ ଫିଙ୍ଗି ଦେଉ ଏବଂ ସେଟା ଦୂରରେ ଫିଙ୍ଗି ଦେଉ ତାର ମୂଳରୁ କନସିୟସ୍ ହେଇଗଲେ ସଚେତନ ହେଇଗଲେ ସେଟା ବଢ଼ିବନି ମୁଁ ସେଇ ପ୍ରୋବ୍ଲେମ୍ ମୁଁ ମୋ ଫାର୍ମରୁ ମୁଁ ପାଏ ନାହିଁ
1: ତେବେ ବିଶେଷ କରି ମାନେ ଡ୍ରାଗନ ଚାଷରେ କେଉଁ ଦିଗ ପ୍ରତି ଦୃଷ୍ଟି ଦେବା ପାଇଁ ପଡ଼ିଥାଏ
0: ବିଶେଷ କରି ତାର ଗୋଟେ ମାଟିର ଯତ୍ନ ଯେ ଆମେ ଉଚ୍ଚା ଜାଗାରେ ଲଗେଇବା ଯେପରି ପାଣି ଜମି ହେବନି ପ୍ରଥମ କଥା। ଦ୍ୱିତୀୟ କଥା ବିଭିନ୍ନ ପ୍ରକାର ସଜେଷ୍ଟ କରିବି ଯେ ମୁଁ ଦେଶୀ ଗାଈ ଗୋବର ତାପରେ ଗୋଟେ ଲିକ୍ୱିଡ ମେନ୍ୟୁର ତିଆରି ହୁଏ ବେସନ ଗୁଡ଼ ଏବଂ ୱେଷ୍ଟ ଡିକମ୍ପୋଜର ପିଡ଼ିଆ ଏସବୁ ଦେଇକି ଗୋଟେ ଲିକ୍ୱିଡ ମେନ୍ୟୁର ତିଆରି ହୁଏ ସେଟା ଆମେ ପ୍ରୟୋଗ କରିବା। ତା ଛଡ଼ା ଆମ

0: ଦେଶୀ ଗାଈ ଗୋବର ଏବଂ ବ୍ରଏଲର ଖତ, ଛେଳି ଡେଣ୍ଡି, ବର୍ମି କମ୍ପୋଷ୍ଟ ଏସବୁ ଦିଆଯାଏ। ଏସବୁ ଦେଇକି ମାଟିଟା ପ୍ରସ୍ତୁତ ହେଇଗଲେ ଆଉ ବିଶେଷ ଆଉ କିଛି ଆବଶ୍ୟକତା ହୁଏନି, ସେ ଖୁବ୍ ଭଲ ଭାବରେ ଗ୍ରୋ ହବ।
1: ତେବେ ଏଇ ଯୋଉ ଜୈବିକ ଚାଷ କରୁଛନ୍ତି, ଯୋଉ ଆପଣଙ୍କର ଗୋମୂତ୍ର, ଗୋବର, ଛେଳି ନେଣ୍ଡି, କୁକୁଡ଼ା ମଳ ଏସବୁକୁ ଯୋଉ ଦବା ପାଇଁ ଆପଣଙ୍କର ସାର ନ ବ୍ୟବହାର କରିକିରି, କେମିକାଲ ବ୍ୟବହାର ନ କରିକିରି, ଔଷଧ ବ୍ୟବହାର ନ କରିକିରି ପ୍ରାକୃତିକ ଉପାୟରେ ଆପଣ ରୋଗ ପୋକ ନିୟନ୍ତ୍ରଣ କରୁଛନ୍ତି ଏବଂ ଖତ ସାର ବି ଦଉଛନ୍ତି ଖତ ଯୋଉଟା, ଏଇଟା କାହିଁକି ଆପଣଙ୍କ ମନରେ ଆସିଲା ଯେ ମୁଁ କିଛି କେମିକାଲ ଦେବିନି?
0: ମୁଁ ଅନୁଭବ କରିଛି ମୂଳରୁ ସ୍ପିରିଚୁଆଲ ଲାଇନରେ, ମୁଁ ପ୍ରକୃତିକୁ ବହୁତ ଭଲ ପାଏ ଏବଂ ପ୍ରକୃତିର ଯେଉଁଟା ଅରିଜିନାଲ ଜିନିଷଟାକୁ ସେଇଟାକୁ ପାଇବା ପାଇଁ ମୁଁ ଚେଷ୍ଟା କରେ। ମୁଁ ଦେଖିଲି ଯେ ଏଇ କେମିକାଲ ଯେଉଁମାନେ ଫଳ ସବୁ କରୁଛନ୍ତି, ମୁଁ ତାକୁ ପଢ଼ିଛି ବି ଜାଣିଛି ବି, ଏବଂ ସେମାନେ ବିଭିନ୍ନ ସବୁ ସ୍ପ୍ରେ କରନ୍ତି ଯେଉଁଟାକି ସେ ଫଳମାନଙ୍କ ମଧ୍ୟରେ ବିଷ ସ୍ପ୍ରେ କରନ୍ତି, ଗଛରେ ମଧ୍ୟ ସେ ସ୍ପ୍ରେ କରନ୍ତି, ଯାହାର ସେଠି ତାର ରହିଯାଏ, ସେଇଟା ଆମ ଦେହରେ ବହୁତ ଫ୍ୟୁଚରରେ ବହୁତ ରୋଗ ସୃଷ୍ଟି କରେ। ତେଣୁ ମୁଁ ଚାହିଁଲି ନେଚୁରାଲ ୱେରେ ଆକୁ ଭଗବାନ ତ ଦେଇଛନ୍ତି ଏସବୁ ଜିନିଷ ଆମ ମାଟିରେ, ଆମେ ସାଧାରଣତଃ ୟୁରିଆ ଦେଇକି ଆମେ ମାଟିରେ ବନ୍ଧୁ ହେଉଛନ୍ତି ଜିଆ, ଆମେ ଜିଆକୁ ନଷ୍ଟ କରୁଛୁ, ମାଟି ଫାଳ ଫାଳ ହେଇକି ଫାଟି ଯାଉଛି। ତେଣୁ ମୁଁ ଆମ ଫାର୍ମରେ ମୁଁ ବର୍ମି କମ୍ପୋଷ୍ଟ ମଧ୍ୟ ତିଆରି କରେ ଏବଂ ଆମ ଗାଁରେ ଯେହେତୁ ମୁଁ ଚାଷ କରୁଛି ସେଠି ମୁଁ ଦେଶୀ ଗାଈ ଗୋବର ପାଇ ଏବଂ ଛେଳି ନେଣ୍ଡି ପାଇଯାଏ, କୁକୁଡ଼ା ଖତ ପାଇଯାଏ, ତାପରେ ଗୋମୂତ୍ର ମୁଁ ସବୁ ହାଣ୍ଡି ବସେଇଛି ଗୋମୂତ୍ର ପାଏ। ଏସବୁ ଆମର ଯେଉଁମାନେ ଆପ୍ଲାଏ କରିବେ ଠିକ୍ ପ୍ରୋସେସରେ ତାର ରେଜଲ୍ଟ ସେମାନେ ଜାଣିବେ ଏବଂ ତାର ସ୍ୱାଦ ମଧ୍ୟ ସେମାନେ ଜାଣିବେ।
1: ଆପଣଙ୍କର ଯେଉଁ ଚାଷ କରୁଛନ୍ତି ଯେଉଁ ଜାଗାରେ କାମତା କୁଳିଆର, କେମିତି ଯିବା ପାଇଁ ରାସ୍ତା କେମିତି, ସେଠି ଜଣେ ଚାଷୀ ଭାଇ ଜଣେ ଯାଇକିରି ଆପଣଙ୍କଠୁ ଜଣେ ଶିଖିବା ପାଇଁ ଚାହୁଁଛନ୍ତି ବା ଆପଣଙ୍କର ସହଯୋଗ?
0: ଏଥିରେ ମୁଁ ବହୁତ ଖୁସି ହେବି ଏବଂ ମୁଁ ପୂର୍ଣ୍ଣ ଭାବରେ ଗାଇଡ କରିବି ଏବଂ ପ୍ରାକ୍ଟିକାଲି ସେ ମୋ ଫାର୍ମକୁ ଦେଖିବେ ଏବଂ ଯାତାୟାତର ସୁବିଧା ବହୁତ, କାରଣ କୁଳିଅଣା ନ୍ୟାସନାଲ ହାଇୱେରୁ 5 ମିନିଟର ବାଟ, ପକ୍କା ସଡ଼କ ଅଛି ମୋ ଫାର୍ମ ପର୍ଯ୍ୟନ୍ତ, ରୋଡ୍ ସାଇଡ୍ ଫାର୍ମ। ତେଣୁ କୁଳିଅଣା ଛକରୁ ମଧ୍ୟ ସମସ୍ତେ ଜାଣିବେ ଯେ ନନାଙ୍କ ଫାର୍ମ କହିଲେ, ସାଇ ଆନନ୍ଦ ଅର୍ଗାନିକ ଫାର୍ମ କହିଲେ ସମସ୍ତେ କହିପାରିବେ ଏବଂ ସେଠି ମୋର ମୋବାଇଲ ନମ୍ବର ବି ନେଲେ ଖୁବ୍ ଖୁସିରେ ପହଞ୍ଚିପାରିବେ ବାରିପଦାରୁ ମାତ୍ର 16 କିଲୋମିଟର।
1: ତେବେ ଏଇ ଯେଉଁ ଡ୍ରାଗନ ଚାଷ କରୁଛନ୍ତି କେମିତି କ'ଣ ଖର୍ଚ୍ଚ ଆସେ, ମାନେ ଧରନ୍ତୁ ଆପଣ ଯେତିକି ଜାଗାରେ କରିଛନ୍ତି ବର୍ଷେ ପରେ ଫଳ ଆସୁଛି 9 ମାସ ବେଳକୁ ଏବଂ ଏଇ ଫଳ ପରେ ସେ ଗଛକୁ କେମିତି ଫେରେ ରଖିଲେ ଆର ବର୍ଷକୁ ଫଳିବ?
0: ନା, ସେଥିପାଇଁ ମୁଁ ସେଇଟା ବଡ଼ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ, ସେଇଟା 20 ବର୍ଷ ଧରି ଫଳ ଦେବ। ତେଣୁ ଆମେ ସେଥିପାଇଁ ମୁଁ ନିଜ ଖର୍ଚ୍ଚରେ ସିମେଣ୍ଟ କୁଣ୍ଡ ତିଆରି କରିଛି ଏବଂ 20 ବର୍ଷ ଫଳ ଦେବ ଏବଂ ଡ୍ରାଗନ ଗୋଟେ ଭିଟାମିନ ଭରା ଫଳ ଏବଂ ତା ବର୍ତ୍ତମାନ ଚାରିଆଡ଼େ ବହୁତ ଲୋକ ଆଦର କଲେଣି ତାର ତାର ନ୍ୟୁଟ୍ରିଏଣ୍ଟ ଭାଲ୍ୟୁ ପାଇଁ, ତାର ଭିଟାମିନ ସି, ତାପରେ ଆଇରନ୍, ମେଗ୍ନେସିୟମ, ଭିଟାମିନ B1, B2, B3 ଅଛି। ତେଣୁ ଏଇଠି ଗୋଟେ ମୂଲ୍ୟବାନ ଫଳ, ଗୋଟେ ସୁପର ଫ୍ରୁଟ୍। ତେଣୁ ଆମେ ତାର ମୂଳରୁ ଯତ୍ନବାନ ହେବା, ଯେତେ ଗଛର ବୋଲି ଯତ୍ନ ନେବା। ତେଣୁ ତାର ଖର୍ଚ୍ଚ ଆସିବ, ମୁଁ 40 ଡେସିମିଲରେ 35 ଡେସିମିଲ ମୁଁ ଲଗେଇଛି 1000 ଗଛ ଏବଂ ପ୍ରାୟ ମୋର 10 କ୍ୱିଣ୍ଟାଲ ଗତ ବର୍ଷ ହେଇଥିଲା ଏବଂ ଡ୍ରାଗନ ଫଳ ପ୍ରତିବର୍ଷ ବଢ଼ି ବଢ଼ି ଯିବ କାରଣ ତା ବ୍ରାଞ୍ଚେସ୍ ଅଧିକ ହୁଏ। ଆଉ ଗୋଟିଏ ଏକର ମୁଁ ଚାଷୀ ଭାଇମାନଙ୍କୁ କହିବି, ଏକର ପାଇଁ ସେମାନେ 4-5 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଏବଂ ଗୋଟିଏ ଏକରରୁ ସେମାନେ 10 ଲକ୍ଷରୁ 20 ଲକ୍ଷ ଟଙ୍କା ଇନକମ୍ କରିପାରିବେ
1: ବର୍ଷେ ଭିତରେ।
0: ବର୍ଷେ ଭିତରେ
1: ବହୁତ ଖୁସିର କଥା। ତେବେ ଆପଣ ଏଇ ଫଳ ଚାଷ କରିକିରି କେମିତି ଅଛନ୍ତି?
0: ମୁଁ ଏହା ନିଶ୍ଚିତ ଭାବରେ ବହୁତ ଭଗବାନଙ୍କର ଆଶୀର୍ବାଦ, କାରଣ ମୋର ଏଜ୍ 75, ମୁଁ ଏପର୍ଯ୍ୟନ୍ତ ସୁସ୍ଥ ଅଛି ଏବଂ ମାନସିକ ଶାନ୍ତି ପାଉଛି ପ୍ରକୃତି ଭିତରେ ରହି। ମୋ ଫାର୍ମରେ ବହୁତ ଗଛ ସବୁ ତା ଭିତରେ ବୁଡ଼ି ରହି ମୁଁ ନିଜେ ପ୍ରତ୍ୟେକ ଗଛ ପାଖକୁ ଯାଏ ଏବଂ ତାର ଯେଉଁ ଆନନ୍ଦ ଯିଏ ଅନୁଭବ କେବଳ ଜାଣିବ ଏବଂ ମୋ ଦେହଟି ଭଲ ରହିଛି ଭଗବାନଙ୍କର କୃପା, ସେଇଟା ମୋ ପାଇଁ ବଡ଼ ବ୍ଲେସିଂସ ଏବଂ ମୁଁ କିଛି ଭଲ ଜିନିଷ ଲୋକମାନଙ୍କୁ ଦେଇପାରୁଛି ସେଥିରେ ମୋର ଆନନ୍ଦ।
1: ତେବେ ଆପଣଙ୍କର ଫୋନ୍ ନମ୍ବର ଟିକେ କୁହନ୍ତୁ, ଆମର ଯେଉଁ ଚାଷୀ ଭାଇ ଭଉଣୀ ମାନେ ଚାହିଁବେ ଆପଣଙ୍କ ସହିତ ଯୋଗାଯୋଗ କରିପାରିବେ।
0: ମୋର ମୋବାଇଲ ନମ୍ବର ହେଉଛି 9437237584 9437237584।
1: ତେବେ ଘରେ କିଏ କିଏ ସବୁ ଅଛନ୍ତି?
0: ଘରେ ମୋ ସ୍ତ୍ରୀ ଅଛନ୍ତି, ସେ ଜଣେ ଗୃହିଣୀ ଏବଂ ମୋର ପୁଅ ଝିଅ ବେଙ୍ଗାଲୋରରେ ଅଛନ୍ତି, ସେମାନେ ସବୁ ସଫ୍ଟୱେୟାର ଇଞ୍ଜିନିୟର, ପୁଅ ଝିଅ ବୋହୂ ଜ୍ୱାଇଁ ସବୁ।
1: ତେବେ ଆପଣଙ୍କର ଏଇ ମାନେ ପରିଣତି ବୟସରେ ମାଟି ସହିତ କାମ କରିବାର ଯେଉଁ ସୁଯୋଗ ପାଇଛନ୍ତି ସେଇଟା ଆପଣଙ୍କୁ ବୋଧେ ଖୁସି ଦେଉଛି ସବୁଦିନ?
0: ବହୁତ ଖୁସି ଦେଉଛି ଏବଂ ମୁଁ ଆପଣମାନେ ମୋତେ ସୁଯୋଗ ଦେଇଛନ୍ତି କିଛି କହିବା ପାଇଁ, ମୁଁ ଆମର ଯେଉଁମାନେ ଯୁବପିଢ଼ି ମାନଙ୍କୁ ମୁଁ ପାଖରୁ ଚାହିଁବି, ସେମାନେ ନିଜ ଘରେ ଥିବା ଜମି ସବୁ ଅବହେଳା, ବହୁତ ଜମିବାଡ଼ି ଏବଂ ଘର ମଧ୍ୟ ଜାଗା ଅବହେଳିତ ହେଇକି ପଡ଼ିଛି ଏବଂ ସେଥିରେ ସେମାନେ ଏଇ ଅର୍ଗାନିକ ୱେରେ ଯଦି କିଛି କରନ୍ତି ସେଟା ବହୁତ ଭଲ ହବ। ଆମେ ଅର୍ଗାନିକ ୱେରେ ଯେପରି ସବୁ ଗୋଟେ ଯାହା ପରିବା ବି ଲଗାଉ ବି ଫଳ ଚାଷ

0: ଲଗାଉ, ଆମେ ଅର୍ଗାନିକ ୱେରେ ବି କଲେ ବହୁତ ଭଲ ହବ ଏବଂ ନିଜେ ମଧ୍ୟ ଖୁସି କିଛି ଇନକମ କରିପାରିବେ ଏବଂ ନିଜେ ମଧ୍ୟ ଭଲ ଜିନିଷ ଖାଇବେ।
1: ଅଶୋକ କୁମାର ପାଣିଗ୍ରାହୀ, ଆଜି ଆପଣ ନିଜ ଚେଷ୍ଟାରେ ଡ୍ରାଗନ ଫଳ ଚାଷ କରିକି ବେଶ ଖୁସିରେ ଅଛନ୍ତି, ଲାଭବାନ ମଧ୍ୟ ହେଇଛନ୍ତି ଏବଂ ଆମର ଯୁବପିଢ଼ିମାନେ କିଭଳି ଭାବରେ ଏଇ ଫଳ ଚାଷ କରିକି ଜୈବିକ ଉପାୟରେ ଲାଭବାନ ହେଇପାରିବେ ସେ ସମ୍ପର୍କରେ ଅନେକ କିଛି କହିଥିବାରୁ ଆପଣଙ୍କୁ ଆମ ଚାଷବାସ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।

0: ସବୁଦିନ ଭଳି ଆଜି ମଧ୍ୟ କହିବା ଯେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ତା ସମ୍ପର୍କରେ ମତାମତ ଦେଇକି ନିଶ୍ଚିତ ଭାବରେ ଆମକୁ ଚିଠି ଲେଖିବେ, ଆମେ ଡାଏଲଗ୍ କାର୍ଯ୍ୟକ୍ରମରେ ସେ ଚିଠିକୃତ ପଢ଼ିବୁ। ତା ବାଦ ତାଙ୍କର ଯଦି ସମସ୍ୟା କିଛି ଥିବ ବା କିଛି ପ୍ରଶ୍ନ ଥିବ ତାହେଲେ ତାକୁ ବି ଆମେ ଉତ୍ଥାପନ କରିବା, ଏବଂ ଯଦି କୌଣସି ବିଭାଗର ସାହାଯ୍ୟ ତାଙ୍କର ଦରକାର ତାହେଲେ ବି ସେ ବିଭାଗ ସହିତ ଆମେ ସଂଯୋଗୀକରଣର ବ୍ୟବସ୍ଥା ଆମେ କରିବା। ଆମକୁ ଚିଠି ଲେଖିବା ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 7570002 ଜିଲ୍ଲା ମୟୂରଭଞ୍ଜ।
1: ତେବେ କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ପୁଣି ଥରେ ଆଜିର ଶୁଭେଚ୍ଛା ଏବଂ ଧନ୍ୟବାଦ ଜଣାଇକି କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖିବା। ନମସ୍କାର।

ଶୁଣିଲେ ଚାଷବାସ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମଟି ଉପସ୍ଥାପନ କରିଥିଲେ ଶୁଭେନ୍ଦୁ କୁମାର ବେହେରା, ସତ୍ୟାନନ୍ଦ ସେଚପଡ଼ା ଏବଂ ପ୍ରଦୀପ୍ନ କୁମାର ମହାପାତ୍ର। ଶୁଣନ୍ତୁ ଏକ ସୂଚନା। ଶ୍ରୋତାବନ୍ଧୁ, ପ୍ରତ୍ୟେକ ରବିବାର ସକାଳ 8:15ରୁ ସକାଳ 9:00 ପର୍ଯ୍ୟନ୍ତ ପ୍ରଚାରିତ ହେଉଛି କାର୍ଯ୍ୟକ୍ରମ ହେଲୋ ବାରିପଦା। ଏହି କାର୍ଯ୍ୟକ୍ରମର ପୁନଶ୍ଚ ପ୍ରସାରଣ ପ୍ରତ୍ୟେକ ବୁଧବାର ସକାଳ 8:15ରୁ 9:00 ପର୍ଯ୍ୟନ୍ତ ଶୁଣିପାରିବେ। ହେଲୋ ବାରିପଦା କାର୍ଯ୍ୟକ୍ରମରେ ନିଜ ପସନ୍ଦର ଗୀତକୁ ସାମିଲ କରିବାକୁ ଚାହୁଁଥିଲେ ପ୍ରତି ବୁଧବାର ଅପରାହ୍ନ 4:00ରୁ 5:00 ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ଆମର ଟେଲିଫୋନ୍ ନମ୍ବର ହେଉଛି 06792254105। ଆଉ ଥରେ କହି ରଖୁଛୁ ଶ୍ରୋତା ବନ୍ଧୁ, ପ୍ରତ୍ୟେକ ବୁଧବାର ଅପରାହ୍ନ 4:00ରୁ 5:00 ମଧ୍ୟରେ ଟେଲିଫୋନ୍ କରନ୍ତୁ। ଟେଲିଫୋନ୍ ନମ୍ବରଟି ହେଲା 06792254105। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ। ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହ ଶୁଣନ୍ତୁ ଆଲୋଚନା।
1: ଆସନ୍ତା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯାହା ସବୁ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସମ୍ୟକ ସୂଚନା ଦେବା ପାଇଁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ମହାଶୟ। ପ୍ରଥମେ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ, ନମସ୍କାର।
2: ନମସ୍କାର, ଜୟ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ।
1: ଆକାଶବାଣୀର ଶ୍ରୋତା ବନ୍ଧୁମାନଙ୍କୁ ଏଥରର ରଥଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ

0: ତରଫରୁ ଯାହା ସବୁ ବିଶେଷ ପଦକ୍ଷେପ ନିଆଯାଇଛି ନୀତି ନିର୍ଘଣ୍ଟ ଆଉ ଶୃଙ୍ଖଳିତ ଦର୍ଶନ ରଥଟଣା ସେ ସମସ୍ତ ସମ୍ପର୍କରେ ଆପଣ ଟିକେ ସମ୍ୟକ ସୂଚନା ଦିଅନ୍ତୁ।
1: ନିଶ୍ଚିତ ଭାବରେ ପ୍ରଥମେ ଅଲ୍ ଇଣ୍ଡିଆ ରେଡିଓକୁ ଆମେ ଧନ୍ୟବାଦ ଜଣାଉଛୁ। ଆପଣଙ୍କ ଜରିଆରେ ଅଗଣିତ ଜଗନ୍ନାଥ ପ୍ରେମୀ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ପାଖରେ ଆମର ସୂଚନା ଆମେ ପହଞ୍ଚାଇବା ପାଇଁ ଚାହିଁବୁ, ତେଣୁ ଏହି ସୁଯୋଗ ପାଇଁ ଆପଣଙ୍କୁ ଆଉଥରେ ଧନ୍ୟବାଦ। ଚଳିତ ବର୍ଷର ଘୋଷଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଅନେକ ଦିନ ହେଲା ଚାଲିଛି ଏବଂ ସମସ୍ତ ସେବାୟତ ନିଯୋଗ ଏବଂ ଅନ୍ୟାନ୍ୟ ସମସ୍ତ ଅଧିକାରୀ ସୁରକ୍ଷା ପାଇଁ ଆମର ପୁଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ବିଶେଷ କରି ଶ୍ରୀମନ୍ଦିର ପ୍ରଶାସନର ସମସ୍ତ କର୍ମଚାରୀ ଅଧିକାରୀ ଆମେ ସମସ୍ତେ ସେଥିରେ ଲାଗିଛୁ ଏବଂ ମହାପ୍ରଭୁଙ୍କ କୃପାରୁ ଯାହା ବି ନୀତି ନିର୍ଘଣ୍ଟ ହେବା କଥା, ବ୍ୟବସ୍ଥାବଳୀ ହେବା କଥା ତାହା ଇତିମଧ୍ୟରେ ସରିଛି। ଆମେ ଛତିଶା ନିଯୋଗର ବୈଠକ କରି ସେହି ବୈଠକରେ ତାଙ୍କର ପରାମର୍ଶ ଅନୁଯାୟୀ ସେହି ନୀତି ନିର୍ଘଣ୍ଟ ଏବଂ ବ୍ୟବସ୍ଥାବଳୀ ଅନୁମୋଦିତ ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟିର ଯେଉଁ ଉଚ୍ଚସ୍ତରୀୟ ପ୍ରଶାସନିକ କମିଟି ରହିଛି ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ତାହା ମଧ୍ୟ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଏବଂ ସେଥିରେ ବି ଏହି ଯେଉଁ ନୀତି ନିର୍ଘଣ୍ଟ ଏବଂ ବ୍ୟବସ୍ଥାବଳୀ ଗୃହୀତ ହୋଇଛି ଏବଂ ଏହା ପୂର୍ବରୁ ଏବେ ସ୍ନାନଯାତ୍ରା ମଧ୍ୟ ଠିକ୍ ହିସାବରେ ସମାପିତ ହୋଇସାରିଛି। ରଥଯାତ୍ରା ବାହୁଡ଼ା ଯାତ୍ରା ପାଇଁ ଯେଉଁ ନୀତି ନିର୍ଘଣ୍ଟ ହେବା କଥା ଏବଂ ବ୍ୟବସ୍ଥାବଳୀ ହେବା କଥା ତାକୁ ସେଥିରେ ଆମେ ଛତିଶା ନିଯୋଗରେ ଅନୁମୋଦିତ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ମ୍ୟାନେଜିଂ କମିଟିର ଯେଉଁ ଉଚ୍ଚସ୍ତରୀୟ ପ୍ରଶାସନିକ କମିଟି ଅଛି ସେଇଠି ଗୃହୀତ କରିସାରିଛୁ ଏବଂ ସେହି ନିର୍ଘଣ୍ଟ ଅନୁଯାୟୀ ବିଭିନ୍ନ ଦେବନୀତିଗୁଡ଼ିକ ଚାଲିଛି ଏବଂ ଯାହା ବି ବ୍ୟବସ୍ଥାବଳୀ ହୋଇଛି ବିଭିନ୍ନ ସମୟରେ ଯେଉଁ ବିଭିନ୍ନ ନୀତିକାନ୍ତି ଏବେ ହେବ ରଥଯାତ୍ରା ପାଇଁ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା, ନୀଳାଦ୍ରି ବିଜେ ସବୁ ଯାହା ବ୍ୟବସ୍ଥାବଳୀକୁ ସମସ୍ତଙ୍କୁ ମାନିବା ପାଇଁ ଆମେ ସବୁ ନିଯୋଗମାନଙ୍କୁ ଆପଣଙ୍କ ଜରିଆରେ ନିବେଦନ କରୁଛୁ।
0: ତେବେ ରଥଯାତ୍ରା ତାପରେ ବାହୁଡ଼ା ଯାତ୍ରା ପହଣ୍ଡିକୁ ଶୃଙ୍ଖଳିତ କରିବା ପାଇଁ କ'ଣ ସବୁ ବିଶେଷ ବ୍ୟବସ୍ଥା କରାଯାଇଛି?
1: ଘୋଷଯାତ୍ରାର ପହଣ୍ଡି ନୀତି ହେଉଛି ସବୁଠାରୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ନୀତି ଏବଂ ବିଭିନ୍ନ ସମୟରେ ଯେତେବେଳେ ପହଣ୍ଡି ହେଉଛି ଯେମିତିକି ସ୍ନାନ ପୂର୍ଣ୍ଣିମାରେ ପହଣ୍ଡି ହୋଇସାରିଛି ଏବଂ ଏବେ ରଥଯାତ୍ରାରେ ଯେଉଁ ପହଣ୍ଡି ହେବ, ତାପରେ ଆଡ଼ପ ମଣ୍ଡପ ପହଣ୍ଡି ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ବାହୁଡ଼ା ଯାତ୍ରା ପାଇଁ ପହଣ୍ଡି ହେବ ଏବଂ ପରେ ନୀଳାଦ୍ରି ବିଜେରେ ଯେତେବେଳେ ପହଣ୍ଡି ହେବ, ସବୁଯାକ ପହଣ୍ଡି ପାଇଁ ଗୋଟେ ନିର୍ଦ୍ଦିଷ୍ଟ ଭାବରେ ଆମର ବ୍ୟବସ୍ଥାବଳୀ କରାଯାଇଛି। ସମସ୍ତଙ୍କ ପରାମର୍ଶ କ୍ରମେ ସେହି ହିସାବରେ ବ୍ୟବସ୍ଥାବଳୀ କରାଯାଇଛି। ପହଣ୍ଡିରେ କୋଉ ସେବକମାନେ ରହିବେ, କୋଉ ଅଧିକୃତ ସେବକମାନେ ରହିବେ ତା ଉପରେ ଆମେ ତାଲିକା ପ୍ରସ୍ତୁତ କରିଛୁ। ଇତିମଧ୍ୟରେ ସେବା ସମ୍ପୃକ୍ତ ନିଯୋଗମାନଙ୍କ ସାଙ୍ଗରେ ଆମେ ଆଲୋଚନା କରିଛୁ। ବିଶେଷ କରି ରଥଯାତ୍ରାରେ ଆପଣ ଜାଣିଛନ୍ତି ଦୈତାପତି ନିଯୋଗର ବିଶିଷ୍ଟ ଭୂମିକା ରହିଥାଏ, ତାଙ୍କ ସାଙ୍ଗରେ ବି ବିସ୍ତୃତ ଭାବରେ ଆମେ ଆଲୋଚନା କରିଛୁ ଏବଂ ସମସ୍ତ ପାଳିଆ ସେବକ ଏବଂ ସେବା ନିଯୋଗଙ୍କର ପୂର୍ଣ୍ଣ ସହଯୋଗ ଆମେ କାମନା କରିଛୁ। ପହଣ୍ଡି ନୀତି ଠିକ୍ ହିସାବରେ ହେବ ବୋଲି ଆମେ ମହାପ୍ରଭୁଙ୍କର ଅପେକ୍ଷା ଆଶା କରୁଛୁ ଏବଂ ଯେଉଁଦିନ ଶ୍ରୀଗୁଣ୍ଡିଚା ଯାତ୍ରା ଅଛି ଆମର ଯାହା ନୀତି ନିର୍ଘଣ୍ଟ ହୋଇଛି ସେହି ହିସାବରେ ବିଭିନ୍ନ ନୀତି ସରିଲା ପରେ ମଙ୍ଗଳାଳତୀ ଏବଂ ଅନ୍ୟାନ୍ୟ ନୀତି ମଙ୍ଗଳାର୍ପଣ ସରିଗଲା ପରେ ପହଣ୍ଡି ଆରମ୍ଭ 9:30 ବେଳକୁ ହେବ ବୋଲି ଆମେ ମହାପ୍ରଭୁଙ୍କ ଆଶୀର୍ବାଦକୁ କାମନା କରିବୁ ଏବଂ ପହଣ୍ଡି ପାଖାପାଖି 3 ଘଣ୍ଟା ଲାଗିଥାଏ। ପହଣ୍ଡି ଶେଷ ପାଖାପାଖି 12:30 ମଧ୍ୟାହ୍ନରେ ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ମଦନ ମୋହନ ଏବଂ ଶ୍ରୀକୃଷ୍ଣଙ୍କ ବିଜେ ପରେ ଚିତାଲାଗି ଏବଂ ବେଶ ଶେଷ ହେଲା ପରେ ଗଜପତି ମହାରାଜଙ୍କ ଦ୍ୱାରା ଚେହେରା ପହଁରା କାର୍ଯ୍ୟକ୍ରମ ରହିଛି। ପାଖାପାଖି 2:30-3:30 ଭିତରେ ହେବ ଏବଂ ଚାରମାଳ, ଫିଟା, ଘୋଡ଼ା ଓ ସାରଥି ଲାଗିବା ପରେ ରଥଟଣା ଆରମ୍ଭ କାର୍ଯ୍ୟକ୍ରମ ପାଇଁ ଅପରାହ୍ନ 4:00 ନିର୍ଘଣ୍ଟ ରଖାଯାଇଛି। ଆମେ ଆଶା କରୁଛୁ ମହାପ୍ରଭୁଙ୍କ କୃପାରୁ ଯେଉଁ ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି ସେହି ହିସାବରେ ହେବ ବୋଲି ଆମେ ଆଶା ଏବଂ ପ୍ରାର୍ଥନା କରୁଛୁ।
0: ଅନେକ ସମୟରେ ଦେଖାଯାଇଛି ପହଣ୍ଡି ସରିଲା, ରଥଟଣା ଆରମ୍ଭ ହେଲା, କିନ୍ତୁ ରଥ ଉପରେ ସଂଖ୍ୟାଧିକ ସେବାୟତଙ୍କର ଉପସ୍ଥିତି ବେଳେବେଳେ ଦର୍ଶନରେ ଅସୁବିଧା ସୃଷ୍ଟି କରେ ଭକ୍ତଙ୍କ ଗହଣରେ, ସେଥିପାଇଁ କ'ଣ ଏଥର ବ୍ୟବସ୍ଥା କରାଯାଇଛି?
1: ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ କେହି ନ ଆସନ୍ତୁ ସେଟା ଆମେ ସବୁବେଳେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଚାହିଁଛୁ ଏବଂ ଆପଣ ଗୋଟେ ଗୁରୁତ୍ୱପୂର୍ଣ୍ଣ ଏବଂ ଗୋଟେ ସେନ୍ସିଟିଭ ପ୍ରଶ୍ନ କରିଛନ୍ତି। ଯେତେବେଳେ ବି ସୁନାବେଶ ହେଉ କିମ୍ବା ରଥଟଣା ବେଳକୁ ବି ହେଉ, ଯଦି କୌଣସି ସେବକ ମହାପ୍ରଭୁ ଶ୍ରୀଜୀଉମାନଙ୍କ ଆଗରେ ଠିଆ ହେଉଛନ୍ତି, ଭକ୍ତମାନେ ସେଥିରେ ନିରାଶ ହୁଅନ୍ତି ଏବଂ ସେହି କ୍ରମରେ ଆମେ ବ୍ୟବସ୍ଥାବଳୀରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରୁଛୁ ଏବଂ ଆମର ଯେତେବେଳେ ଆଲୋଚନା ହୋଇଛି ଦୈତାପତି ନିଯୋଗ ଏବଂ ଅନ୍ୟାନ୍ୟ ନିଯୋଗ ସାଙ୍ଗରେ ଆମେ ତାଙ୍କୁ ବିନମ୍ର ନିବେଦନ କରୁଛୁ ଯେ କୌଣସି ହିସାବରେ ସେମାନେ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଛିଡ଼ା ହେବେ ନାହିଁ ଏବଂ କୌଣସି ପ୍ରକାର ଅନ୍ତରାୟ ସୃଷ୍ଟି କରିବେ ନାହିଁ। ଆମେ ଆଶା କରିବା ସମସ୍ତେ ଆମର ଯେଉଁ ଏପିଲ ଆମେ କରିଛୁ ସେଥିରେ ସେମାନେ ସହମତି ରଖିବେ ଏବଂ ଯଦି କୌଣସି ପ୍ରକାର ବିଶୃଙ୍ଖଳା କେହି ବି କରନ୍ତି ଆମେ ବିଶୃଙ୍ଖଳକାରୀ ସେବକମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତାଙ୍କୁ କହିଛୁ ଯେ ସେମିତି କିଛି ସିଚୁଏସନ୍ ନ ଆସୁ।
0: ଏ ପହଣ୍ଡି ସମୟରେ ଶ୍ରୀମନ୍ଦିର ମଧ୍ୟରେ ଦର୍ଶନ ପାଇଁ ଯଦି କିଛି ଶ୍ରଦ୍ଧାଳୁ ଚାହାନ୍ତି ଟିକେଟ୍ ବ୍ୟବସ୍ଥା ବା କୌଣସି ଦର୍ଶନ କରିବାର କିଛି ବ୍ୟବସ୍ଥା କରାଯାଇଛି କି ଏଥର ପ୍ରଶାସନ ତରଫରୁ?
1: ପ୍ରତିବର୍ଷ ଭଳି ପହଣ୍ଡି ପାଇଁ ଗୋଟେ ଟିକେଟ୍ କରାଯାଏ, କିନ୍ତୁ ସେଟା ଲିମିଟେଡ୍ ଟିକେଟ୍ ଥାଏ। ଯେଉଁ ଭକ୍ତ କିମ୍ବା ଶ୍ରଦ୍ଧାଳୁ ସେଥିରେ ଭାଗ ନେବା ପାଇଁ ଚାହାନ୍ତି ତାଙ୍କ ପାଇଁ ବିକ୍ରିର ବ୍ୟବସ୍ଥା କରାଯାଏ, କିନ୍ତୁ ଯେହେତୁ ସଂଖ୍ୟାଧିକ ଭକ୍ତ ଚାହିଁବେ ଯିବା ପାଇଁ ତେଣୁ ସେଟା ବହୁତ ଲିମିଟେଡ୍ ନମ୍ବର୍ସରେ ଥାଏ, ତେଣୁ ଯେଉଁମାନେ ଆସିବେ ନିଶ୍ଚିତ ଭାବରେ ସେମାନେ ମହାପ୍ରଭୁଙ୍କ କୃପା ଭିକ୍ଷା ଲାଭ କରିପାରିବେ, କିନ୍ତୁ ଯଦି ବି କେହି ଆସିପାରୁ ନାହାନ୍ତି ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଏବଂ ସିଂହଦ୍ୱାର ଚକଡ଼ାରେ ଏବଂ ଅନ୍ୟାନ୍ୟ ଜାଗାରେ ସୁରକ୍ଷା ଦୃଷ୍ଟିକୋଣରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରଶାସନ ତରଫରୁ ମଧ୍ୟ ବ୍ୟବସ୍ଥିତ ଢଙ୍ଗରେ ଦର୍ଶନ ହେବ ତା ଉପରେ ବ୍ୟବସ୍ଥା କରାଯାଇଛି। ତେଣୁ ଆମେ ସମସ୍ତଙ୍କୁ ଏପିଲ କରିବା ପାଇଁ ଚାହିଁବୁ, ସମସ୍ତେ ଯାହା ବି ବ୍ୟବସ୍ଥାବଳୀ ରହିଛି ବା ପ୍ରଶାସନର ଯାହା କଟକଣା ବି ରହିଛି ତାକୁ ସମସ୍ତେ ମାନି ଚଳିବା। କାରଣ ବହୁତ ଲୋକ ଆଜିକା ଦିନରେ ବାହାରୁ ଗାଡ଼ିରେ ଆସୁଛନ୍ତି, ମୋଟରସାଇକେଲ କିମ୍ବା କାର କିମ୍ବା ବସ୍।

0: ଆସୁଛନ୍ତି, ତେଣୁ କିଛିଟା ଟ୍ରାଫିକ୍ କଟକଣା ବି ରହିବ, ଯାହା ବି କଟକଣା ବା ପୁଲିସ ପ୍ରଶାସନ ହଉ କିମ୍ବା ପ୍ରଶାସନ ତରଫରୁ ଯାହା ବି କିଛି ଆକଟ ରହିବ ତାକୁ ସମସ୍ତେ ମାନିବା ଏବଂ ସ୍ୱଚ୍ଛତା ମଧ୍ୟ ବଜାୟ ରଖିବା। ଯେତେବେଳେ ବି କୌଣସି ଆମର ଏତେ ବଡ଼ ଯାତ୍ରା ହେଉଛି ଆମେ ସହରର ସ୍ୱଚ୍ଛତା ମଧ୍ୟ ବଜାୟ ରଖିବା ଏବଂ କୌଣସି ହିସାବରେ ସୁରକ୍ଷା ଦୃଷ୍ଟିକୋଣରୁ ଯାହା ବି ପରାମର୍ଶ ଦିଆଯାଉଛି, ଯେମିତିକି ମୁଁ ଆପଣଙ୍କୁ ଗୋଟେ ଛୋଟ ଉଦାହରଣ ଦେଇ କହିବି, ଯଦି କୌଣସି ଶ୍ରଦ୍ଧାଳୁ ଭକ୍ତ ଅଛନ୍ତି ରଥଯାତ୍ରାରେ ସାମିଲ ହେବା ପାଇଁ, ସେତେବେଳେ ଆମେ ଗହଣା କିମ୍ବା ପଇସା ଠିକ୍ ହିସାବରେ ରଖିବା, ତେଣୁ ଯଦ୍ୱାରା କି ଆମେ କୌଣସି ଅସାମାଜିକ ତତ୍ତ୍ୱକୁ ସେଥିରେ ସୁଯୋଗ ଦେବା ନାହିଁ, ତା'ର ଫାଇଦା ନେବା। ତେଣୁ ଆପଣଙ୍କ ଜରିଆରେ ଆମେ ସମସ୍ତଙ୍କୁ ଅନୁରୋଧ କରିବୁ, ଯାହା ବି ସରକାରଙ୍କ ତରଫରୁ ବା ପ୍ରଶାସନ ତରଫରୁ ବା ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯାହା ବି ବ୍ୟବସ୍ଥାବଳୀରେ ପରାମର୍ଶ ରହିଛି, ସମସ୍ତେ ତାଙ୍କୁ ମହାପ୍ରଭୁଙ୍କର କୃପା ଭାବି ସମସ୍ତେ ମାନି ଚଳିବା ଏବଂ ଘୋଷଯାତ୍ରାର ସଫଳତା କାମନା କରିବା।
1: ସାର୍, ଏଥର ଆମେ ଦେଖୁଛୁ ଯେ ଗୁଣ୍ଡିଚା ମନ୍ଦିର ଯାହା ପ୍ରଭୁଙ୍କର ଜନ୍ମବେଦୀ ତାହା ଦେହରେ ବହୁତ ନବକଳେବର ହେଉଛି, କିଭଳି ଭାବରେ ସେ ଭକ୍ତଙ୍କୁ ଆଉ ଜଗନ୍ନାଥଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ?
0: ଶ୍ରୀଗୁଣ୍ଡିଚା ମନ୍ଦିର ଆମ ଘୋଷଯାତ୍ରା କାହିଁକି ଆମ ଶ୍ରୀକ୍ଷେତ୍ରର ମହିମା ଏବଂ ଯାହା ବି ତାର ତତ୍ତ୍ୱ ଅଛି ସେଥିରେ ଅଙ୍ଗାଙ୍ଗୀ ଜଡ଼ିତ, ଏବଂ ଶ୍ରୀଗୁଣ୍ଡିଚା ମନ୍ଦିରରେ ହିଁ ହେଉଛି ଆଡ଼ପ ମଣ୍ଡପ ବିଜେ ହେବେ ଠାକୁରମାନେ ଯେତେବେଳେ ଘୋଷଯାତ୍ରା ସମୟରେ, ଏବଂ ତାହା ହେଲା ଶ୍ରୀଜୀଉମାନଙ୍କର ଜନ୍ମବେଦୀ। ଆଡ଼ପ ମଣ୍ଡପରେ ଦର୍ଶନ କରିବା ପାଇଁ ଅନେକ ଶ୍ରଦ୍ଧାଳୁ ଭକ୍ତ ଆସୁଛନ୍ତି, ତାଙ୍କର ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି ପୁରା ସିଂହଦ୍ୱାର ସାମ୍ନାରୁ ଶ୍ରୀଗୁଣ୍ଡିଚା ମନ୍ଦିରର। ଏବଂ ଆପଣଙ୍କୁ ସୂଚନା ନିମନ୍ତେ କହିବି ଯେ ଚଳିତ ବର୍ଷ ଆମେ ଶ୍ରୀଗୁଣ୍ଡିଚା ମନ୍ଦିରର ଯାହା ବି କିଛି ଉନ୍ନତିକରଣ କରିବା କଥା ଆମେ ପରିକଳ୍ପନା କରୁଥିଲେ ତାକୁ ଗତ ବର୍ଷଠାରୁ ଆରମ୍ଭ କରାଯାଇଛି। ଗତ ବର୍ଷ ଘୋଷଯାତ୍ରାର ପୂର୍ବରୁ ଆପଣ ଦେଖିଥିବେ ଯାହା ତାର ପଶ୍ଚିମ ପାର୍ଶ୍ୱ ଅଛି, ତାର ନାକଚଣା ଦ୍ୱାର ହଉ, ସିଂହଦ୍ୱାର ହଉ, ସୂଚନା କେନ୍ଦ୍ର ହଉ, ଅଭ୍ୟର୍ଥନା କେନ୍ଦ୍ର ହଉ, ବାକି ଯାହା ବି ପାରିପାର୍ଶ୍ୱିକ ଉନ୍ନତିକରଣ କରାଯାଇଥିଲା, ଚଳିତ ବର୍ଷ ଆମେ ଆଉ ଟିକେ ତାକୁ ବ୍ୟାପକ କରିଛୁ। ଉତ୍ତର ପାର୍ଶ୍ୱରେ ଯେଉଁ ଗୁମୁଟ ଅଛି, ଯେଉଁ ନୃସିଂହ ମନ୍ଦିର ପାଖରେ, ତାର ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି ଆମ କଳିଙ୍ଗ ସ୍ଥାପତ୍ୟରେ, ଏବଂ ବାକି ତିନୋଟି ପାର୍ଶ୍ୱ ଯେଉଁ ରହିଯାଇଥିଲା ପ୍ରାଚୀରର, ବାହ୍ୟ ପ୍ରାଚୀରର, ତାର ଖଣ୍ଡଲାଇଟ୍ ପ୍ରସ୍ତର ଆଚ୍ଛାଦନ ଏବଂ ମନ୍ଦିର ଭିତରେ ମଧ୍ୟ ଯେଉଁ ଚଟାଣ ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି। ନୂଆ ହିସାବରେ ଆମେ ତାକୁ ପ୍ରସ୍ତର ଚଟାଣଗୁଡ଼ିକ ନୂଆ କରୁଛେ, ଏବଂ ବଲ୍ଲଭ ଘର, ଟୁଣିଆ ମହଲ ଏବଂ ଆଉ ଯେଉଁ ଆମର ଯଶଶାଳାର ଯେଉଁ ଏନ୍ଏକ୍ସି ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନୂଆ କରାଯାଉଛି। ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଆମେ ଯେଉଁ ସେବାୟତ ବନ୍ଧୁମାନେ ଅଛନ୍ତି, ଆମ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଯେଉଁମାନେ ସେବକ ସଦସ୍ୟ ଅଛନ୍ତି ଏବଂ ସେବକ ସମ୍ପୃକ୍ତ ସେବାର ଯେଉଁମାନେ ସେବକମାନେ ଅଛନ୍ତି ତାଙ୍କ ପରାମର୍ଶ ଆମେ ନେଉଛୁ। ଗୁଣ୍ଡିଚା ମନ୍ଦିରର ଯେଉଁ ନାଟମଣ୍ଡପ ଅଛି, ଜଗମୋହନ ଅଞ୍ଚଳ ଅଛି, ତାକୁ ମଧ୍ୟ ବାତାନୁକୂଳିତ କରାଯାଉଛି। ଏଲ୍ଇଡି ସ୍କ୍ରିନ୍ରେ ଆମେ ବିଭିନ୍ନ ସୂଚନା ଦେବା ପାଇଁ କରିଛୁ, ତେଣୁ ଆମେ ଚାହିଁବୁ ସମସ୍ତେ ସେଥିରେ ନିଶ୍ଚିତ ଭାବରେ ଭଲ ଅନୁଭୂତି ନେଇପାରିବେ। ଏବଂ ବାହୁଡ଼ା ଯାତ୍ରା ତା ପୂର୍ବ ଦିନ ଅର୍ଥାତ୍ ନବମୀ ଦିନ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହୋଇଥାଏ, ଏବଂ ସନ୍ଧ୍ୟା ଦର୍ଶନ ପାଇଁ ଆମର ଯେହେତୁ ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଦର୍ଶନ କରନ୍ତି, ସେଇଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଆମେ ତାକୁ କଟକଣା ଲଗାଇଥାଉ, କାରଣ ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ଆମର ନୀତିକାନ୍ତି ଥାଏ, ଏବଂ ସେଇ ନୀତିକାନ୍ତିକୁ ଠିକ୍ ହିସାବରେ କରିବା ପାଇଁ ଯଦ୍ୱାରା କି ପରବର୍ତ୍ତୀ ଦିନର ବାହୁଡ଼ା ଯାତ୍ରା ଠିକ୍ ହିସାବରେ ସମାପିତ ହେବ। ଯାହା ବି ସୂଚନା ଥିବ ଆମେ ଆପଣମାନଙ୍କ ଜରିଆରେ, ଗଣମାଧ୍ୟମ ଜରିଆରେ ଭକ୍ତ ଶ୍ରଦ୍ଧାଳୁମାନଙ୍କ ପାଖରେ ସେହି ସୂଚନା ଦେବୁ, କାରଣ ବାହୁଡ଼ା ଯାତ୍ରା ପରଦିନ ସୁନା ବେଶ ବା ବଡ଼ ଚଢ଼ାଉ ବେଶ ଶ୍ରୀଜୀଉମାନଙ୍କର ହେବ, ଶ୍ରୀହରିଶୟନ ନୀତି ହେବ, ତା ପାଇଁ ଆମକୁ ଆଗତୁରା ନିର୍ଦ୍ଦିଷ୍ଟ ଭାବରେ ବ୍ୟବସ୍ଥା କରିବାକୁ ହୁଏ, ଯଦ୍ୱାରା କି ଭକ୍ତମାନେ ଖୁବ୍ ସୁନ୍ଦର ଭାବରେ ସୁନା ବେଶ ଦର୍ଶନ କରିପାରିବେ।
1: ଗତଥର ଗୋଟିଏ ଦୁର୍ଘଟଣା ଘଟିଥିଲା ଗୁଣ୍ଡିଚା ମନ୍ଦିର ପାଖରେ, ଏସବୁ ବ୍ୟବସ୍ଥା ଭିତରେ ଜନଗହଳିକୁ ନିୟନ୍ତ୍ରଣ କରିବା ଆଉ ତାଙ୍କର ବି ସୁରକ୍ଷାକୁ ଜଗିବା ପାଇଁକା ଏଥରକ କ'ଣ ସବୁ ପ୍ରସ୍ତୁତି କରାଯାଇଛି ଶ୍ରୀମନ୍ଦିର ପ୍ରଶାସନ ଆଉ ଜିଲ୍ଲା ପ୍ରଶାସନ ମିଳିତ ଭାବରେ?
0: ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଅବଗତ ଅଛୁ, ସଚେତନ ଅଛୁ, ଆମେ ସବୁବେଳେ ଚାହିଁବୁ ଯେତେ ବି ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସନ୍ତୁ ସମସ୍ତଙ୍କର ସୁବିଧା ହେଉ, ଦର୍ଶନ ବ୍ୟବସ୍ଥା ଠିକ୍ ହିସାବରେ ହେଉ, ଏବଂ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଯୋଗସୂତ୍ର ରକ୍ଷା କରୁ ଅନ୍ୟାନ୍ୟ ଯେଉଁ ସଂସ୍ଥା ଅଛି ରାଜ୍ୟ ସରକାରଙ୍କର। ଯେମିତି ଆପଣ ଜାଣିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ନୀତିକାନ୍ତି ସମ୍ପାଦନ ପାଇଁ ବିଶେଷ କରି ଆମେ ଦାୟିତ୍ୱ ବହନ କରୁ, କିନ୍ତୁ ଘୋଷଯାତ୍ରା ଯେହେତୁ ଏକ ଏଭଳି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ବା ପର୍ବ ଯେଉଁଥିରେ କି ଲକ୍ଷାଧିକ ଲୋକ ବି ଆସିବେ, ଏବଂ ତା ପାଇଁ ଲକ୍ଷାଧିକ ଆମର ଯେଉଁ ବ୍ୟବସ୍ଥା ଯେଉଁ ଅଛି ସେଥିରେ ସଂଖ୍ୟାଧିକ ଆମର ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନେ ମଧ୍ୟ ସେଥିରେ ନିୟୋଜିତ ହୋଇଥାନ୍ତି, ତେଣୁ କୌଣସି ପ୍ରକାର ଦୁର୍ଘଟଣା ବା ଘଟଣାକୁ ରୋକିବା ପାଇଁ ଯାହା ବି ପ୍ରସ୍ତୁତି କରିବା କଥା ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯୋଗସୂତ୍ର ରକ୍ଷା କରୁଛୁ, କାରଣ ବାହାରେ ଯାହା ବି ଜିଲ୍ଲା ପ୍ରଶାସନ ବା ପୁଲିସ ପ୍ରଶାସନ ବା ଅନ୍ୟାନ୍ୟ ଯେଉଁ ସଂସ୍ଥାଗୁଡ଼ିକ ଅଛନ୍ତି ତାଙ୍କର ବି ଦାୟିତ୍ୱ ରହୁଛି, ତେଣୁ ଆମେ ଯୋଗସୂତ୍ର ରକ୍ଷା କରୁଛୁ ଏବଂ ଆମେ କହିବୁ ଯେ କେଉଁ ସମୟରେ ନୀତିକାନ୍ତି ହେଉଛି, କେଉଁ ସମୟରେ ନୀତି ବହୁଳତା ଅଛି, କେଉଁ ସମୟରେ ଅଧିକ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସିବେ, ସେହି ସୂଚନା ଆମେ ପୁଲିସ ପ୍ରଶାସନକୁ ଦେବୁ, ଜିଲ୍ଲା ପ୍ରଶାସନ ମାଜିଷ୍ଟ୍ରେଟକୁ ଦେବୁ, ଏବଂ ଚଳିତ ବର୍ଷ ଶରଧା ବାଲି ଏବଂ ଯେଉଁ ରଥ ଚକଡ଼ା ଅଛି ସେହି ଭିତରେ ଯେମିତି କି ଯାହା ବି ଅଲଗା ଆନୁଷଙ୍ଗିକ ବ୍ୟବସ୍ଥା କରିବା କଥା ତାର ଆମେ ପ୍ରଶାସନ ସହିତ ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯେଉଁ ସଂସ୍ଥାଗୁଡ଼ିକ ଅଛି ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛୁ। ଆମେ ଆଶା କରିବା, ପ୍ରାର୍ଥନା କରିବା ମହାପ୍ରଭୁଙ୍କୁ ଯେ ଚଳିତ ବର୍ଷର ଘୋଷଯାତ୍ରା ମଧ୍ୟ ଶୃଙ୍ଖଳିତ ଭାବରେ ସମାପନ ହେବ।
1: ଏବେ ଗୋଟେ

0: ମସିହା ହୁଏ ରଥଯାତ୍ରା ସମୟରେ ଆଡ଼ପ ମଣ୍ଡପରେ ମହାପ୍ରସାଦ ସେବନ ପାଇଁ ଆସିଥାନ୍ତି, ଟିକିଏ ତାର ଦର ଗୁଡ଼ିକ ଆକାଶ ଛୁଆଁ ହେଇଯାଏ, ତେଣୁ ଭକ୍ତମାନେ ପାଇବାରୁ ରହିତ ହୁଅନ୍ତି, ଯେ ସେଥିପାଇଁ କିଛି ବ୍ୟବସ୍ଥା କରାଯାଇଛି କି?
1: ଆଡ଼ପ ମଣ୍ଡପରେ ଜନ୍ମବେଦୀରେ ବହୁତ ଲୋକଙ୍କର ଆକାଂକ୍ଷା ଥାଏ ଏବଂ ଆଶା ଥାଏ ଶ୍ରୀଜୀଉମାନଙ୍କ ଦର୍ଶନ କରିବା ପାଇଁ, ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ଆନନ୍ଦ ବଜାରରେ ଯାଇକି ମହାପ୍ରସାଦ ସେବନ କରିବା ପାଇଁ, ଏବଂ ଆମେ ସମ୍ପୃକ୍ତ ସ୍ୱର ମହାସ୍ୱର ନିଯୁବ ଏବଂ ଅନ୍ୟାନ୍ୟ ସେବକମାନଙ୍କୁ ଅନୁରୋଧ କରିଛୁ ବ୍ୟବସ୍ଥିତ ଢଙ୍ଗରେ ତାକୁ ବିକ୍ରିବଟା କରିବା ପାଇଁ, ଏବଂ କୌଣସି ହିସାବରେ କୌଣସି ଶ୍ରଦ୍ଧାଳୁ ବା ଭକ୍ତଙ୍କୁ ଯେମିତି ଅସୁବିଧାରେ ନ ପଡ଼ନ୍ତି ତା ଉପରେ ଦୃଷ୍ଟି ଦେବା ପାଇଁ।
0: ପରବର୍ତ୍ତୀ ପର୍ଯ୍ୟାୟରେ ସୁନାବେଶ, ଅଧରପଣା ନୀତି ଏବଂ ନୀଳାଦ୍ରି ବିଜେ, ଏସବୁକୁ ସୁବ୍ୟବସ୍ଥିତ କରିବା ପାଇଁ ସମସ୍ତ ନିଯୋଗ ଆଉ ସେବକ ଗଣଙ୍କର କିଭଳି ସହାୟତା ଆପଣ ଲୋଡୁଛନ୍ତି?
1: ସମସ୍ତ ନୀତିକାନ୍ତି ବା ଦେବନୀତି ଯାହା ବି ଅଛି, ଆପଣ ଯେମିତି କହିଲେ ବାହୁଡ଼ା ପରେ ସୁନାବେଶ, ଅଧରପଣା, ନୀଳାଦ୍ରି ବିଜେ ଇତ୍ୟାଦି ସହିତ ଅନ୍ୟାନ୍ୟ ଯେତେ ବି ଦେବନୀତି ଅଛି ସବୁଯାକ ଶୃଙ୍ଖଳିତ ଭାବରେ ଏବଂ ବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ଆମେ ଆମ ସ୍ତରରେ ଆମର ନୀତି ପ୍ରଶାସକ ଏବଂ ଅନ୍ୟାନ୍ୟ ପ୍ରଶାସକ ମହୋଦୟଗଣ ଏବଂ ଜିଲ୍ଲାପାଳ ଆମର ଉପମୁଖ୍ୟ ପ୍ରଶାସକଙ୍କ ସ୍ତରରେ ଆମେ ସେବକ ନିଯୋଗମାନଙ୍କ ସହିତ ଇତିମଧ୍ୟରେ ଆଲୋଚନା କରିସାରିଛୁ, ଏବଂ ଯେତେ ବି ପାଳିଆ ସେବକ ଅଛନ୍ତି, ସେବକ ନିଯୋଗ ଅଛନ୍ତି, ସେମାନଙ୍କର ପୂର୍ଣ୍ଣ ସହଯୋଗ ଆମେ କାମନା କରୁଛୁ, ଏବଂ ଆମେ ଆଶା କରିବୁ ବିଗତ ବର୍ଷ ଭଳି ସେମାନେ ତାଙ୍କର ସହଯୋଗର ହାତ ବଢ଼େଇବେ ଏବଂ ଯେତେ ବି ଦେବନୀତି ଅଛି ଠିକ୍ ହିସାବରେ ସମାପିତ ହେବ।
0: ସମସ୍ତ ଭକ୍ତଗଣଙ୍କର ଏବଂ ଯେଉଁମାନେ ସବୁ ପୁରୀ ଆସିବେ ସେ ସମସ୍ତଙ୍କୁ ଆପଣ କ'ଣ ଶେଷ ବାର୍ତ୍ତା ଦେବେ ଏବଂ ଜଗନ୍ନାଥଙ୍କର କିପରି ଆଶିଷ ଭିକ୍ଷା କରିବେ?
1: ମହାପ୍ରଭୁଙ୍କ ନିର୍ଦ୍ଦେଶରେ ସବୁ କାର୍ଯ୍ୟ ସମାପିତ ହୋଇଥାଏ, ଏବଂ ଆମେ ବି ମହାପ୍ରଭୁଙ୍କର କୃପା ଭିକ୍ଷା ଆମେ କରୁଛୁ ଯେ ଚଳିତ ବର୍ଷର ଘୋଷଯାତ୍ରା ସୁଚାରୁ ରୂପେ ସମ୍ପାଦନ ହେଉ। ସମସ୍ତ ଅଗଣିତ ଶ୍ରୋତାମାନଙ୍କୁ ଆମେ ଆପଣଙ୍କ ଜରିଆରେ ଆମେ ତାଙ୍କର ମଙ୍ଗଳ କାମନା କରୁଛୁ, ଏବଂ ମହାପ୍ରଭୁ ସମସ୍ତଙ୍କୁ ସହାୟ ହୁଅନ୍ତୁ ଏବଂ ଚଳିତ ବର୍ଷର ଘୋଷଯାତ୍ରା ଠିକ୍ ହିସାବରେ ସମାପିତ ହେଉ। ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ।
0: ଆପଣଙ୍କର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
2: ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହ ଶୁଣୁଥିଲେ ଆଲୋଚନା। ଉପସ୍ଥାପନାରେ ଥିଲେ ସନ୍ତୋଷ କୁମାର ଲେଙ୍କା, ଏହାକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ।

0: ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ତାରିଖ ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ FM ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ।

0: ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବ ଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରା ବିବରଣୀ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆପଣମାନଙ୍କର ଅନୁରୋଧରେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ର ସମୟ ଖେଳୁଛି ଚକାଭୂଁରି, କଣ୍ଠଦାନ କରିଛନ୍ତି ଅନୁରାଧା ପଟୱାଲ ଏବଂ ଅଭିଜିତ। ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି କୋଳିଅଣା ବ୍ଲକ ବଡ଼ ନୂଆଗାଁରୁ ଗୌରାଙ୍ଗ ଭାରତୀ, ନିରଞ୍ଜନ, ସରୋଜିନୀ, ରାହୁଲ, ପ୍ରତିମା, ଖୁସି,

0: ଉପଭୋକ୍ତାଗଣ ଧ୍ୟାନ ଦିଅନ୍ତୁ, ଆପଣଙ୍କ ବିଜୁଳି ଦେୟ ନିକଟସ୍ଥ ବିଜୁଳି କାର୍ଯ୍ୟାଳୟ ଅଥବା ଅନ୍ଲାଇନ୍ରେ ନିର୍ଦ୍ଧାରିତ ଅବଧି ମଧ୍ୟରେ ପୈଠ କରନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ। ବର୍ତ୍ତମାନ ବିଜୁଳି ବିଲ୍ ଫୋନ୍ ପେ, ପେଟିଏମ୍, ଗୁଗୁଲ୍ ପେ, ଆମାଜନ୍ ପେ, ଏୟାରଟେଲ୍ ମନି, ଆକ୍ସିସ୍ ପେ କିମ୍ବା ମୋବାଇଲ୍ ବ୍ୟାଙ୍କିଙ୍ଗ୍ ପ୍ରଭୃତି ଡିଜିଟାଲ୍ ମାଧ୍ୟମ ଦ୍ୱାରା ପୈଠ କରନ୍ତୁ ଏବଂ 3% ରିହାତି ପାଆନ୍ତୁ। ଆବଶ୍ୟକ ସମୟସୀମା ମଧ୍ୟରେ ଏହି ଦେୟ ପୈଠ କଲେ ଆପଣ 2% ଅତିରିକ୍ତ ରିହାତି ମଧ୍ୟ ପାଇପାରିବେ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା ଟିପିଏନ୍ଓ ଡିଏଲ୍।
1: କାର୍ଯ୍ୟକ୍ରମ ଶେଷରେ କଥାଚିତ୍ର ସାକ୍ଷୀ ରହିମ ଶଙ୍ଖା ସିନ୍ଦୁର କଣ୍ଠଦାନ କରିଛନ୍ତି ସୁବାସ ଦାସ ଏବଂ ତୃପ୍ତି ଦାସ। ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି 17 ୱାର୍ଡ ବାରିପଦାରୁ ସୁଶୀଲ, ଅନୁପମା, ଜଗଦୀଶ, ସନ୍ଦୀପ, ମଧୁସ୍ମିତା।

ଶୁଣିଲେ ଆପଣମାନଙ୍କର ଅନୁରୋଧରେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ ଏବଂ ସୋନାଲି, ଗୀତ ରଚନା କରିଛନ୍ତି ନରେନ୍ଦ୍ର ବେହେରା।

0: ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଯେଠେ ସବୁ ରକମ ସୁବିଧା ମିଳୁଛି
1: କେଠେ ମିଳୁଛି ହେତେ ସୁବିଧା
2: ଜାଣିନ କି ହୋ ବାରିପଦାର ଅତି ପରିଚିତ ଦୋକାନ ପରା
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା ମେନ୍ ଟ୍ରାଫିକ୍ ସ୍କୋୟାର ତିନିକୁଣିଆ ଛକ ବାରିପଦା
1: ତାହେଲେ ଯିବା ନା କି କହୁଛ
2: ଚାଲ
4: ଶେଷରେ ସ୍ୱାମୀ ଅର୍ପଣଙ୍କ ରଚନାରୁ ଗାଇଛନ୍ତି କଣ୍ଠଶିଳ୍ପୀ ବିଭୁ କିଶୋର।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଗୀତ ଅତୀତ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ର କନ୍ୟାଦାନ। କଣ୍ଠଦାନ କରୁଛନ୍ତି ଲତା ମଙ୍ଗେସ୍କର।

ଶୁଣିଲେ ଗୀତାତୀତ କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ନବଦିନାତ୍ମକ ଯାତ୍ରାରେ ବାହାରିବେ ଚତୁର୍ଥ ମୂର୍ତ୍ତି। ଆଉ କିଛି ଘଣ୍ଟାର ଅପେକ୍ଷା ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଗୁଣ୍ଡିଚା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ଦେଶରେ ସେମି କଣ୍ଡକ୍ଟର କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସେମିକନ୍ 2.0କୁ କ୍ୟାବିନେଟ୍ର ଅନୁମୋଦନ। ଖର୍ଚ୍ଚ ହେବ 1,26,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତିର ପ୍ରଥମ ଦିନରେ ଯୁକ୍ତରାଜ୍ୟ ୟୁକେକୁ ରପ୍ତାନୀ ହେଲା 140 ନିୟୁତ ଡଲାର ମୂଲ୍ୟର ସାମଗ୍ରୀ। ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଚଳକୁ ହରିୟାଣାଠାରେ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଇରାନ୍ ଉପରେ ଆମେରିକା ପକ୍ଷରୁ ନୌସେନା ଅବରୋଧ ପରେ ଉଭୟ ଦେଶ ମଧ୍ୟରେ ଜାରି ରହିଛି ଆକ୍ରମଣ ପ୍ରତିଆକ୍ରମଣ। ପାରାଦୀପ ହରିଦାସପୁର ରେଳଲାଇନ୍ ଦୋହରୀକରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜିଠାରୁ ଆରମ୍ଭ ହେଲା ପଞ୍ଜୀକରଣ। ଫିଫା ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲ୍ରେ ଆଉ କିଛି ସମୟ ପରେ ପରସ୍କରକୁ ଭେଟିବେ ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ। ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 11:05 ସମୟରେ।

ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବର୍ଣ୍ଣମଲ୍ଲିକା। ରଚନା ଏବଂ ପ୍ରଯୋଜନା ରମାପଦ ନନ୍ଦ। ସଙ୍ଗୀତ

0: ଏଇ ଉଠ ମା, ସକାଳ ହେଲାଣି ପରା, ଉଠ। ଆରେ ଉଠ ନା, କାମ ଦାମ ସାରିବ ନା ନାହିଁ? କଣ ଅଫିସ ଯିବାକୁ ବାବୁଙ୍କର ଇଚ୍ଛା ନାହିଁ?
1: ନାହିଁ, ମୁଁ ଆଜି ଯିବିନି, ଭୀଷଣ କ୍ଲାନ୍ତ ଲାଗୁଛି। ତମେ ଗଲ, ଟିକେ ଚା ଆଣ, ମୁଁ ଆଉ ଟିକେ ଶୋଇପଡ଼େ।
0: ଗାଡ଼ିରେ ତ ଗଲ, ପୁଣି ଗାଡ଼ିରେ ଆସିଲ, କ୍ଲାନ୍ତ ହେଲେ କେତେବେଳେ ମ?
1: ତମେ ବୁଝିପାରିବନି। ଗଲ ଗଲ, ଚା ଆଣ।
0: ଏଇ ତମେ ପରା କହିଥିଲ କେନ୍ଦୁଝର ଟୁର୍ ରୁ ଫେରିଲେ ବାରିପଦା ଯିବା, ଲୋଧା ଜନଜାତି ସମ୍ପ୍ରଦାୟକୁ ଭେଟିବା।
1: ନା, ବର୍ତ୍ତମାନ ସମ୍ଭବ ନୁହେଁ।
0: ମାନେ ତମେ ପରା କଥା ଦେଇଛ ଶ୍ରୋତା ବନ୍ଧୁ ମାନଙ୍କୁ ଲୋଧା ମାନଙ୍କ ବିଷୟରେ ଶୁଣିବାକୁ?
1: କଣ କରିବି କୁହ, କେନ୍ଦୁଝରରେ ଯୋଉ ବର୍ଷା ଏମିତି କେବେ ବି ଦେଖିନଥିଲେ। ଅହରହ ଦିନ ରାତି ବର୍ଷା ଆଉ ବର୍ଷା, ତେଣୁ ଠିକ ସମୟରେ ଫେରିବା ସମ୍ଭବ ହେଲାନି କି ତମକୁ ସାଙ୍ଗରେ ଧରି ଲୋଧା ସମ୍ପ୍ରଦାୟ ପାଖକୁ ଯାଇ ସେମାନଙ୍କ କାହାଣୀ ଶୁଣିବା ବି ସମ୍ଭବ ହେଲାନି।
0: ନାଇଁ, କଥା ଦେଇଛ ମାନେ ସେଥିରୁ ଓହରି ଯିବା ଅପରାଧ। ଶ୍ରୋତା ବନ୍ଧୁ ମାନେ କଣ ଭାବିବେ କହିଲ?
1: ସେଥିପାଇଁ ତ ମୁଁ ହାତ ଯୋଡି କ୍ଷମା ମାଗି ନଉଛି।
0: ନା, ସେତିକିରେ ହବନି, ଫାଇନ ଫାଇନ ଦବାକୁ ହବ।
1: ମୁଁ ତ ପ୍ରସ୍ତୁତ, ଲୋଧା ମାନଙ୍କ କଥା ଶୁଣେଇ ପାରୁନି ବୋଲି ତା ବଦଳରେ ଶୁଣେଇବି ଜୁଆଙ୍ଗ ମାନଙ୍କ କାହାଣୀ।
0: ଜୁଆଙ୍ଗ, ସେ କଣ?
1: ଜୁଆଙ୍ଗ, ଜୁଆଙ୍ଗ ଶବ୍ଦର ଅର୍ଥ ହେଲା ମଣିଷ। ସେମାନେ ଓଡ଼ିଶା ଛଡ଼ା ଆଉ କୋଉଠି ଦେଖା ଯାଆନ୍ତିନି।
0: ସତେ?
1: ହଁ, ମୋର ଜଣେ ବନ୍ଧୁ କହୁଥିଲେ।
2: ଆଜ୍ଞା, ଜୁଆଙ୍ଗ ଶବ୍ଦର ଅର୍ଥ ହେଉଛି ମଣିଷ। ଓଡ଼ିଶାର ଆମର 62 ଆଦିବାସୀ ଗୋଷ୍ଠୀଙ୍କ ମଧ୍ୟରେ ଜୁଆଙ୍ଗ ହେଉଛନ୍ତି ଅନ୍ୟତମ। ଏହି ଗୋଷ୍ଠୀ ଓଡ଼ିଶା ଛଡ଼ା ଆମର କେଉଁଠି ଦେଖାଯାଆନ୍ତି ନାହିଁ। ବିଶେଷ କରି କେନ୍ଦୁଝର ଜିଲ୍ଲାର ଦୁର୍ଗମ ଗୋନାଶିକା ଅଞ୍ଚଳରେ ଥିବା ଆମର 4 ଜୁଆଙ୍ଗ ପିଢ଼, ଯେଉଁଟାକି ଆମର ସାତଖଣ୍ଡ, ଝାଡ଼ଖଣ୍ଡ, କାଠୁଅ ଆଉ ରେବଣା ପିଢ଼ ଇଲାକାରେ ରହିଥିବା ଆମର ଅନେକ ଗ୍ରାମରେ ଏମାନେ ବସବାସ କରନ୍ତି। ଆଉ କେତେକ ଐତିହାସିକ ଆଉ ସାମାଜିକ କାରଣରୁ ବିଭିନ୍ନ ସମୟରେ ଅନେକ ଜୁଆଙ୍ଗ କେନ୍ଦୁଝର ଜୁଆଙ୍ଗ ପିଢ଼ ଅଞ୍ଚଳରୁ ଚାଲିଯାଇ ଆମର ପଡ଼ୋଶୀ ଢେଙ୍କାନାଳ ଜିଲ୍ଲାର ପାଲହଡ଼ା ଅଞ୍ଚଳରେ ରହୁଛନ୍ତି। ଆଉ କେନ୍ଦୁଝର ଜୁଆଙ୍ଗ ପିଢ଼ର ବାସିନ୍ଦାମାନେ ନିଜକୁ ଥାନିଆ ଅର୍ଥାତ୍ ଅସଲି ଜୁଆଙ୍ଗ, ପାଲହଡ଼ା ଅଞ୍ଚଳର ଭାଇମାନଙ୍କୁ ଭାଗୁଡ଼ିଆ ଅର୍ଥାତ୍ ପଳାତକ ବୋଲି କହି ନିଜର ଶ୍ରେଷ୍ଠତ୍ୱ ଜାହିର କରିଥାନ୍ତି।
0: ଏମାନଙ୍କର ସଂଖ୍ୟା କେତେ ସମ୍ବିତ?
1: 1981 ଜନଗଣନା ଅନୁଯାୟୀ ଏମାନଙ୍କର ସଂଖ୍ୟା ମାତ୍ର 30,875, ଅର୍ଥାତ୍ ମୋଟ ଆଦିବାସୀ ଜନସଂଖ୍ୟାର 0.52%। ହଁ ପରା, ସେମାନେ ଯେ କେତେ ଦୁଃଖ କଷ୍ଟରେ ପାହାଡ଼ ଜଙ୍ଗଲ ଭିତରେ ଅଛନ୍ତି ନ ଦେଖିଲେ ତମେ ବିଶ୍ୱାସ କରିପାରିବନି।
0: ତମେ ତ ନେଲନି ସାଙ୍ଗରେ, ମୁଁ ଟିକେ ଯାଇ ସେମାନଙ୍କୁ ଦେଖିନଥାନ୍ତି, କଥା ହେଇନଥାନ୍ତି।
1: ତମର ତ ଦେହ ଭଲ ନଥିଲା, ତା ଛଡ଼ା ଆମର ତ ଯିବାର ଥିଲା ଲୋଧା ସମ୍ପ୍ରଦାୟ ପାଖକୁ। ହଠାତ୍ ମୋର ଜଣେ ବନ୍ଧୁଙ୍କ ସହ ଦେଖା ହୁଏ କେଉଁଝରରେ। ଚମ୍ପକ କୁମାର ସାହୁ ଜୁଆଙ୍ଗ ମାନଙ୍କ ଉପରେ ଗବେଷଣା କରୁଛନ୍ତି। ମୂଷଳଧାରାରେ ତ ବର୍ଷା ହଉଥାଏ, କୁଆଡ଼େ ଯିବାର ଚାରା ନାହିଁ। ରାତି ପାହି ସକାଳ ହେଲା, କହିଲେ ଚାଲ ଯିବା କୋଡ଼ିପୋଷା ଆଉ ଉପର କଂସ, ଜୁଆଙ୍ଗ ମାନଙ୍କ ଜାଗା। ତାପରେ ଦିହେଁ ବାହାରିଗଲୁ।
3: ବିଶ୍ୱାସ କର ସ୍ୱାତି, ଗଲି ସିନା ତମ କଥା ଭାରି ମନେ ପଡ଼ୁଥାଏ।

0: ଗାଡ଼ି ଯାଇ ପହଞ୍ଚିଲା ଜଙ୍ଗଲ ଭିତରେ ଥିବା ଏକ ଛୋଟ ଡ୍ୟାମ୍ ପାଖରେ। ଚାରିଆଡ଼େ କାନ୍ଥ ପରି ଛିଡ଼ା ହେଇଛି ବିରାଟ ବିରାଟ ପାହାଡ଼, ମଝିରେ ସ୍ୱଚ୍ଛ ଜଳର ହ୍ରଦଟିଏ। ସନ୍ଧ୍ୟା ହେଲେ ଭାଲୁ ହାତୀମାନେ ସେଇ ପାଣି ପାଖକୁ ଗଡ଼ନ୍ତି। ସବୁଆଡ଼ ଶୂନଶାନ, ତାରି ପାଖରେ କୋଡ଼ି ପଶା ଗାଁ। ଚାଲି ଚାଲି ଗଲୁ, ଗାଁ ଭିତରେ ଜଣେ ବୁଢ଼ାଙ୍କ ସାଙ୍ଗରେ ଦେଖା ହୁଏ। ସେ ତାଙ୍କ ଭାଷାରେ କହିଲେ ବୁଝିପାରିଲେନି, ମାଝି ବାବୁଙ୍କୁ ପଚାରିଲେ।
1: ସେ ବୁଢ଼ା ଆମକୁ ସାବଧାନ କରିଦେଉଛନ୍ତି ସନ୍ଧ୍ୟା ପରେ କୁଆଡ଼େ ନ ଯିବାକୁ। ସନ୍ଧ୍ୟା ହେଲେ ତାଙ୍କ ଗାଁରେ ତାଟି କବାଟ ପଡ଼ିଯାଏ, କେହି ବାହାରକୁ ବାହାରନ୍ତେନି। ଭାଲୁ ହାତୀ ଦଳ ଗାଁ ଦାଣ୍ଡରେ ଯିବା ଆସିବା କରନ୍ତି। ବାବୁ ତୁ ସାବଧାନ ର, ଦେଖୁନୁ ହାତୀ କେମିତି ଧକ୍କା ମାରି ଆମ କୁଡ଼ିଆ ଭାଙ୍ଗି ଦେଉଛି। ଆମେ ସବୁ ତା ଭୟରେ ଗଛ ଉପରେ ପାଲା ମାରି ରହୁଛୁ। ହେଇ ଚାହା, ସେ ଗଛ ଉପରକୁ ଚାହା, ଦେଖୁନ ସେ ଗଛ ଉପରକୁ।
0: ସତରେ ସ୍ୱାତି, ବୁଢ଼ା ମୋର ଏକଥା ଶୁଣିଲା ପରେ ମନେ ହେଲା ମୋତେ ଯେମିତି ଗୋଟାଏ ଅଜଣା ଭୟ ମାଡ଼ି ବସୁଛି। ତଥାପି ମନ ଦମ୍ଭ କରି ଆମେ ଚାଲିଲୁ। କୋଡ଼ିପଶା ଗାଁରେ ଯାହାକୁ ଦେଖୁ ସେ ହସୁଥାଏ, ଅଥଚ ମନେ ହେଉଥାଏ ସେମାନଙ୍କ ମନ ଭିତରେ ଆମ ପାଇଁ ଯେପରି ଅଜଣା ଆତଙ୍କ, ଭାଲୁର ହାତୀର, କାରଣ କେହି ନା କେହି ସେମାନଙ୍କ ଦ୍ୱାରା ଆକ୍ରାନ୍ତ।
2: ଏତେ ଭୟଙ୍କର ଜାଗା, ତମେ କଣ କଲ ଯେ?
0: ଭାବୁଥିଲି ତମେ ନ ଆସିଛ ଭଲ ହେଇଛି, ଭାବିଲି ଆହୁରି ଭିତରକୁ ଯିବାକୁ। ସାମ୍ନାରେ ବାରହା ଛାଇ ପାହାଡ଼, ତାର ମଥାନ ତଳକୁ ଆଉ ଏକ ଜୁଆଙ୍ଗ ବସ୍ତି, ଉପର କଂଶ। ପର୍ବତ ଚଢ଼ିବା ଏବଂ ଓହ୍ଲେଇବା ଦୀର୍ଘ 3 ଘଣ୍ଟା ଲାଗେ, ସନ୍ଧ୍ୟା ହେବାକୁ ଆହୁରି 6 ଘଣ୍ଟା ବାକି। ଇଚ୍ଛା ହେଲା ଉପର କଂଶର ଜୁଆଙ୍ଗ ଭାଇ ଭଉଣୀଙ୍କୁ ଟିକେ ସଂଖୁଳି ଆସିବାକୁ। ପାହାଡ଼ ଚଢ଼ିଲୁ, ପଥର ପରେ ପଥର ଗଛ ଲତାକୁ ଆସିଲା କରି। ପାହାଡ଼ ଉପରୁ ଝରଣା କୁଳୁକୁଳୁ ହୋଇ ବହିଯାଉଥାଏ, ତା ସାଙ୍ଗକୁ ପାହାଡ଼ି ଚଢ଼େଇ। ସତରେ ସ୍ୱାତି, ଅଭୁଲା ସେ ସ୍ମୃତି।

0: ଆଦିବାସୀଙ୍କ ପରି?
1: ହଁ, ଯଦିଓ ଆମ ପରି ନୁହେଁ, ଅନ୍ୟ ଆଦିବାସୀ ସମ୍ପ୍ରଦାୟ ସହିତ କିଛିଟା ସାମଞ୍ଜସ୍ୟ ଅଛି, ତଥାପି ବେଶ କିଛି ପ୍ରଭେଦ ଲକ୍ଷ୍ୟ ହୁଏ ସେମାନଙ୍କ ନୀତି ନିୟମରେ। ସେମାନଙ୍କର ମାଟି କୁଡ଼ିଆ ଗୁଡ଼ିକ ବେଶ ଛୋଟ, ପ୍ରାୟ ଏକ କୋଠରୀ ବିଶିଷ୍ଟ। ଘରକୁ ପଶିବାକୁ ଦୁଆରଟିଏ ଛଡ଼ା ଆଉ ଝରକା ନଥାଏ। ଘର ଭିତରେ ସବୁବେଳେ ଅନ୍ଧାରୁଆ।
0: ତାମାନେ ସେ ବାଥୁଡ଼ି ସମ୍ପ୍ରଦାୟ ପରି ନୁହେଁ?
1: ହଁ, ଘର ଭିତରକୁ ତିନି ଭାଗରେ ବିଭକ୍ତ କରାଯାଇଥାଏ। ଡାଲା ଅର୍ଥାତ୍ ଭଣ୍ଡାର ଘର, ଓକ୍ସୁଂ ଅର୍ଥାତ୍ ରୋଷେଇ ଶାଳ, ଏବଂ କେଲାନ ଶୋଇବା ଜାଗା। ଛୋଟ ଛୁଆମାନେ ତ ବାପା ମାଙ୍କ ପାଖରେ ଶୁଅନ୍ତି, କିନ୍ତୁ ଟିକେ ବଡ଼ ହେଇଗଲେ ମଣ୍ଡ ଘରେ ବା ମଜାଙ୍ଗରେ ଯାଇ ଶୁଅନ୍ତି।
0: ସତରେ କି ମଜା କଥା ମ! ଏଇ ତମେ ତାଙ୍କ ବାହାଘର କଥା ପଚାରିଥିଲ ନା?
1: ଓହୋ, ତମ ଝିଅମାନଙ୍କର ଆଉ କିଛି କଥା ନାହିଁ ବୁଝିଲ, ଖାଲି ବାହାଘର କଥା। ହଁ ହଁ, ପଚାରିଥିଲେ, ଆଉ ସେମାନେ ଯାହା କହିଲେ ନା, ହସି ହସି ମୋ ପେଟ ଦରଜ।
0: ଏଇ ମତେ କୁହ ନା ପ୍ଲିଜ।
2: ଆପଣ ବାହା ହେଇଛନ୍ତି?
3: ଆଜ୍ଞା।
2: ଆଚ୍ଛା, ଯେତେବେଳେ ବାହା ହେଲେ ଆପଣ କନ୍ୟା ଆପଣଙ୍କ ଘରକୁ ଆସିଥିବ ନା ଆପଣ କନ୍ୟା ଘରୁ ଯାଇଥିଲେ?
3: ଆଜ୍ଞା, କନ୍ୟା ମୋ ପାଖ ଆସିଲା।
2: କନ୍ୟା ଆପଣ ସବୁ କଣ ଦିଆ ହେଇଥିଲା?
3: ଆଜ୍ଞା, କଣ ସେ କନ୍ୟା ମୂଲ୍ୟ? ସେ ଚାଉଳ ବିଖୁଣ୍ଡି, ଚାଉଳ ପଚେ ଖାଇବା ପାଇଁ ଖୁଣ୍ଡିଏ, ଦାନ ଦୁଇ ଖୁଣ୍ଡି, ବାପୁ ନୁଗା, ମହା ନୁଗା, କକା ନୁଗା, ଭାଇ ନୁଗା, ମାମୁ ନୁଗା,
2: ସବୁ ଦିଆ ହେଇଥିଲା।
3: ଦିଆ ହେଇଥିଲା।
2: ଆଉ କିଛି ଟଙ୍କା ପଇସା?
3: ନାହିଁ ଆଜ୍ଞା, ଟଙ୍କା ପଇସା ପାଞ୍ଚ ଜଣ ପାଞ୍ଚ ଭାଇ ବସିକିରି ସାର୍ ଜୋରି ପକାମ ବୋଲିକି ବାରଟା ଟଙ୍କା ଦଉଛି ଦିଆ ହଉଛି।
2: ଝିଅ ଘରୁ କିଛି ଆସିଥିଲା?
3: ହଁ, ନାଇଁ, ଝିଅ ଘରୁ କିଛି ନାହିଁ।
2: କିଛି ଆସିନ?
3: କିଛି ନାହିଁ।
2: କେତେ ଟଙ୍କା ଖର୍ଚ୍ଚ କଲେ ବାହାଘରରେ?
3: ବାହାଘର ଆଜ୍ଞା ହେଟା କେତେ ଆଉ,
2: ବାହାରେ କ'ଣ ସବୁ ଖାଇବା ହୁଏ ଘରେ ଆପଣ ଗାଁରେ?
3: ହଁ, ଗାଁରେ ଆଜ୍ଞା ସେ ବନ୍ଧୁମାନଙ୍କୁ ଖୋଇତେ ପିଇତେ ଦେଇକିରି
2: କ'ଣ ସବୁ ଖାଇବା ହେଇଥିଲା?
3: ଭାତ ପାଣି ଆଜ୍ଞା, ଭାତ ଡାଲି ଡାଲବା ସବୁ ରନ୍ଧାବଢ଼ା ହେଇକିରି ସେ ବନ୍ଧୁମାନେ ଯେଉଁ ଝିଅ ଆଣି ଚାଡ଼ିଥିଲେ ତାଙ୍କୁ ଆମେ ଖୁଆଇ ପୁଆଇକିରି ପଠେଇଲୁ।
2: ଆପଣ ଗାଁରେ ଫିଷ୍ଟ କରିଥିବେ?
3: ନା ନା ଆଜ୍ଞା, ସେ ବନ୍ଧୁ ଯାଇସାରିଲା ପରେ ହେଠୁ ଚାଉଳ ଦିଆ ହବ, ଖୁଣ୍ଡିଏ ଛେଳି ଗୋଟେ ଦିଆ ହବ ଭାଇମାନଙ୍କୁ, ଭାଇ ଭଉଣୀ ମା ମାଉସୀ
2: ହାଣ୍ଡିଏ
3: ହାଣ୍ଡିଆ ବି ଦିଆହଉଛି, ସେଗା ରୋଷେଇ ହବ, ସମସ୍ତେ ଖାଇବେ।
2: ଆଇ ସାରିଲା ପରେ ଯୋଉଦିନ ବାହା ହେଇଗଲେ ଆପଣଙ୍କ ଘରକୁ କନ୍ୟା ଆପଣଙ୍କ ଆସିଲା?
3: ଆଜ୍ଞା।
2: ସେତେବେଳେ ଆପଣ ବାପା ପାଖରେ ରହିଲେ ନା ଅଲଗା ଘରକୁ ରହିଲେ?
3: ନା ଆଜ୍ଞା, ଏଟା ପଛେ ଆମର ଯଦି ବାହା ହେଇ ସାରିଲା ପରେ ଆଉ ଆସୁ ମଣ୍ଡ ଭାଇମାନଙ୍କ ସାଙ୍ଗରେ ପିଲା ସହିତ ସାଙ୍ଗରେ ଆମେ ଶୋଇପଡ଼ୁ। ଯେତେବେଳେ ଘର ନୂଆ ଘରଟି କରା ହେଇ ନୂଆ ଘର କରି ସାରିକିରି ହେଠୁ ନିପା ଚିନ୍ତା ସୁପ୍ ହେଇଯିବ, ହେଇକିରି ତାଙ୍କୁ ଭାଇମାନଙ୍କୁ କିସ କରୁ, ମୁଁ ଅଲଗା ଶୋଉଛି, ଭାଇମାନେ ମୋର ଘର ଦ୍ୱାର ପାଇଲି, ତୁ ଆଜିଠୁ ଭାଇମାନେ ବିଦା ହଉଛି ବୋଲିକିରି ପିଠା ପୁଟିଆ ଛୁଆ ପତ୍ର ସବୁ ଦେଇକିରି ଭାଇମାନଙ୍କୁ।
2: ଆପଣ ବାହା ହେଇ ସାରିଲା ପରେ ବାପା ପାଖରେ ରହିବେ, ବାପା ମା ପାଖରେ ରହିବେ ନା ଅଲଗା ଘର କରି ରହିବେ?
3: ନା ଆଜ୍ଞା, ଅଲଗା ଘର କରୁନୁ।
2: ଆପଣ ନାଁଟା କଣ କହିଲେ?
3: କୁସୁମ ଜାନ।
2: ଆଚ୍ଛା କୁସୁମ, ଆପଣ ବାହାଘର ହେଲା ବର୍ଷରେ ଯୋଉ ବାହାଘର କୋଉ କୋଉ ମାସରେ ହୁଏ?
3: ଆଜ୍ଞା, ମାଘ ପୋଗୁଣ।
2: କୋଉ ମାସରେ ହୁଏ? ନା
3: ଏ ଚୈତ ମାସରେ ସେ ଆମ ବାହାଘର ବିଲକୁଲ ହଉନି।
2: କାହିଁକି ସେଟା ହୁଏ? ନା
3: ନା ଆଜ୍ଞା, ସେଗା ସେ ଯଦି ଚୈତ ମାସରେ ଯଦି ବାହା ହେମୁ ସେ ରାଣ୍ଡ ହେବେ, ନହେଲେ ଝିଅ ମରିବୁ ନହେଲେ ପୁଅ ମରିବୁ।
2: ଏଇଟା ଗୋଟେ ଅଛି ସତ କଥା? ଏଇଟା
3: ହଉଛି ଆଜ୍ଞା
2: ସତ
3: ସତ ଆଜ୍ଞା
2: ସତ। ଏଇଟା
3: ସତ, ଏଇଟା ଆମେ ପୁରା ବିଲକୁଲ ବାହା ହେମୁ ନାହିଁ ସେ ଚୈତ ମାସରେ, ଝିଅ ବି ଦେମୁ ନାହିଁ, ଝିଅ ବି ଆଣିମୁ ନାହିଁ।
2: ଝିଅ ବାହାହେଲେ ପୁଅ ବାହାହେଲେ ରାଣ୍ଡ ହବ,
3: ନହେଲେ ଝିଅ ମରିବୁ ନହେଲେ ପୁଅ ମରିବୁ। ଆଉ
2: କେତେ ପ୍ରକାର ବାହାଘର ଅଛି?
4: ସେଇ ଗୋଟେ ପ୍ରକାର ଆଜ୍ଞା। ହଁ ନାଇଁ ହେଲାନି ଆଜ୍ଞା, ଦୁଇ ପ୍ରକାର ବାହାଘର।
2: କଣ କଣ ସେଟା?
4: ଆଉ ଗୋଟେ
2: ଗୋଟେ ହଉଛି ଏମିତି ପ୍ରସ୍ତାବ ଦେଇ ବାହାଘର କରିବେ, ଆଉ
4: ଆଗରେ ଯୋଉ ଟଣା ଖଣିଆ ଥିଲା ସେଟା ଆଜ୍ଞା ପାସରେ ଦେଲେ।
2: କଣ ସେଟା?
4: ଏଇଟା ଆଜ୍ଞା ଯୋଉ ଗୋଟେ ଯିବେ ବାଟରେ କିମ୍ବା ବଜାରରେ ଝିଅ ଛୁଆ ଯଦି ଦେଖିଲେ ଯଦି ନାଇଁ ଏଇ ଏଇ ଝିଅଟା ଆମ ପୁଅ ପାଇଁ ନେଇଯିବା ବୋଲି ଆଜ୍ଞା ତାକୁ ଧରିକି ଟେକିକିରି ଗିଞ୍ଜା ଟଣା ହେଇକି ନେଇଯାଉଥିଲେ, ଜବରଦସ୍ତ ନେଇ ଆସୁଥିଲେ।
2: ବାପା କିଛି କହୁନଥିଲେ? ବାପା ମା
4: ତାର ବାପା କିଛି ଆଉ କହୁଥିଲେ ନାହିଁ ନା? ହାତ ଦେଲା ମାନେ ସହିଲା, ତାର ପୋଷିବା ପାଇଁ ତ ନେଉଛି, ସିଏ ମାରିବା ପାଇଁ ନେଉନାହିଁ ତ ବୋଲିକି ଆଜ୍ଞା ସିଏ ବି ଚୁପ୍ ରହିଯାଉଥିଲା। ଆଉ ଯଦି ତାର ଯଦି ପିଲାଟା ମଲା, ଯଦି ବୋଉଟା ରହିଲା, ଯଦି ପିଲା ତା ପିକା ତା ବୈଶିଆ ଯଦି ତାଇ ପାରନ୍ତି ତାକୁ ଆଜ୍ଞା ନେଇକି ଗତେଇ ଦଉ ଆଉ
2: ବାହାର କରିଦିଅନ୍ତୁ।
4: ହଁ, ବାହାର କରିଦିଅନ୍ତୁ।
2: ଆଚ୍ଛା, ଯଦି ଝିଅ ରହିବାକୁ ଚାହିଁବନି ପୁଅ ପାଖରେ?
4: ସେମିତି ହେଲା ଆଜ୍ଞା ନାହିଁ, ଆଉ ତାକୁ ପଚାରିବା ପାଇଁ ହବ, ଏକରେ ଭଉଣୀ ଏକ ଆଉ ସାନ ବୋଉ ତାର ପାଖରେ ତୁ ରହିବୁ ନା ନାହିଁ ବୋଲିକି ପଚାରିବେ, ଯଦି ସିଏ ହଁ କରିବ ତ ତାକୁ ବାହାଘର କରାଯାଏ।
2: ବାହାଘର ପୂର୍ବରୁ ଏଇଟା ପଚରାଯାଏ?
0: ସମ୍ବିତ, ଏଇ ଯାହା ସେମାନେ କହିଲେ ପ୍ରସ୍ତାବିତ ବାହା, ଝିକା ବାହା, ଭଲ ପାଇ ବାହା ଆଉ ବିଧବା ବାହା, ଇଏ ତ ସବୁ ଆଦିବାସୀ ସମ୍ପ୍ରଦାୟର।
1: ଖାଲି ସେତିକି ନୁହେଁ ସ୍ୱାତି, ସେମାନଙ୍କ ବିଭାଗରେ ଗୋଟାଏ ମଜା କଥା ଅଛି।
0: କଣ?
4: ବାଟରେ ଆଜ୍ଞା ସାପ ଦେଖିଲେ ଖରାପ, ଆଉ ତାପରେ ଆଉ ଯଦି ଗାଈ ମଡା ପଡିଥିବ, ଗିରିଦ ପୋଲ ଯୋଉ ଆଜ୍ଞା ଗିଧଣୀ ପୋଲ ଯଦି ଖାଉଥିବେ ସେଟା ଆଜ୍ଞା ଭଲ, ସେଟା ଝିଅ ପୁଅ ବହୁତ ଗଦା ଗଦା ହେଇଯାଆନ୍ତି। ଗୁଣ୍ଡରେ ଯଦି ଆଜ୍ଞା ବିଡ଼ା ଗୁଣ୍ଡରେ ଯଦି ପାଆନ୍ତି ଗଲାବେଳେ ଏ ଯୋଉ ଆଜ୍ଞା ସରିଆ ଗୁଣ୍ଡରେ,
2: ଆଚ୍ଛା ଆଚ୍ଛା ଆଚ୍ଛା,
4: ଆଉ ସେଇଟା ବିଡ଼ା ଗୁଣ୍ଡରେ ସରିଆ ଗୁଣ୍ଡରେ ଯଦି ବିଡ଼ା ଗୁଣ୍ଡରେ ପାଉଁ ବାଟରେ ଡାଣ୍ଡିଆ ଗଲାମାନଙ୍କୁ ସେଟା ବି ଆଜ୍ଞା ଗୋଟେ ବଲ୍, ସେଟା କେମିତି ଯେମିତି ବିଡ଼ା ଗୁଣ୍ଡରେ ଥାନ୍ତି ସେଭଳି ଆଜ୍ଞା ଛୁଆପିଲା।

0: ସମ୍ବିତ, ନୂଆ ଘରଟିଏ ତିଆରି କଲେ ଜଙ୍ଗ ମାନେ କେମିତି ପୂଜାପୂଜି କରନ୍ତି କହିଲନି ତ?
1: କହିଲି ପରା,
0: କେତେବେଳେ କହିଲ ଯେ? ଘର କଥା କହିବାକୁ ଯାଇ କୋଠରୀ ମଜାଂ ତାପରେ ବାହା, କୋଉଠି କହିଲ ଶୁଣି?
1: ଓହୋ, ସରି ସରି ସରି ମ୍ୟାଡାମ, ଭେରି ଭେରି ସରି।
2: ଯେତେବେଳେ ନୂଆ ଘରଟିଏ ତିଆରି କରନ୍ତି,
3: ତାଙ୍କର ଗୋଟେ ଗାତ ଖୋଳିକିରି ସେ ଖୁଣ୍ଟ ଗୋଟେ ଗାଡ଼ନ୍ତି, ତାପରେ ସେ ଖୁଣ୍ଟ ଉପରେ ଆମ୍ବ ପତ୍ର ସାତଟା ବାନ୍ଧି
2: ଦିଅନ୍ତି,
3: ରୁହନ୍ତି। ତାପରେ ପରେ ତାଙ୍କର ଯେତେବେଳେ ସୁବିଧା ହୁଏ ସେତେବେଳେ ଘରଟା ତିଆରି କରନ୍ତି
2: ଆଉ।
3: ସେଇଠି ସେମାନେ ଘର ସବୁ କରିଦେଇକିରି ଗୋଟେ ନୂଆ ହାଣ୍ଡି କରିବେ, ତାପରେ ତାଙ୍କର ବୁଢ଼ି ରୋଷେଇ କରିକି ସେଇଠି ପୂଜା କରିବେ, ତାପରେ ସେମାନେ ସେଇଠି ରହିବେ।
4: ପ୍ରଥମେ ଘର ତିଆରି ହେଲେ ରୋଷେଇଟା ହବ, ସେଠି ରୋଷେଇ ପୂଜା ହବ, ପୂଜା ହେଇସାରିଲା ପରେ
3: ପିତୃଦେବ ମାନଙ୍କୁ ସେଠି।
4: ଆଚ୍ଛା, ପିତୃଦେବ ମାନେ କଣ ସବୁ ଭୋଗ ଦିଅନ୍ତି?
2: ମଦ, ଭାତ,
4: ଭାତ ମଦ ଆଉ କିଛି ନାହିଁ?
2: ନାଇଁ, ଏତିକି।
4: ଯେତେବେଳେ ଆପଣଙ୍କର ନୂଆ କିଛି ଫଳ ହେଲା, ଗଛରେ ଫଳ ହେଲା, ମକା ହେଲା,
2: ମକା
4: ଧାନ ହେଲା,
2: ମକା କାକୁଡ଼ି ବୋଇତାଳୁ ଧାନ, ସେଠି ସାଡ଼ର ପୂଜା କରେ ମୁଁ, ସାଡ଼ ବଦା ପୂଜା କରେ ମୁଁ, ଧାନ କାଟେ ମୁଁ, ପିତୃମାନ ନୂଆ ଭାତ କରିଦେବ, ବୁଢ଼ୀ ଭାତ ରାନ୍ଧିବ, ପିତୃମାନ ଭାତ କରେ।
4: ଆଚ୍ଛା, ପିତୃଙ୍କୁ ଯେତେବେଳେ ଦିଅ ପୂଜା କର, କଣ କୁହ ତାଙ୍କୁ?
2: ଏ ଭାଇ, ଏ ବା, ଏ ଆତି, ଦାଦି, କକା, ବା, ପିତୃମାନେ ଆଜି ମଦ ଆଜି ବସିଛି, ନୂଆ ଭାତ ଦଉଛୁ, ମକା ଦଉଛୁ, କାକୁଳ ଦଉଛୁ, ସବୁ କଥା ଭାତ ଫଇତ ତୋରକୁ ମଦ ଦେମୁ, ସେ ସେବା ଖାଇମୁ, ଭାତ ଖାଇମୁ।
4: ସେମାନେ ଖାଆନ୍ତି
2: ଭାତଟା? କଣ ଏମାନେ ହେବ
4: ନା ସାର, ଖାଆନ୍ତି କି?
2: ପାଇଛନ୍ତି,
4: ପାଇଛନ୍ତି। କେମିତି ଜାଣିଲ?
2: ଭାତଟା କଣ ଏମାନେ ହେବ, କାକର ହେବ, ଏଡ଼ି ପତ୍ର
3: ସବୁ ପତ୍ର ସିଆଡ଼ି ସାତଟା କରିକି ସେଠି ପୂଜା କରିକି ତା ରଖିବେ, ତା ଥଣ୍ଡା ହେଲା ମାନେ ଜାଣିବେ ଯେ ମାନେ
2: ପାଇଛନ୍ତି,
3: ପାଇଛନ୍ତି ଭୋଗ।

0: ତାପରେ ଆମେ ପାହାଡ଼ ଉପରୁ ଓହ୍ଲାଇଲୁ। ସନ୍ଧ୍ୟା ହେବାକୁ ମାତ୍ର ଥାଏ ଗୋଟାଏ ଘଣ୍ଟା ବାକି, ଭୟ ଲାଗୁଥାଏ ସନ୍ଧ୍ୟା ପୂର୍ବରୁ ତଳେ ନ ପହଞ୍ଚି ପାରିଲେ କାଳେ କିଛି ଅଘଟଣ ଘଟିଯିବ, ହାତରେ ଠେଙ୍ଗାଟିଏ ଧରି ଓହ୍ଲାଉଥାଏ।
1: ତମେ ଏତେ ରିସ୍କ କାହିଁକି ନଉଥିଲ ଯେ? ଅଦ୍ଭୁତ ତମେ।
0: ସବୁ କାମରେ ରିସ୍କ ନେବାର ଗୋଟାଏ ଆନନ୍ଦ ଥାଏ ସ୍ୱାତି। ବାରା ଛାଇ ପାହାଡ଼ ତଳେ ପହଞ୍ଚିଲା ବେଳକୁ ପୁରା ଅନ୍ଧାର। କୋଡ଼ିପୋଷା ଗାଁରେ ଅନ୍ୟାନ୍ୟ ଯୁବାଙ୍ଗ ଭାଇମାନେ ଆତଙ୍କିତ ଅବସ୍ଥାରେ ଆମକୁ ଅପେକ୍ଷା କରିଥାନ୍ତି। ଆମକୁ ଦେଖି ଶାନ୍ତିରେ ନିଶ୍ୱାସ ମାରିଲେ। ମନ ଭିତରେ ଥାଏ ଆହୁରି ଅନେକ ପ୍ରଶ୍ନ, ପିଲା ଜନ୍ମ ହେଲେ କଣ ହୁଏ?
2: ଦାଇମାନେ ସବୁ ତାଙ୍କର ବ୍ୟବସ୍ଥା କରନ୍ତି, କରିସାରିଲା ପରେ ତାଙ୍କର ଉତିଆରି ସରିଲା ପରେ ନାମକରଣ କରାଯାଏ।
3: କେମିତି କରାଯାଏ?
2: ସେଇଟା ପିତୃପିତା ମାନେ ବସନ୍ତି, ବଡ଼ ବଡ଼ ଆମର ଲୋକମାନେ, ଯିଏ ଆମର ଗାଁ ଲୋକ, ସେମାନେ କୁହନ୍ତି, ଯେ ନେଇ କୁହନ୍ତି ଯେ ଆମର ଏଇ ଲୋକ ଆସିଛନ୍ତି, କିଏ ଆସିଛନ୍ତି, ହଁ ତାଙ୍କର ନାଁ, ସିଏ ଆସି କିଏ ଆସି, ସେସବୁ ହଳଦୀ ପାଣିରେ ପକେଇକିରି ସେମାନେ କହିବେ, ହଁ ଏଇ ତାଙ୍କର ନାଁଟା ଆମେ ଡାକିବା, ତାଙ୍କର ନାଁଟା ଆମେ ଡାକିବା, ପ୍ରକୃତରେ ସିଏ ଆସିଛି ଆଉ।
3: ଆଚ୍ଛା,
2: ତେଣୁ ତାଙ୍କର ନାମଟା
3: ଦିଆଯାଏ। ଯେତେବେଳେ ମଣିଷ ମରିଯାଏ ସେତେବେଳେ କ'ଣ ସବୁ ହୁଏ?
2: ଯେତେବେଳେ ମଣିଷ ମରିଯିବ ସେତେବେଳକୁ
3: ଆପଣ ପୋଡ଼ି ଦିଅନ୍ତି ନା ପୋତି ଦିଅନ୍ତି?
2: ଆମେ ପୋଡ଼ିଦେଉ।
3: ପୋଡ଼ିଦେଲେ ଆପଣଙ୍କର ନିଆଁଟା କେଉଁଠି ନିଅନ୍ତି ଆପଣ? ଯେଉଁ
2: ନିଆଁଟା ଯେଉଁ ଘରେ ମରିଯାଇଥିବ ସେଇ ଘରେ ନିଆଁ ଧରିକି ଯାଉ।
3: ଆଚ୍ଛା, ଆପଣଙ୍କ ଘରେ ଯଦି ଏଥର ପୂଜାପତ୍ର କିଛି ହୁଏ, କୌଣସି ଲୋକକୁ ଦେହ ଖରାପ ହେଲା, ଆପଣ ଡାକ୍ତର ପାଖକୁ ଯାଆନ୍ତି ନା ଆପଣ ପୂଜାପୂଜି କରି ଭଲ କରିଦିଅନ୍ତି?
2: ନାଇଁ, ଆମେ ପୂଜାପତ୍ର କରିକି ବି ଇଏ କରୁ।
3: କ'ଣ ପୂଜା କରନ୍ତି?
2: ପୂଜାପତ୍ର ଏଇ ଦେବାଦେବୀମାନଙ୍କୁ ମାନସିକ କରୁ।
3: ଆପଣ ଦେବତା କାହାକୁ ପୂଜା କରନ୍ତି?
2: ଆମେ ଏଇ ପର୍ବତ ଦେବୀ, ମା ତାରିଣୀ, ଦୁର୍ଗତିନାଶିନୀ, ଦୁର୍ଗା, ରଣଚଣ୍ଡୀ, କାଳୀମାନଙ୍କୁ ଆମେ ସ୍ମରଣା କରୁ।
3: ନା, ତାପରେ ଜୁଆଙ୍ଗ ଜାତିର,
2: ଆମ ଜୁଆଙ୍ଗ ଜାତିର ସେଇ ଦେବୀ ଆଉ
3: କିଏ କିଏ ସେ
2: ଦୁର୍ଗା ଦେବୀ, ପାହାଡ଼ ପର୍ବତର ବନ ଦୁର୍ଗା, ଏମାନଙ୍କୁ ଆମେ ପୂଜା କରୁ। ପୂଜା କରିକିରି ତାଙ୍କୁ ପାଣି ଦେଲା ମାନେ ସେ ବି ଶାନ୍ତି ହେଇଯାଏ।
3: ବହୁତ ସାର, ଯେତେବେଳେ ପୂଜା ହୁଏ ଧର୍ମ ଠାକୁରଙ୍କୁ ପୂଜା କର, ସାର୍ କେମିତି କ'ଣ ମନ୍ତ୍ର ପାଇଁ ପୂଜା କର କୁହ?
4: ହଁ
3: କୁହ।
4: ଆଇ ଆଜି ଶାରଦ ପୂଜା କେବେ କେବେ? ଆଜି ଗାରାମ ଠାକୁର ତେ ଆଇ ତାନି ଲେଙ୍ଗା ପାଟ ମା ପାଟ ବାର୍ଚାଣୀ ସତ୍ୟ ମା ନମସ୍କାର
5: ତଳବାସୀ ଉପରେ ତମେ ତା ପାତ୍ର ବଡ଼ ବଡ଼ କି ପାଇସାରା ପେ ଶୁକ୍ଳ ମାସ ଆଙ୍କି ଓଡ଼ିକି ରାଜଲକ୍ଷ୍ମୀ ଆଙ୍କି ଉତ୍ପାଦ ମିଶି ନାଙ୍କି ରାଜଲକ୍ଷ୍ମୀ ପ୍ରଜାପାଳ ଶୁକ୍ର କରିବ।

0: ତାପରେ ସାକ୍ଷାତ ହେଲା ଆଉ ଜଣଙ୍କ ସହିତ।
1: କାନରେ ଏଇଟା କଣ ଖୋଜୁଛନ୍ତି?
2: ଏଇଟା ଆଜ୍ଞା କାଳିଆ।
1: ଏଇଟା କାନରେ କଣ? ଏଇଟା
2: ପିଙ୍କା ଆଜ୍ଞା। ପିଙ୍କା
1: ପିଙ୍କା କେମିତି?
2: ପିଙ୍କା
1: କୋଉଥିରେ ତିଆରି ହେଇଛି?
2: ଏଇଟା ଆଜ୍ଞା ଦୁଖୁତା ଦେଇକି ଶୁଖିଲା ପତ୍ର ଶାଳ ପତ୍ରରେ ତିଆରି ହେଇଛି।
1: ଶାଳ ପତ୍ରରେ?
2: ଆଜ୍ଞା।
1: ଏଇଟା ନିଜ ହାତରେ ତିଆରି କରିଛ?
2: ହଁ ଆଜ୍ଞା ନିଜ ହାତରେ।
1: କିଣା କିଣି କରନା ବଜାର
2: ନାହିଁ? ଆଜ୍ଞା ନାହିଁ।
1: ଯୋଉ ଆମେ କାମ ସବୁ କଣ କରନ୍ତି?
2: ଆମର ଆଜ୍ଞା କଣ ଆଉ ଏଇ ଯୋଉ ଭୂଇଁ ଆଜ୍ଞା ଯୋଉ ଗୁଡାକ ଆଉ କେଉଁ
1: ଚାଷ? ଚାଷ ସବୁ?
2: ହଁ ସେଇ ଚାଷ ବିଷୟରେ ଆଜ୍ଞା।
1: କୋଉ ଚାଷ ସବୁ?
2: ଏଇଟା ଆଜ୍ଞା ରାଶି ଫସଲ ଆଗେ କରୁ। ରାଶି ଫସଲ କରି ସାରିଲା ପରେ ରାଶି ଯଦି ଆମଦାନୀ ହେଲା ମାଘ ମାସରେ, ଏଇଟା ଆଜ୍ଞା ତାକୁ ପୋଗଣ ମାସ କିମ୍ବା ଚୈତ ମାସରୁ ଆରମ୍ଭ ଯାଉଛି ଜବରାଣ। ଜବରାଣ ଝିଅ ଛୁଆ ମାନେ କରନ୍ତି। ଆମେ ଆଜ୍ଞା
1: କଣ କଣ ଝିଅ ମାଛ କଣ କରୁଛି?
2: ସେମାନେ ଆଜ୍ଞା ଜବରାଣ ମାନେ ଏଇଟା ଯୋଉ ନିକାନ୍ତି ପ୍ରମାଣ, ସେଟା ଆଜ୍ଞା ଡାଳ ଆଉ ଯୋଉଗୁଡ଼ା ଆଉ ଆଉ ଏଇ ଯୋଉ ଶୁଖିଲା କାଟି କାଟ ପଡ଼ିଥିବ ସେଇଗୁଡ଼ାକ ଆଜ୍ଞା ଟୁଡ଼େଇ ଟୁଡ଼େଇ ନିଆଁରେ ପୋଡ଼େଇ ଦିଅନ୍ତି। ଯେତେବେଳେ ଆଉ ଅକ୍ଷୟ ତୃତୀୟା ହୁଏ, ଆମର ବସନ୍ତ ପୂଜା ଡମ୍ବ ଜଣେ ଅଛି, ସେ ଆଜ୍ଞା ବରୁଣୀ ଗୋଟେ ଗୋଟେ ଘର ପିଛା ଦିଏ। ତାପରେ ନୂଆ ବରୁଣୀ କି ଆଜ୍ଞା ସେ ଦାନ ମୋଟେ ଆମର ବୋଇତା ଯିଏ ସେ ଆଜ୍ଞା ଦାନ ବାଘ କରେ ମଣ୍ଡରେ।
0: ବୁଝିଲ ସ୍ୱାତି, ଜୁଆଙ୍ଗ ମାନଙ୍କର ସବୁଠାରୁ ବଡ ପର୍ବ ହେଲା ପୁଷ୍ପୁନୀ, ଆମ୍ବ ନୂଆ, ଧାନ ନୂଆ, ଆଷାଢ଼ୀ, ତୃତୀୟା, ପିଡ଼ ପୂଜା ଇତ୍ୟାଦି। ବଡ ଦେବତା ହେଲେ ଧରମ ଦେବତା ବା ସୂର୍ଯ୍ୟ ଦେବତା ଓ ବସୁମାତା ବା ପୃଥିବୀ। ଏହା ଛଡ଼ା ପାହାଡ଼, ଝରଣା ଓ ଜଙ୍ଗଲ।

0: ମଧ୍ୟ ଅନେକ ଦେବାଦେବୀ ଅଛନ୍ତି। ପିତୃପୁରୁଷଙ୍କୁ ସେମାନେ ଖୁବ୍ ଭକ୍ତି ଓ ସମ୍ମାନର ସହ ପୂଜା କରନ୍ତି।
1: ଦେଖିଲ ସମ୍ବିତ, କେତେ ବଳିଷ୍ଠ ପରମ୍ପରା ସେମାନଙ୍କର, ଅଥଚ ଆମେ ପିତୃପୁରୁଷଙ୍କ କଥା ଛାଡ଼, ନିଜ ବାପା ମାଙ୍କୁ ବି ଏତେ ଟିକେ ଭକ୍ତି କରୁଛୁ କି ନା ସନ୍ଦେହ।
0: ମାନୁଛି, ଆଉ ସେଇଥିପାଇଁ ତ ଆମର ଏ ଅଭିଯାନ। ଅନ୍ତତ ସମସ୍ତେ ଜାଣନ୍ତୁ କି ବଳିଷ୍ଠ ପରମ୍ପରା ସଂସ୍କୃତିକୁ ପାଥେୟ କରି ବନମଲ୍ଲୀଟି ବଣରେ ଫୁଟି ବଣରେ ଝଡ଼ି ଯାଉଛି।
1: ହଉ ଥାଉ, ଏତେ କବି ହୁଅ ନା, ସବୁ କଥା ତ ଶୁଣେଇଲ, ଅସଲଟି କହିନ ଯେ।
0: କୋଉ କଥା?
1: ଏ ଜୁଆଙ୍ଗ ସମ୍ପ୍ରଦାୟର ମୂଳ ସ୍ରୋତଟି କୋଉଠି?
0: ପୁରୁଣା ଦିନର କଥାଟିଏ ଯାହା ମୁଁ ପଢ଼ିଛି, ସେତେବେଳେ ଏଇ ପୃଥିବୀ ସୃଷ୍ଟି ହୋଇନଥାଏ, ଚାରିଆଡ଼େ ଖାଲି ପାଣି ଆଉ ପାଣି। ଧର୍ମ ଦେବତା ତାଙ୍କ ଦେହମଳିରୁ ପୃଥିବୀ ସୃଷ୍ଟି କଲେ, ତାପରେ ପ୍ରଥମ ମଣିଷ ଋଷି ଓ ଋଷିଆଣୀକୁ ସୃଷ୍ଟି କରି ବଂଶ ବିସ୍ତାର କରିବାକୁ ଆଜ୍ଞା ଦେଲେ। ସେତେବେଳେ ପୃଥିବୀ ଜଳ ଉପରେ ଭାସୁଥିବାରୁ ଅସ୍ଥିର ଥିଲା, ତେଣୁ ଧର୍ମ ଦେବତାଙ୍କ ନିର୍ଦ୍ଦେଶରେ ଋଷି ଋଷିଆଣୀଙ୍କ ପ୍ରଥମ ପୁତ୍ରକୁ ବଳି ଦିଆଗଲା ଓ ସେଇ ରକ୍ତପାନ କରି ବାସୁକୀ ମାତା ଶାନ୍ତ ଓ ସ୍ଥିର ହେଲେ। ସେମାନଙ୍କର କିମ୍ବଦନ୍ତୀ ଯାହା କୁହେ, ଋଷି ପୁତ୍ରର ହାତଗୋଡ଼ ପଡ଼ିଥିବା ସ୍ଥାନରେ ପାହାଡ଼ ପର୍ବତ ହେଲା, ଲୋମ ଓ କେଶରୁ ବୃକ୍ଷଲତାଦି ଜନ୍ମ ନେଲେ, ଆଖି ଓ ନାକରୁ ସୃଷ୍ଟି ହେଲା ନଦୀ ନାଳ ଓ ଝରଣା। ଋଷି ଦମ୍ପତିଙ୍କ ଏହି ଚରମ ତ୍ୟାଗରେ ପ୍ରୀତ ହୋଇ ଧର୍ମ ଦେବତା ତାଙ୍କୁ ଅନେକ ସନ୍ତାନ ସନ୍ତତି ଆଶୀର୍ବାଦ ସ୍ୱରୂପ ଦେଲେ। ସେଇମାନେ ହେଲେ ଜୁଆଙ୍ଗ, ଭୂୟାଁ, ମୁଣ୍ଡା, ଖଡ଼ିଆ ଓ ବାଥୁଡ଼ି ଇତ୍ୟାଦି। କିନ୍ତୁ ଅତୀତର ଉଲଗ୍ନ ପତର ପିନ୍ଧା ଜୁଆଙ୍ଗ ଓ ଆଜିର ଜୁଆଙ୍ଗ ଭିତରେ ଅନେକ ପ୍ରଭେଦ। ସଭ୍ୟ ସମାଜର ସଂସ୍ପର୍ଶରେ ଆସି ସେମାନଙ୍କର ଅନେକ ପରିବର୍ତ୍ତନ ଘଟିଛି।

ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଗୋଟେ ସମୟ ବର୍ତ୍ତମାନ ରାତି 10:30 କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଦିଲ୍ର କେତୋଟି ଗୀତ।